ଦେଶର ବୀରଗାଥା କେବଳ ଇତିହାସ ପୃଷ୍ଠରେ ଲେଖାଯାଇଥିବା କାହାଣୀ ନୁହେଁ, ଏହା ସାହସ, ତ୍ୟାଗ ଆଉ ଦେଶପ୍ରେମର କାହାଣୀ। ଅନେକ ଦେଶବୀର ନିଜ ଜୀବନକୁ ମାତୃଭୂମି ପାଇଁ ଉତ୍ସର୍ଗ କରିଛନ୍ତି। ସେମାନଙ୍କ ଅଦମ୍ୟ ସାହସ ଆଉ ଦେଶପ୍ରେମ ଆମକୁ ଆଗକୁ ବଢ଼ିବାକୁ ସାହସ ଦିଏ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ସଂଘର୍ଷ ବିନା ସଫଳତାର ମୂଲ୍ୟ ପାଣି ଫୋଟକା ସଦୃଶ। ତେଣୁ ସଂଘର୍ଷ କରି ଜୀବନରେ ସଫଳତା ପାଇପାରିଲେ ତାହା ହିଁ ପ୍ରକୃତ ଖୁସିକୁ ଡାକି ଆଣିଥାଏ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: नमस्कार, आकाशवाणी समाचार के साथ मैं मुकेश कुमार। राष्ट्रपति द्रौपदी मुर्मू तीन देशों की यात्रा के दूसरे चरण में उत्तरी मैसेडोनिया पहुंच गई हैं। ये किसी भारतीय राष्ट्रपति की मैसेडोनिया की पहली यात्रा है। राष्ट्रपति मुर्मू मैसेडोनिया के

କେବେ ତୁମେ ନିଜ ପଣତ କାନିରେ ବୁଝିଦିଅ ନିଜ ସନ୍ତାନ ମୁଖରୁ ସ୍ୱେଦ ବାରି। କେତେବେଳେ ତୁମେ ଆଶୀର୍ବାଦର କୃପା ବର୍ଷା କରି ନିଜ ଭକ୍ତଙ୍କୁ କରିଦିଅ ଭକ୍ତିସିକ୍ତ। ଯେବେ ମଣିଷ ମନରୁ ସମସ୍ତ ଆଶା ଫିକା ପଡ଼ି ପଡ଼ି ଆସେ, ତୁମେ ହିଁ ଆଶାର ଆଲୋକ ସାଜି ମନକୁ ଆଲୋକିତ କର ମା। ସେଇଥିପାଇଁ ପରା ସବୁ ବିପଦକୁ ହରି ବୋଲେଇଛ ତୁମ ଜଗତ, ତୁମେ ଜଗତ ଲାଗି ମା ତାରିଣୀ ଦୁଃଖ ହାରିଣୀ।

ଯିଏ ତୁମକୁ ନିର୍ମଳ ସ୍ୱଚ୍ଛ ମନରେ ଆକୁଳ ଭାବରେ ଅହରହ ସ୍ମରଣ କରୁଥାଏ ନା, ତୁମେ ତାର ପାଖେ ପାଖେ ସଦାସର୍ବଦା ରହିଥାଅ। କେବେ ବି ନିଜ ସନ୍ତାନଙ୍କୁ ତୁମେ ନିଜଠାରୁ ଅଲଗା କର ନାହିଁ, ବରଂ ବ୍ୟାକୁଳିତ ଚିତ୍ତକୁ ନିଜ ଭଲ ପାଇବାର କୃପାବାରି ସିଞ୍ଚନ କରି ଶାନ୍ତ କର, ଅବାଟରୁ ତାକୁ କ୍ଷାନ୍ତ କର, ଆଉ ଜୀବନକୁ ଦିଅ ସଠିକ ମାର୍ଗଦର୍ଶନ।

ଆଜିର ଦିନଟି ମା ତାରିଣୀଙ୍କ ଭକ୍ତମାନଙ୍କ ଲାଗି ଏକ ବିଶେଷ ଦିନ। ଆଜି ହେଉଛି ବିପଦ ତାରିଣୀ ବ୍ରତ, ଯାହାକି ଆଷାଢ଼ ମାସ ଶୁକ୍ଳପକ୍ଷ ମଧ୍ୟରେ ଅର୍ଥାତ୍ ରଥଯାତ୍ରା ଏବଂ ବାହୁଡ଼ା ମଧ୍ୟରେ ପଡ଼ିଥାଏ। ଏହି ବ୍ରତଟି ପୁରା ପରିବାରର ମଙ୍ଗଳ ମନାସି ନାରୀଟିଏ ଆଜି ମା ତାରିଣୀଙ୍କ ନିକଟରେ ନିର୍ଜଳା ବା ଫଳାହାର କରି ବ୍ରତ କରିଥାଏ।

ବିପଦ ତାରିଣୀ ବ୍ରତ ଓଡ଼ିଶା ପଶ୍ଚିମବଙ୍ଗ ତଥା ଆଖପାଖ ଅଞ୍ଚଳରେ ଭକ୍ତମାନେ କରୁଥିବାର ଦେଖିବାକୁ ମିଳେ। ପୌରାଣିକ ମାନ୍ୟତା ଅନୁଯାୟୀ କୌଣସି ଦେଶର ରାଣୀ ମଙ୍ଗଳବାରରେ ଅଜାଣତରେ ଆମିଷ ସଂସ୍ପର୍ଶରେ ଆସିଯାଇଥିଲେ, ଯାହା ମହାରାଜ ଜାଣିବା ପରେ ତୁରନ୍ତ ମା ଦୁର୍ଗାଙ୍କୁ ସ୍ମରଣ କରିଥିଲେ, ପ୍ରାର୍ଥନା କରିଥିଲେ। ତାଙ୍କ ବ୍ୟାକୁଳ ପ୍ରାର୍ଥନାରେ ପ୍ରସନ୍ନ ହୋଇ ମା ତାରିଣୀ ରୂପରେ ଏହି ବିପଦକୁ ଖଣ୍ଡନ କରିଥିଲେ। ବିପଦକୁ ତାରିଥିବାରୁ ଏହି ବ୍ରତ ପରେ ବିପଦ ତାରିଣୀ ବ୍ରତ ଭାବେ ପ୍ରସିଦ୍ଧ ହୋଇଥିଲା।

ବିପତ୍ତାରିଣୀ ବ୍ରତରେ 13 ସଂଖ୍ୟାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ମାଙ୍କୁ ବ୍ରତଧାରୀ ବା ବ୍ରତଧାରିଣୀମାନେ ସମର୍ପଣ କରନ୍ତି 13 ପ୍ରକାରର।

ଫଳ 13 ପାନ 13 ଫୁଲ ତଥା 13 ପ୍ରକାରର ନୈବେଦ୍ୟ ଏପରିକି ଲାଲ ରଙ୍ଗର ରକ୍ଷା ସୂତ୍ରରେ ମା ତାରିଣୀଙ୍କ ନାମରେ 13 ଗଣ୍ଠି ଦେଇ ବ୍ରତଧାରୀ ତଥା ପରିବାରର ସମସ୍ତ ସଦସ୍ୟ ବାନ୍ଧିଲେ ଏହି ରକ୍ଷା ସୂତ୍ର ସମସ୍ତ ବିପଦରୁ ମଣିଷକୁ ରକ୍ଷା କରେ ବୋଲି ବିଶ୍ୱାସ ରହିଛି। ସକାଳର ଏହି ମହାର୍ଘ ମୁହୂର୍ତ୍ତରେ ଚାଲନ୍ତୁ ମାଙ୍କ ପାଦ ପଦ୍ମରେ ନିଜକୁ ସମର୍ପିଦେବା ଏବଂ ନିଜର ସମସ୍ତ ଦୁଃଖ କ୍ଲେଶକୁ ତାଙ୍କୁ ଅର୍ପଣ କରିଦେବା। ଏହି ବିଶ୍ୱାସ ରଖି ଦୁଃଖ ହାରିଣୀ ହେଇ ବିଘ୍ନ ବିନାଶିନୀ ହେଇ ସେ ନାଶ କରିବେ ସମସ୍ତ ଦୁଃଖ କ୍ଲେଶକୁ ତଥା ଆମର ସମସ୍ତ ପାପକୁ କରିବେ ମୋଚନ, କାରଣ ସେ ହେଉଛନ୍ତି ମା ତାରିଣୀ ଦୁଃଖ ହାରିଣୀ।

ମୈତ୍ରେୟ ବିଦୁରଙ୍କୁ କହିଲେ ଯେ ବ୍ରହ୍ମାଙ୍କ ସ୍ତୁତିରେ ଶିବ ସନ୍ତୁଷ୍ଟ ହୋଇ ଦକ୍ଷଙ୍କ ପୁନର୍ଜୀବନର ଉପାୟ ବତେଇଥିଲେ। ଦକ୍ଷଙ୍କ ମୁଣ୍ଡରେ ଛେଳି ମୁଣ୍ଡ ଲଗାଇ ତାଙ୍କୁ ପୁନର୍ଜୀବନ ପ୍ରଦାନ କରାଗଲା, ଆଉ ଅସମ୍ପୂର୍ଣ୍ଣ ଯଜ୍ଞର ସମାପ୍ତି ମଧ୍ୟ ଘଟିଲା। ଦକ୍ଷ ମଧ୍ୟ ନିଜର କୃତକର୍ମ ପାଇଁ ଅନୁତାପ କଲେ ଏବଂ ଶିବଙ୍କୁ ଯଜ୍ଞ ଭାଗ ପ୍ରଦାନ କଲେ।

0: ତେବେ ଆଗକୁ ବଢିବା, ଜାଣିବା ଆଜି ଦିନର କଣ କଣ ସବୁ ରହିଛି ପ୍ରୋଗ୍ରାମ ଯାହାକୁ ଆପଣ ଶୁଣିପାରିବେ ଆଗକୁ। ତେବେ ଆଗକୁ ଶୁଣିପାରିବେ ଆମର ସ୍ୱାସ୍ଥ୍ୟ ସକାଳ 7:10, ଏଥିରେ ବିଷୟ ରହିଛି ଜନ୍ମଗତ ବକ୍ରପାତ। ଆଲୋଚନା କରିବେ ଡାକ୍ତର ଶକ୍ତି ପ୍ରସାଦ ଦାସ। ଶୁଭ ସକାଳ ଶୁଣିବେ ସକାଳ 7:25 ମର୍ଣ୍ଣିଂ ମେଲୋଡ଼ିର ସମୟ ସକାଳ 8:30। ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ରହିଛି ସକାଳ 9:00 ଏବଂ ସନ୍ଧ୍ୟା 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ଆପଣ ନିଜ ମତାମତ ସେୟାର କରିପାରିବେ। ଦିନ 10:00 ଏବଂ ରାତି 10:02 ରହିଛି ରେନ୍ବୋ ଏସ୍ଏମ୍ଏସ୍। ତ ଏ ଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। ବର୍ତ୍ତମାନ କିଛି ସମୟର ବିଜ୍ଞାପନ ବିରତି, ଏମିତି ରହିଥାନ୍ତୁ ଆମ ସହ ଦିଲ୍ ସେ ଦିଲ୍ ତକ୍।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍
2: ଏବେ 0 ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ସରକାର ପ୍ରଥମ ଡେଙ୍ଗୁ ଟିକା କ୍ୟୁ ଡେଙ୍ଗାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଟାକୁଡ଼ା ବାୟୋଫାର୍ମାସ୍ୟୁଟିକାଲ୍ସ ବିକଶିତ ଏହି ଟିକାକୁ ଭାରତର ଔଷଧ ମହାନିୟନ୍ତ୍ରକ ବିପଣନ ଅଧିକାର ପ୍ରଦାନ କରିଛନ୍ତି। 4 ବର୍ଷରୁ 60 ବର୍ଷ ବୟସର ଲୋକମାନଙ୍କୁ ଏହି ଟିକା ଦିଆଯାଇପାରିବ। ଟିକାଟି ପୂର୍ବରୁ 40 ଦେଶରେ ଅନୁମୋଦନ ଲାଭ କରିଛି। ମଶା କାମୁଡ଼ା ଦ୍ୱାରା ବ୍ୟାପୁଥିବା ଡେଙ୍ଗୁ ରୋଗରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥାନ୍ତି। ପୁରୀରେ ଆଜି 3 ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖରେ ରଖାଯିବ।

0: ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି ତିନି ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିବେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ନନ୍ଦୀଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ। ଗତକାଲି ବିଳମ୍ବିତ ରାତିରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ବିଳମ୍ବିତ ରାତିରେ ମା ଲକ୍ଷ୍ମୀଙ୍କ ହେରାପଞ୍ଚମୀ ନୀତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। ମା ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ନିକଟକୁ ବିଜେ କରି ସ୍ୱତନ୍ତ୍ର ପୂଜା ଓ ଭୋଗ ନୈବେଦ୍ୟ ଗ୍ରହଣ କରିଥିଲେ। ପାରମ୍ପରିକ ରୀତିନୀତି ପାଳନ ପରେ ସେ ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି ପାଳିତ ହୋଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ସନ୍ଧ୍ୟା ଆଳତୀ ପରେ ମହାଲକ୍ଷ୍ମୀଙ୍କ ମାଜଣା ନୀତି ଅନୁଷ୍ଠିତ ହୋଇଥିଲା। ପରେ ମହାଲକ୍ଷ୍ମୀ ସୁସଜିତ ଦୋଳ ବିମାନରେ ଶୋଭାଯାତ୍ରା କରି ଗୁଣ୍ଡିଚା ମନ୍ଦିର ନିକଟସ୍ଥ ନନ୍ଦୀଘୋଷ ରଥ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପାରମ୍ପରିକ ନୀତି ସମ୍ପନ୍ନ ହେବା ପରେ ସେ ନିଜ ମନ୍ଦିରକୁ ବାହୁଡ଼ି ଆସିଥିଲେ। ପୁରୀ ରଥଯାତ୍ରା ସମୟରେ ଅସୁସ୍ଥତା ହେତୁ ଚିକିତ୍ସାଧୀନ ଅବସ୍ଥାରେ ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ପ୍ରତ୍ୟେକ ନାଗରିକ ବିଶେଷକରି ସମାଜର ଦୁର୍ବଳ ବର୍ଗର ଲୋକଙ୍କ ଆତ୍ମବିଶ୍ୱାସ, ସମ୍ମାନ ଓ ସମାନ ସୁଯୋଗ ସହ ଅଗ୍ରଗତି ମାଧ୍ୟମରେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର ଲୋକଭବନରେ ଓଡ଼ିଶାର ଅନୁନ୍ନତ ଜନଜାତି ଗୋଷ୍ଠୀ ଆଗକୁ ରାସ୍ତା ଶୀର୍ଷକ ଏକଦିବସୀୟ ସମ୍ମିଳନୀରେ ଯୋଗଦେଇ ରାଜ୍ୟପାଳ ପିଭିଟିଜି ସମୁଦାୟର ଅନ୍ତର୍ଭୁକ୍ତିମୂଳକ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ସୁବିଧା ବିସ୍ତାର ସହ ସେମାନଙ୍କ ସାଂସ୍କୃତିକ ପରିଚୟ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ପିଭିଟିଜିଙ୍କ ସାମାଜିକ, ସାଂସ୍କୃତିକ, ପୁଷ୍ଟି ଓ ସ୍ୱାସ୍ଥ୍ୟ ସ୍ଥିତି ସମ୍ପର୍କିତ ଏକ ରିପୋର୍ଟ ଉନ୍ମୋଚିତ ହୋଇଛି। ରାଜ୍ୟର ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ ଓ ସହରାଞ୍ଚଳମାନଙ୍କର ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ସଂଶୋଧିତ ବନାନକୁ ସମସ୍ତ ସରକାରୀ ଦସ୍ତାବିଜ, ପତ୍ରାଳାପ, ୱେବ୍ସାଇଟ୍, ପୋର୍ଟାଲ୍ ଓ ନାମଫଳକରେ ବ୍ୟବହାର କରିବାକୁ କୁହାଯାଇଛି। ବେସରକାରୀ ସଂସ୍ଥାମାନଙ୍କୁ ନାମଫଳକ ପରିବର୍ତ୍ତନ ପାଇଁ 6 ମାସ ସମୟ ଦିଆଯାଇଛି। ବିକଶିତ ଗ୍ରାମପଞ୍ଚାୟତ ଯୋଜନାରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର 30ଟି ପଞ୍ଚାୟତର ବିକାଶ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିଲାଗି ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି। ପଞ୍ଚାୟତିରାଜ ବିଭାଗ ଅଧୀନରେ ସମ୍ପୃକ୍ତ ପଞ୍ଚାୟତଗୁଡ଼ିକରେ ଜଳସମ୍ପଦ ପରିଚାଳନା, ଭିତ୍ତିଭୂମି ବିକାଶ, ଜଳ ସଂରକ୍ଷଣ ଓ ବିପର୍ଯ୍ୟୟ ମୁକାବିଲା ପରିଚାଳନା ଭଳି ପ୍ରକଳ୍ପ କାର୍ଯ୍ୟ କରାଯିବ। ଆସନ୍ତା ମାସ 15 ତାରିଖ ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଶୋର କିଶୋରୀଙ୍କ ସଶକ୍ତିକରଣ, ବାଲ୍ୟ ବିବାହ ନିରାକରଣ, ଶିଶୁଶ୍ରମ ଉଚ୍ଛେଦ ଏବଂ ଚାଇଲ୍ଡ ଲାଇନ୍ ଆଡ୍ଭାଇଜରୀ ବୋର୍ଡ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକରେ ଜିଲ୍ଲା କାର୍ଯ୍ୟ ଯୋଜନାର ଅଗ୍ରଗତି, ବାଲ୍ୟ ବିବାହମୁକ୍ତ ଗ୍ରାମ ଓ ୱାର୍ଡ ଗଠନ, ଶିଶୁ କଲ୍ୟାଣ କମିଟିର ଭୂମିକା ଏବଂ ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଖଇରପୁଟ ବ୍ଲକର ସିସାପୁଟ ଗ୍ରାମରେ ସିଲଭର ଓକ୍ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜନଜାତି ଚାଷୀଙ୍କ ଜୀବିକା ବିକାଶ ଓ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ପ୍ରାୟ 180 ହେକ୍ଟର ଜମିରେ ଏହି ଚାରାରୋପଣ କରାଯିବ। ପାଣିପାଗ, ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 14ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଅପରପକ୍ଷରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6ଟା ସୁଦ୍ଧା 6.17.29 ଘନଫୁଟ ରହିଛି। ଜଳଭଣ୍ଡାର 4ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ବର୍ତ୍ତମାନ ଶୁଣନ୍ତୁ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ବିଷୟ ରହିଛି ଜନ୍ମଗତ ବକ୍ରପାତ, କହିଛନ୍ତି ଡାକ୍ତର ଶକ୍ତିପ୍ରସାଦ ଦାସ।
2: ମୁଖ୍ୟତଃ 2 ବା 3ଟି କାରଣ ଯୋଗୁଁ ଜନ୍ମ ସମୟରେ ପିଲାର ପାଦଟି ବଙ୍କା ଥାଏ। ଏହି ବକ୍ରପାଦ ଓ କ୍ଲବ୍ ଫୁଟ୍ ଜନ୍ମଗତ ବିକଳାଙ୍ଗ ମଧ୍ୟରେ ସବୁଠାରୁ ଅଧିକ ଦେଖାଦେଇଥାଏ। ଅତି କମ୍ରେ ପ୍ରତି 1000 ଜନ୍ମ ହୋଇଥିବା ପିଲାଙ୍କ ମଧ୍ୟରୁ ଏହା 2 ଜଣଙ୍କୁ ହୋଇଥାଏ। ଗର୍ଭାଶୟ ମଧ୍ୟରେ ସଠିକ ସ୍ଥାନ ନ ରହିବା ଓ ବଂଶଗତ ଜନିତ ଇତ୍ୟାଦି କେତୋଟି କାରଣ ମଧ୍ୟରୁ ଅନ୍ୟତମ। ଆଉ କିଛି ମାଂସ

ପେଶୀଜନିତ ରୋଗ ଯୋଗୁଁ ମଧ୍ୟ ଏହା ହୋଇଥାଏ। ଏହା ଗୋଟିଏ ବା ଦୁଇଟି ଗୋଡ଼ରେ ମଧ୍ୟ ହୋଇଥାଏ। ଏହି ଅବସ୍ଥାକୁ ଚିହ୍ନିବାରେ କୌଣସି ଅସୁବିଧା ହୋଇନଥାଏ। ଆଜିକାଲି ତ ପିଲାଟି ମା ପେଟରେ ଥିଲାବେଳେ ଅଲ୍ଟ୍ରାସାଉଣ୍ଡ ମାଧ୍ୟମରେ ମଧ୍ୟ ଏହା ଜଣାପଡ଼ିଯାଉଛି। ଏହି ରୋଗ ସହିତ ସ୍ଥାନଚ୍ୟୁତ ନିତମ୍ବ ବା ଜନ୍ମଗତ ହିପ୍ ଡିସ୍ଲୋକେସନ୍ ମିଶିକରିଥାଏ। ସାଧାରଣତଃ ପାଦଟି ଭିତରପଟକୁ ମୋଡ଼ି ହୋଇଥାଏ। ପାଦର ଭିତରପଟ ମାଂସପେଶୀ ଛୋଟ ହୋଇଯାଇଥାଏ ଓ ଏହା ପାଦକୁ ବଢ଼ିବାକୁ ଦିଏ ନାହିଁ, ଫଳରେ ବାହାର ପଟଟି ଅଧିକ ବଢ଼ିଥାଏ ଓ ଭିତରପଟ ବଢ଼ିନଥାଏ। ପାଦର ଛୋଟ ଛୋଟ ହାଡ଼ଗୁଡ଼ିକ ମଧ୍ୟ ନିଜ ସ୍ଥାନରୁ ଖସି ଯାଇଥାନ୍ତି। ଏହି ପାଦଗୁଡ଼ିକ ଅନେକ ସମୟରେ ଅତ୍ୟନ୍ତ ନରମ ଥାନ୍ତି ବା ବହୁତ ଟାଣ ଥାନ୍ତି। ଚିକିତ୍ସାର ଭଲ ଫଳ ନରମ ପାଦରେ ମିଳିଥାଏ। ପୂର୍ବରୁ ପ୍ରଥମ ସପ୍ତାହରୁ ମାଆକୁ ତେଲ ମାଲିସ କରି ସିଧା କରିବାକୁ କୁହାଯାଉଥିଲା ଓ ପିଲାଟି ଏକ ମାସ ହେଲା ପରେ ଗୋଡ଼ରେ ପ୍ରତି ତିନି ସପ୍ତାହରେ ପ୍ଲାଷ୍ଟର କରାଯାଉଥିଲା। ଗତ ଚାରି ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ପ୍ରଥମ ସପ୍ତାହରୁ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରଣାଳୀ ଦ୍ୱାରା ଗୋଡ଼ରେ ପ୍ଲାଷ୍ଟର ଲଗାଯାଇଥାଏ।

0: ମାଆକୁ ତେଲ ମାଲିସ କରି ସିଧା କରିବାକୁ କୁହାଯାଉଥିଲା ଓ ପିଲାଟି ଏକ ମାସ ହେଲା ପରେ ଗୋଡ଼ରେ ପ୍ରତି 3 ସପ୍ତାହରେ ପ୍ଲାଷ୍ଟର କରାଯାଉଥିଲା। ଗତ 4 ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ପ୍ରଥମ ସପ୍ତାହରୁ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରଣାଳୀ ଦ୍ୱାରା ଗୋଡ଼ରେ ପ୍ଲାଷ୍ଟର ଲଗାଯାଇଥାଏ। ଏହି ପ୍ଲାଷ୍ଟର ପ୍ରତି ସପ୍ତାହରେ ବଦଳାଯାଇଥାଏ। ସାଧାରଣତଃ ଦେଖାଯାଇଛି ଯେ 6ଟି ବା 8ଟି ପ୍ଲାଷ୍ଟର କରାଯିବା ପରେ ବକ୍ରପାତ ସମ୍ପୂର୍ଣ୍ଣ ଠିକ୍ ହୋଇଯାଏ। ତାପରେ ଡିବି ସ୍ପ୍ଲିଣ୍ଟ ବା AFO ନାମକ ଜୋତା ଦ୍ୱାରା ପାଦକୁ ଠିକ୍ କରି ରଖାଯାଏ। ଏହି ଜୋତାକୁ ଅତି କମ୍ରେ 20 ଘଣ୍ଟା ପିନ୍ଧିବାକୁ ପଡ଼ିଥାଏ। ସକାଳେ ବା ସନ୍ଧ୍ୟାରେ 2 ଥର 1 ଘଣ୍ଟା କରି ପାଦକୁ କସରତ କରାଯାଇଥାଏ। ପିଲା ଚାଲିଲେ ଅଲଗା ପ୍ରକାର ଜୋତା ଦିଆଯାଏ। ଏହି ପିଲାମାନଙ୍କୁ 4ରୁ 6 ବର୍ଷ ପର୍ଯ୍ୟନ୍ତ ନଜର ରଖାଯାଇଥାଏ। ଏହି ପ୍ରକ୍ରିୟା 10 ମାସ ପର୍ଯ୍ୟନ୍ତ ଚେଷ୍ଟା କରାଯାଇଥାଏ। ଯଦି ପିଲାଟି 10 ମାସ ପରେ ଆସେ ତେବେ ଅସ୍ତ୍ରୋପଚାର କରି ପାଦକୁ ସିଧା କରିବାକୁ ପଡ଼ିଥାଏ। ମାଂସପେଶୀକୁ କାଟି ଲମ୍ବା କରାଯାଏ। ଯଦି 3 ବର୍ଷ ମଧ୍ୟରେ ପିଲାଟି ଆସେ ତେବେ ଏହି ମାଂସପେଶୀ ଲମ୍ବା କରି ଠିକ୍ କରାଯାଇଥାଏ। ଆମ ଦେଶରେ ପିଲା ବିଭିନ୍ନ ବୟସରେ ଡାକ୍ତରଖାନା ଆସିଥାନ୍ତି। ଯଦି 3ରୁ 10 ବର୍ଷ ମଧ୍ୟରେ ପିଲାଟି ଆସେ ତେବେ ହାଡ଼ କାଟି ପାଦକୁ ସିଧା କରାଯାଇଥାଏ। ବିଭିନ୍ନ ପ୍ରକାର ପରୀକ୍ଷା କରି ଜଣାଯାଇଛି ଯେ ମାଂସପେଶୀ ଲମ୍ବା କରି ଅସ୍ତ୍ରୋପଚାର କରାଗଲେ ପାଦଟି ଦୁର୍ବଳ ହୋଇଯାଏ ଓ ହାଡ଼ କାଟି ପାଦ ସିଧା କଲେ ପାଦ ଛୋଟ ହୋଇଯାଇଥାଏ। ରୁଷିଆର ଡାକ୍ତର ଇଲିଜାରୋ ତାଙ୍କ ଅନୁଧ୍ୟାନ ମାଧ୍ୟମରେ ଜଣାଇଦେଲେ ଯେ ହାଡ଼, ରକ୍ତନଳୀ ଓ ମାଂସପେଶୀ ଇତ୍ୟାଦିକୁ ଧୀରେ ଧୀରେ ଟାଣିଲେ ଏହା ଲମ୍ବା ହୋଇଯାଇଥାଏ। ଏହି ପଦ୍ଧତି ଅନୁସରଣ କରି ଅନେକ ଦେଶରେ ବକ୍ରପାଦର ଚିକିତ୍ସା ମଧ୍ୟ ବଦଳିଗଲା। ଭାରତରେ ଏହି ଚିକିତ୍ସା ଜେସ୍ ବା ଉମେକ୍ସ ନାମକ ଯନ୍ତ୍ର ଦ୍ୱାରା କରାଗଲା। ଯଦି ରୋଗୀଟି 12 ବର୍ଷ ପରେ ଆସେ ତେବେ ଇଲିଜାର ରିଙ୍ଗ ମାଧ୍ୟମରେ ଏହା କରାଯାଇଥାଏ। ଏହି ଜେସ୍ ବା ଇଲିଜାର ପଦ୍ଧତି ଦ୍ୱାରା ଶରୀରର କୌଣସି ଅଂଶକୁ କାଟିବାକୁ ପଡ଼ିନଥାଏ। 7ଟି ବା 8ଟି ତାର ଗୋଡ଼ର ବିଭିନ୍ନ ସ୍ଥାନରେ ହାଡ଼ ଭିତର ଦେଇ ପ୍ରବେଶ କରାଯାଇଥାଏ। ଏହି ତାରକୁ ବାହାରୁ ଯନ୍ତ୍ର ଦ୍ୱାରା ସଂଯୋଗ କରାଯାଏ। ଏହାକୁ ପ୍ରତ୍ୟହ 1 ମିଲିମିଟର ହିସାବରେ ଲମ୍ବା କରାଯାଇଥାଏ। ଫଳରେ ପାଦଟି ଧୀରେ ଧୀରେ ସିଧା ହୋଇଯାଏ। ସିଧା ହେବାକୁ 6 ବା 8 ସପ୍ତାହ ଲାଗିଥାଏ। ତାପରେ ଏହି ଯନ୍ତ୍ର ତା ଦେହରୁ କାଢ଼ି ଦିଆଯାଇଥାଏ। ତେଣୁ ଏଥିରୁ ଜଣାପଡ଼ିଲା ଯେ ପ୍ରଥମ ସପ୍ତାହରୁ ବକ୍ରପାଦର ଚିକିତ୍ସା ସହଜ, ଅଳ୍ପ କଷ୍ଟ ଓ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ସିଧା ହୋଇଯାଇଥାଏ। ଶରୀରର କୌଣସି ଜାଗା କଟାଯାଇନଥାଏ। ତେଣୁ ବକ୍ରପାଦ ପିଲା ଜନ୍ମ ହେବାର ପ୍ରଥମ ସପ୍ତାହରେ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଡେରିରେ ଡାକ୍ତରଙ୍କ ପାଖକୁ ଆସିଲେ ଚିକିତ୍ସା ସମ୍ଭବ, କିନ୍ତୁ ସମୟ ଲମ୍ବା ଲାଗିଥାଏ ଓ କଷ୍ଟସାଧ୍ୟ।
1: ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣିଲେ ଜନ୍ମଗତ ବକ୍ରପାତ ସମ୍ପର୍କରେ, କହିଲେ ଡାକ୍ତର ଶକ୍ତିପ୍ରସାଦ ଦାସ।

0: ବର୍ତ୍ତମାନ ଚାଲନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ଚଳିତ ବର୍ଷ ଜୁନ୍ ସୁଦ୍ଧା 554 ନିୟୁତରୁ ଅଧିକ ଉପଭୋକ୍ତା ୟୁପିଆଇ ବ୍ୟବସ୍ଥା ସହ ସାମିଲ ହୋଇଥିବା ନେଇ ସୂଚନା ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରଥମ ଡେଙ୍ଗୁ ଟିକା ବିପଣନକୁ ଅନୁମୋଦନ ପ୍ରଦାନ କଲା ଔଷଧ ନିୟାମକ ସଂସ୍ଥା। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଛନ୍ତି। ଜଣେ ଭାରତୀୟ ରାଷ୍ଟ୍ରପତିଙ୍କର ଏହା ସେହି ରାଷ୍ଟ୍ରକୁ ପ୍ରଥମ ଗସ୍ତ। ରାଷ୍ଟ୍ରପତି ମୁର୍ମୁ ଉତ୍ତର ମାସିଡୋନିଆ ପ୍ରତିପକ୍ଷ ସେଲଜାନୋଭାସ୍କା ଡାଭୁକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ କ୍ରିଷ୍ଟିଜାନ୍ ମିକୋସ୍କି ଏବଂ ସେଠାକାର ସଂସଦର ବାଚସ୍କତି ଆଫ୍ରିମୋ ଗାସିଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଉତ୍ତର ମାସିଡୋନିଆ ସଂସଦକୁ ମଧ୍ୟ ସମ୍ବୋଧନ କରିବେ। ଦୁଇ ଦେଶର ବ୍ୟାବସାୟିକ ସମ୍ମିଳନୀରେ ରାଷ୍ଟ୍ରପତି ମୁର୍ମୁ ଯୋଗଦେବା ସହ ସମାବେଶକୁ ସମ୍ବୋଧନ କରିବେ। କୃଷି, ଔଷଧ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତି

ବିଦ୍ୟା ଆଧାରିତ ବିଭିନ୍ନ କ୍ଷେତ୍ର ଉପରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ଉଭୟ ଦେଶ ଆଗ୍ରହ ପ୍ରକାଶ କରୁଛନ୍ତି। ରାଷ୍ଟ୍ରପତି ମୁର୍ମୁ ସେଣ୍ଟ ସ୍ପାସ୍ ଚର୍ଚ୍ଚ ପରିଦର୍ଶନ କରିବା ସହ ପ୍ରମୁଖ ମାସିଡୋନିଆ ସଂଗ୍ରାମୀ ଗାସେ ଡେଲିଚେଭ୍ଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ପରିସରରେ ଆଜି ପୂର୍ବାହ୍ନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ସଂସଦୀୟ ଦଳର ସାପ୍ତାହିକ ରଣନୀତିକ ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗଦେଇ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଅଂଶୀଦାର ଦଳଗୁଡ଼ିକ ମଧ୍ୟରେ ଏକତା ପ୍ରଦର୍ଶନ କରିବା ଲକ୍ଷ୍ୟ ନେଇ ସଂସଦ ଅଧିବେଶନ କାଳରେ ମଙ୍ଗଳବାର ଦିନ ଏହି ବୈଠକ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ଜୁନ୍ ସୁଦ୍ଧା 554.9 ନିୟୁତରୁ ଅଧିକ ଉପଭୋକ୍ତା ୟୁପିଆଇ ବ୍ୟବସ୍ଥା ସହ ସାମିଲ ହୋଇଛନ୍ତି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଲୋକସଭାରେ ଗତକାଲି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ଚୌଧୁରୀ କହିଛନ୍ତି, ଗତ ଆର୍ଥିକ ବର୍ଷରେ ୟୁପିଆଇ ମାଧ୍ୟମରେ 24,162 କୋଟି କାରବାର ହୋଇଛି। ଏହାଦ୍ୱାରା ଆର୍ଥିକ କାରବାରର ପରିମାଣ 314 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସୁରକ୍ଷିତ ତଥା ୟୁପିଆଇରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଭାରତୀୟ ଜାତୀୟ ଦେଶନେଣ ନିଗମ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ୟୁପିଆଇ ଆପ୍କୁ ଅଧିକ ଉନ୍ନୀତ କରାଯାଇ ଉପଭୋକ୍ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ସାଇବର ଠକେଇକୁ ରୋକିବା ସହ ମୋବାଇଲ୍ ନମ୍ଘରରେ ବାରମ୍ଭାର ପରିବର୍ତ୍ତନ କିମ୍ବା ଏସ୍ଏମ୍ଏସ୍ ଆଧାରିତ ଅପବ୍ୟବହାରକୁ ରୋକାଯାଇପାରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବିଭିନ୍ନ ଦେଶର ଆର୍ଥିକ କାରବାର ବ୍ୟବସ୍ଥା ସହିତ ୟୁପିଆଇକୁ ସମନ୍ୱିତ କରାଯାଇଛି। ଏହାଦ୍ୱାରା ବ୍ୟକ୍ତିଗତ ତଥା ବ୍ୟବସାୟଗତ ଆର୍ଥିକ କାରବାର ଅଧିକ ସହଜ ହୋଇପାରିଛି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚୌଧୁରୀ ଗୃହରେ ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ନୂଆଦିଲ୍ଲୀଠାରେ ତାଙ୍କ ପାନାମା ପ୍ରତିପକ୍ଷ ଜାଭିୟର ଏଡୁଆର୍ଡୋ ମାର୍ଟିନେଜ୍ ଆଚା ଭାସ୍କେଜ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା କାଳରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ବାଣିଜ୍ୟ ବ୍ୟବସାୟ ଦକ୍ଷତା ବିକାଶ ସାମୁଦ୍ରିକ ବ୍ୟାପାର ସ୍ୱାସ୍ଥ୍ୟ କୃଷି ଶିକ୍ଷା ଏବଂ ଡିଜିଟାଲ୍ ସହଯୋଗ ନେଇ ବିଭିନ୍ନ ପ୍ରସଙ୍ଗରେ ଦୁଇ ନେତା ମତ ବିନିମୟ କରିଛନ୍ତି। ବିଭିନ୍ନ ବହୁପକ୍ଷୀୟ ଫୋରମରେ ପାରସ୍କରିକ ସହଯୋଗ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ପାନାମା ବୈଦେଶିକ ମନ୍ତ୍ରୀଙ୍କ ଏହି ଭାରତ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବ ବୋଲି ଡକ୍ଟର ଜୟଶଙ୍କର ପୂର୍ବରୁ ମତବ୍ୟକ୍ତ କରିଥିଲେ। ଡକ୍ଟର ଜୟଶଙ୍କର କହିଛନ୍ତି, ତାଙ୍କ ପ୍ରତିପକ୍ଷଙ୍କ ଏହି ଗସ୍ତ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି ନେଇ ନୂତନ ମାର୍ଗ ଉନ୍କକ୍ତ କରିବ। ଭାରତ ଏହାର ପ୍ରଥମ ଡେଙ୍ଗୁ ଟିକାର ବ୍ୟବସାୟକୁ ଅନୁମୋଦନ ପ୍ରଦାନ କରିଛି। ଟାକୁଡ଼ା ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ଦ୍ୱାରା ବିକଶିତ ଏହି କୋଡେଙ୍ଗା ଟିକାର ବିପଣନକୁ ଔଷଧ ନିୟାମକ ସଂସ୍ଥା ମଞ୍ଜୁରୀ ପ୍ରଦାନ କରିଛି। କମ୍ପାନୀ ଦେଇଥିବା ସୂଚନା ଅନୁଯାୟୀ 4 ରୁ 60 ବର୍ଷ ବୟସ୍କ ଲୋକଙ୍କ ପାଇଁ ଏହି ଟିକା ପ୍ରଦାନ କରାଯାଇପାରିବ। ପୂର୍ବରୁ ଡେଙ୍ଗୁ ସଂକ୍ରମଣ ନେଇ କୌଣସି ତଥ୍ୟ ନଥିଲେ ମଧ୍ୟ ଏହାକୁ ନିଆଯାଇପାରିବ ବୋଲି କମ୍ପାନୀ ସୂଚନା ଦେଇଛି। ୟୁରୋପୀୟ ସଂଘ, ବ୍ରିଟେନ୍, ବ୍ରାଜିଲ୍, ଇଣ୍ଡୋନେସିଆ ଏବଂ ଆର୍ଜେଣ୍ଟିନା ସମେତ 40ରୁ ଅଧିକ ଦେଶରେ ଏହି ଟିକାର ପ୍ରଚଳନ କରାଯାଉଛି ବୋଲି କମ୍ପାନୀ କହିଛି। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ଗତକାଲି 11 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ମହିଳା ଏବଂ ତାଙ୍କର 2ଟି ସନ୍ତାନ ରହିଛନ୍ତି। ଏଥିସହ ଗତ 3 ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ପାଇଛି। ସ୍ଥାନୀୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଲଗାତାର ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ରାଜୌରୀ ଏବଂ ପୁଞ୍ଚ ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସେଠାରେ 7 ଜଣ ନିଖୋଜ ଥିବା ଜଣାପଡ଼ିଛି। ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରବଳ ବର୍ଷା ଏବଂ ତତ୍ଜନିତ ଆକସ୍ମିକ ବନ୍ୟା ଓ ଭୂସ୍କଳନର ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଉପରାଜ୍ୟପାଳ ଶ୍ରୀ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ମୃତକଙ୍କ ପରିବାରବର୍ଗଙ୍କ ଲାଗି 6 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସେଠାକାର ପୁଲିସ୍ ଏବଂ ସେନା ସମେତ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ନିୟୋଜିତ ହୋଇଛନ୍ତି। ଗତକାଲି ଅନ୍ୟ ଏକ ଘଟଣାକ୍ରମରେ ଡୋଡା ଜିଲ୍ଲାର ଜାମ୍ମୁ କିସ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ରାଗିନାଲ୍ଲାଠାରେ ଏକ ଯାତ୍ରୀବାହୀ ଗାଡ଼ି ଉପରେ ପାହାଡ଼ରୁ ଖସୁଥିବା ପଥର ପଡ଼ିଯିବାରୁ 2 ଜଣଙ୍କର ମୃତ୍ୟୁ ହୋଇଛି। ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ନଦୀ, ଝରଣା ଆଦି ପ୍ରାକୃତିକ ସ୍ରୋତ ନିକଟକୁ ନ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ସମନ୍ୱିତ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବାକୁ

ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ପ୍ରତି 6 ଘଣ୍ଟା ଅନ୍ତରରେ ପରିସ୍ଥିତି ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ଅଭିଯୋଗର ତଦନ୍ତ ଲାଗି ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ଏସ୍ଆଇଟି ଗଠନ କରାଯିବା ଉପରେ ଆବଶ୍ୟକ ନିର୍ଦ୍ଦେଶ ପ୍ରାପ୍ତ କରିବା ଲାଗି ସୁପ୍ରିମକୋର୍ଟ ଗତକାଲି ସଲିସିଟର ଜେନେରାଲଙ୍କୁ କହିଛନ୍ତି। ଏଥିସହିତ ଏହି ଘଟଣାର ରାଜନୀତିକରଣ ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇ କହିଛନ୍ତି, ଦାନ ଅର୍ଥ ହେରଫେର ଘଟଣାର ଯେଭଳି ଉପଯୁକ୍ତ ତଦନ୍ତ କରାଯିବ ସେ ଦିଗରେ ଅଦାଲତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ ଏହି ଅଭିଯୋଗର ତଦନ୍ତ କରିବା ଲାଗି ଏସ୍ଆଇଟି ଗଠନ କରାଯାଇଛି ବୋଲି ସଲିସିଟର ଜେନେରାଲ କୋର୍ଟକୁ ଅବଗତ କରାଇବା ସହିତ ବର୍ତ୍ତମାନ ରାଜ୍ୟ ପୁଲିସ୍ ଏହାର ତଦନ୍ତ କରୁଛି ବୋଲି କହିଛନ୍ତି। ଶ୍ରୀ ମେହେଟ୍ଟା କହିଛନ୍ତି, ଏହି ମାମଲାରେ ଏପର୍ଯ୍ୟନ୍ତ 8 ଜଣଙ୍କୁ ଗିରଫ କରାଯାଇଛି। ଏସ୍ଆଇଟି ତଦନ୍ତର ସବିଶେଷ ତଥ୍ୟ ଉତ୍ତରପ୍ରଦେଶ ସରକାର ଅଦାଲତରେ ଉପସ୍ଥାପନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହିତ ଆସନ୍ତା 27 ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ଲାଗି ଦିନ ଧାର୍ଯ୍ୟ କରିଛନ୍ତି। ଦାନ ଅର୍ଥର ହେରଫେର ଅଭିଯୋଗରେ ମନ୍ଦିର ଟ୍ରଷ୍ଟର ଅନୁରୋଧ କ୍ରମେ ଗତମାସ 23 ତାରିଖରେ ଉତ୍ତରପ୍ରଦେଶ ସରକାର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସ୍ଆଇଟି ଗଠନ କରିଥିଲେ। ଇରାନ୍ ଉପରେ ଆମେରିକା ସେନା ପକ୍ଷରୁ ପୁନଃ ଆକ୍ରମଣ କରାଯାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଇରାନ୍ର ସାମରିକ କ୍ଷମତାକୁ ଅଧିକ ଦୁର୍ବଳ କରିବା ଲକ୍ଷ୍ୟ ନେଇ ଏହି ଆକ୍ରମଣ ହୋଇଛି, ଫଳରେ ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନ୍ କରୁଥିବା ଆକ୍ରମଣ ବାଧାପ୍ରାପ୍ତ ହେବ ବୋଲି ସେଣ୍ଟକମ୍ କହିଛି। ଅନ୍ୟପକ୍ଷରେ ପୂର୍ବରୁ ଇରାନ୍ର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି ଦେଇଥିବା ସୂଚନା ଅନୁଯାୟୀ ଆମେରିକାର ଆକ୍ରମଣ ଜବାବରେ ଇରାନ୍ର ନୌସେନା ପକ୍ଷରୁ ବାହାରିନ୍ ଏବଂ କୁଏତରେ ଥିବା ଆମେରିକୀୟ ଘାଟିଗୁଡ଼ିକ ଉପରେ 3 ପର୍ଯ୍ୟାୟ କ୍ଷେପଣାସ୍ତ୍ର ଡ୍ରୋନ୍ ଆକ୍ରମଣ କରାଯାଇଛି। ଏହାଦ୍ୱାରା ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଇଆର୍ଜିସି ଦାବି କରିଛି। ବାହାରିନ୍ର ବୈଦେଶିକ ମନ୍ତ୍ରଣାଳୟ ଇରାନ୍ର ବାରମ୍ଭାର ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି। କୁଏତରେ ନାଗରିକ ବିମାନ ନାଭିଗେସନ୍ ବ୍ୟବସ୍ଥାକୁ ଲକ୍ଷ୍ୟ କରି ଇରାନ୍ ଡ୍ରୋନ୍ ଆକ୍ରମଣ କରିଥିଲେ ମଧ୍ୟ ଏହି ସେବା ପ୍ରଭାବିତ ହୋଇନାହିଁ ବୋଲି ସେଠାକାର କର୍ତ୍ତୃପକ୍ଷ ସ୍ୱଷ୍ଟ କରିଛନ୍ତି। ଓଡ଼ିଶା ସମେତ ଗୁଜରାଟ, ଝାଡ଼ଖଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ୍ ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସେହିଭଳି ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ୍, ବାଲ୍ତିସ୍ତାନ ଏବଂ ମୁଜାଫରବାଦରେ ଅତି ପ୍ରବଳ ବର୍ଷା ହୋଇପାରେ। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ଉତ୍ତର ପୂର୍ବାଞ୍ଚଳ, ବିହାର ଏବଂ ପୂର୍ବ ମଧ୍ୟପ୍ରଦେଶ, କୋଙ୍କଣ ଏବଂ ଗୋଆ ଓ ମଧ୍ୟ ମହାରାଷ୍ଟ୍ର, ପଞ୍ଜାବ ଏବଂ ଉତ୍ତରାଖଣ୍ଡର କେତେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ଚଳିତ ବର୍ଷ ଜୁନ୍ ସୁଦ୍ଧା 554 ନିୟୁତର ଅଧିକ ଉପଭୋକ୍ତା ୟୁପିଆଇ ବ୍ୟବସ୍ଥା ସହ ସାମିଲ ହୋଇଥିବା ନେଇ ସୂଚନା ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରଥମ ଡେଙ୍ଗୁ ଟିକା ବିପଣନକୁ ଅନୁମୋଦନ ପ୍ରଦାନ କଲା ଔଷଧ ନିୟାମକ ସଂସ୍ଥା। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ସମ୍ବାଦ ଶେଷ ହେଲା।

ମନ ତ ହଜିଯାଏ କେଉଁ ଏକ ଗଳିରେ, ଆଉ ସେ ଗଳିର ନାଁ ଥାଏ ପ୍ରେମ। ଆଉ ପ୍ରେମର ଗଳିରେ ଯେତେବେଳେ ମନ ହଜିଯାଏ, ସେତେବେଳେ କି ସକାଳ କି ସନ୍ଧ୍ୟା ସବୁବେଳେ ମନ ଖୋଜି ବୋଲି ନିଜ ମନର ମଣିଷକୁ। ଆଚ୍ଛା, ଆପଣ ସେଇଭଳି କେଉଁ ଗଳିରେ ବୁଲୁନାହାନ୍ତି ତ? ୱେଲ, ଯଦି ସେଭଳି କେଉଁ ଗଳିରେ ବୁଲି ନିଜ ପାର୍ଟନରକୁ କହିବାକୁ ଚାହୁଁଛନ୍ତି ଗୁଡ୍ ମର୍ଣ୍ଣିଂ, ତେବେ ଆମ ସହିତ କୁହନ୍ତୁ ଶୁଭ ସକାଳ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM।

ଭାରତୀୟ ସିନେ ଜଗତରେ ଯଦି ଆମେ ଜଣେ ମହାନ ତଥା ଲୋକପ୍ରିୟ ଗୀତିକାରଙ୍କ ସମ୍ପର୍କରେ କହିବା, ତେବେ ସେ ହେଉଛନ୍ତି ଆନନ୍ଦ ପକ୍ଷୀ, ଯିଏକି 1930 ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ।

ଆପଣ ଜାଣନ୍ତି, ଚଳଚ୍ଚିତ୍ରରେ କାମ କରିବା ପୂର୍ବରୁ ସେ ଭାରତୀୟ ସେନାରେ କାମ କରୁଥିଲେ ଏବଂ ପୋଷ୍ଟିଂ ହୋଇଥିଲା ତାଙ୍କର ଜବଲପୁରରେ। ହେଲେ ଭଲ ପାଇବା ଥିଲା କବିତା ଆଉ ନାଟକ ପ୍ରତି, ସେଥିପାଇଁ ହୁଏତ ସେ 1956 ମସିହାରେ ଚାକିରି ଛାଡ଼ି ଆସି ପହଞ୍ଚିଲେ ମୁମ୍ବାଇରେ। ସଂଘର୍ଷ ଲମ୍ବା ଥିଲା, ହେଲେ ଧୀରେ ଧୀରେ ତାଙ୍କ ସଂଘର୍ଷ, ତାଙ୍କ ପରିଶ୍ରମ ସଫଳ ହେଲା। ଅନେକ ହିଟ୍ ଫିଲ୍ମ ସେ ଦେଇଛନ୍ତି, ଯେମିତିକି ଆରାଧନା କାଟି, ପତଙ୍ଗ, ଅମର ପ୍ରେମ, ଶୋଲେ, ଦିଲୱାଲେ, ଦୁଲ୍ହନିଆ ଲେ ଜାଏଙ୍ଗେ, ତାଲ।

ଏମିତି ବହୁତ ଚଳଚ୍ଚିତ୍ର ରହିଛି। ତେବେ ଚାଲନ୍ତୁ ତାଙ୍କ ଜନ୍ମଦିନ ଅବସରରେ ରକି ଚଳଚ୍ଚିତ୍ରର ଗୀତରେ ଶୁଣିବା ଲତା ମଙ୍ଗେସ୍କର ଏବଂ କିଶୋର କୁମାରଙ୍କ କଣ୍ଠରେ। ପରେ ଆସି ରଖିବି ଆଜି ସକାଳର ପ୍ରଶ୍ନ, ତେଣୁ କୁଆଡ଼େ ବି ଯାଆନ୍ତୁନି, ଏମିତି ଆମ ସହିତ ରହିଥାନ୍ତୁ। 100.4 ଆକାଶବାଣୀ FM ରେଡିଓ କନେକ୍ଟରେ ଦିଲ ସେ ଦିଲ ତକ୍।

ସୋ ଫ୍ରେଣ୍ଡସ୍, ଏଇଠି ରଖୁଛି ଆଜି ସକାଳର ପ୍ରଶ୍ନ। ଗୀତିକାର ଆନନ୍ଦ ବକ୍ସି ଯେମିତିକି କହିଥିଲି ଯେ ସେ ବହୁତ ଷ୍ଟ୍ରଗଲ୍ କରିଥିଲେ ଆସିକି ସିନେ ଇଣ୍ଡଷ୍ଟ୍ରିରେ, ଭାରତୀୟ ସିନେ ଜଗତରେ। ଆଉ ପରେ ତାଙ୍କୁ ବ୍ରେକ୍ ମିଳିଥିଲା 1958 ମସିହାରେ। ତ କହିବାର କଥା ହେଲା, ଜଣେ ଗୀତିକାର ହିସାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ରର ନାଁ କ'ଣ ଥିଲା? ଆଉ ଥରେ କହି ରଖୁଛି ଆଜି ସକାଳର ପ୍ରଶ୍ନ, ଆନନ୍ଦ ବକ୍ସିଙ୍କର ଜଣେ ଗୀତିକାର ହିସାବରେ ପ୍ରଥମ ଚଳଚ୍ଚିତ୍ରର ନାଁ କ'ଣ ଥିଲା? ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ନିଜ ଆନ୍ସର ଲେଖନ୍ତୁ, ସ୍ପେସ୍ ଦେଇ ନିଜ ନାଁ ଏବଂ ଠିକଣା ଲେଖି ସିଧା ପଠାଇ ଦିଅନ୍ତୁ 09495963210। ଏହି ନମ୍ବରରେ 8895254200 ରହିଛି ଆମର ହ୍ୱାଟ୍ସଆପ୍ ନମ୍ବର, ସେଠି ମଧ୍ୟ ମେସେଜ୍ କରି ପଠାଇ ପାରିବେ ଆନନ୍ଦ ବକ୍ସିଙ୍କର ପ୍ରଥମ ଚଳଚ୍ଚିତ୍ରର ନାଁ ଆଜ୍ ଏ ଲିରିସିଷ୍ଟ। ତ ଜଲ୍ଦି ଜଲ୍ଦି କରନ୍ତୁ, କାରଣ ଯିଏ ପ୍ରଥମେ ସଠିକ୍ ଉତ୍ତର ଲେଖି ପଠାଇବେ ସେ ହେଇପାରିବେ ଆଜି ସକାଳର ଶ୍ରୋତାମାନେ ଲିସ୍ନର୍ ଅଫ୍ ଦ ମର୍ଣ୍ଣିଂ। ତ ଆଉ ଜମା ବି ଡେରି କରନ୍ତୁନି, ପଠାଇ ଚାଲନ୍ତୁ ଆପଣଙ୍କ ସଠିକ୍ ଉତ୍ତର। ଆଉ ସେ ଭିତରେ ଅନୁଶୁଣି ଦେଉଛି ଆପଣଙ୍କୁ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍, ଦିଲ୍ ସେ ଦିଲ୍ ତକ୍।

ତ କଥା ହେଉଥିଲେ ଆମେ ଯେ ବର୍ଷା ଦିନେ ଏମିତି କ'ଣ ଜଳଖିଆ, ଖାସ କରି ବ୍ରେକ୍ଫାଷ୍ଟ ସମ୍ପର୍କରେ କଥା ହେବା ଆଜି ଆମେ। ବର୍ଷା ଦିନେ ସକାଳୁ କ'ଣ ଖାଇଲେ ଆମ ଦେହ ସୁସ୍ଥ ରହିବ? କ'ଣ ଭାବୁଛନ୍ତି, ଯାଇକି ଟିକେ ଦହିବରା ଆଳୁଦମ ବାଡ଼େଇଦେବେ କି? ଜମା ବି ଭାବନ୍ତୁନି, ଆଉ ସେପଟୁ ଟିକେ ଚାଲି ଆସନ୍ତୁ। କାରଣ ଏବେ ଖାସ କରି ବର୍ଷା ଦିନେ କ'ଣ ହୋଇକି ଟିକେ ନିଶ୍ଚୟ ଖାଆନ୍ତୁ, କିନ୍ତୁ ପାଗ ଦେଖିକି ଖାଆନ୍ତୁ। କାରଣ ଯଦି ପାଗ ଖରାପ ଅଛି, ମାନେ ଏମିତି ବର୍ଷା ହେଉଛି, ସଂକ୍ରମଣ ହେବାର ଭୟ ବହୁତ ଥାଏ। ତେଣୁ ନିଶ୍ଚିତ ରୂପେ ଆମର ଯେଉଁ ଦେଶୀ ଖାଦ୍ୟ ଅଛି ତା ଉପରେ ଆମେ ନିର୍ଭର କରିବା ଉଚିତ, ଆଉ ଟିକେ ବାହାର ଖାଦ୍ୟ ଏବେ ଆଭଏଡ୍ କଲେ ବହୁତ ଭଲ ହେବ। କାରଣ ବାହାର ଖାଦ୍ୟରେ ଏବେ ଖାସ କରି ବର୍ଷା ଦିନେ ସଂକ୍ରମଣ ହେବାର ସମ୍ଭାବନା ସବୁଠୁ ଅଧିକ ଥାଏ। ଏବଂ ଯଦି ବି ବାଇଚାନ୍ସ ଆପଣଙ୍କୁ ବାହାର ଖାଦ୍ୟ ଉପରେ ଡିପେଣ୍ଡ କରିବାକୁ ପଡ଼ୁଛି, ତେବେ କ'ଣ ହୁଏ କି ଝାଡ଼ା ବାନ୍ତି ହେବାର ଭୟ ଲାଗି ରହେ। ତେଣୁ ଯଦି ବି ସେଭଳି କିଛି ଚଟପଟା ଖାଇବାକୁ ଇଚ୍ଛା ହେଉଛି, ତେବେ କିଛି କଥା ନାହିଁ, ଘରେ ପ୍ରସ୍ତୁତ କରି ଖାଆନ୍ତୁ।

ବାହାରେ ନୁହେଁ। ଏହି ସମୟରେ ବାହାର ଖାଦ୍ୟ ଟିକେ ଆଭଏଡ୍ କଲେ ବହୁତ ଭଲ ହେବ। ଏବଂ ଯଦି ଘର ଖାଦ୍ୟ କଥା କହିବା ତେବେ ଆମ ଦେଶୀ ଖାଦ୍ୟ ବି ବହୁତ ଭଲ। ଆଉ ଆଜିକାଲି ଆପଣମାନେ ଜାଣିଛନ୍ତି ଆମ ସରକାର ମଧ୍ୟ ମିଲେଟ୍ସକୁ ବହୁତ ପ୍ରମୋଟ୍ କରୁଛନ୍ତି। ଆଉ ମିଲେଟ୍ସ ବି ଆମ ଦେହ ପାଇଁ ବହୁତ ଭଲ। ଏବଂ ଘରେ ଘରେ ଆଜିକାଲି ଦେଖାଯାଉଛି ଯେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ସମସ୍ତେ ପ୍ରାୟ ଖାଉଛନ୍ତି। ଆଉ ଖାସ କରି ଯେଉଁଟା ଆଗରୁ ବହୁତ ପୁରୁଣା କାଳରୁ ଚାଲି ଆସୁଥିଲା ମାଣ୍ଡିଆ ଯାଉ, ଯଦି ଆପଣ ମାଣ୍ଡିଆ ଯାଉ ବନେଇକି ସକାଳୁ ଖାଉଛନ୍ତି ତେବେ ଏଇଟା ଖୁବ୍ ଭଲ ପେଟ ପାଇଁ। ପେଟ ଥଣ୍ଡା ରଖିବା ସହିତ ପେଟ ସମସ୍ୟା କିଛି ହେବାକୁ ଦିଏନି ଏ ମାଣ୍ଡିଆ। ତେଣୁ ଯଦି ପାରୁଛନ୍ତି ନିଜ ଖାଦ୍ୟ ତାଲିକାରେ, ଖାସ କରି ସକାଳ ଖାଦ୍ୟ ତାଲିକାରେ ମାଣ୍ଡିଆ ଯାଉକୁ ନିଶ୍ଚୟ ଆଡ୍ କରନ୍ତୁ।

ମର୍ଣ୍ଣିଂ ମେଲୋଡ଼ିରେ ଶୁଣୁଛନ୍ତି ମ୍ୟୁଜିକ୍ ମିତ୍ର ଅନୁକୁ ଦିଲ ସେ ଦିଲ ତକ୍। ଯେମିତିକି କହୁଥିଲି ଯେ କ'ଣ ଖାଇବା ଦରକାର ଏଇ ବର୍ଷା ଦିନେ ସକାଳୁ ସକାଳୁ, ତ ଆମର ଯଦି ଦେଶୀ ଖାଦ୍ୟ କହିବା, ଖାସ କରି ଆମ ଓଡ଼ିଆ ଘରେ ଚୁଡ଼ା ସନ୍ତୁଳା, ଯେଉଁଟାକୁ ସମସ୍ତେ ନାକ ଟେକାନ୍ତି ଆଇ ନୋ, କିନ୍ତୁ ବର୍ଷା ଦିନେ ଯଦି ସବୁବେଳେ ଚୁଡ଼ା ସନ୍ତୁଳା, ମାନେ ସବୁବେଳେ ନୁହେଁ ବେଳେ ବେଳେ, କାରଣ ଯଦି ସବୁବେଳେ ଖାଇବେ ତାହେଲେ କହିବେ ଇଏ ଅନୁ ଆମକୁ ଏତେ ମାନେ ବୋରିଂ ବୋରିଂ ଖାଦ୍ୟ କଥା କହୁଛି। ତ ସେଇ ଚୁଡ଼ା ସନ୍ତୁଳାକୁ ବି ଇଣ୍ଟରେଷ୍ଟିଂ କରିକି ଖାଇହେବ। ଆପଣ ବିଭିନ୍ନ ପ୍ରକାର ପରିବା ପକେଇକି ତାକୁ ଚୁଡ଼ା ସନ୍ତୁଳା କରି ଖାଆନ୍ତୁ, ଦେଖିବେ କେତେ ବଢ଼ିଆ ଲାଗିବ, ମଜାଦାର ଲାଗିବ। ଏବଂ ତା ସହିତ ଆପଣ ଖାଇପାରିବେ ଆମର ସବୁଠୁ ପାରମ୍ପରିକ ଖାଦ୍ୟ ଆମ ଓଡ଼ିଆ ଘରର, ଯେଉଁଟାକି ଚକୁଳି ପିଠା। ଚକୁଳି ପିଠା ଡାଲମା, ଏଇଟା ବହୁତ ବଢ଼ିଆ ପେଟ ପାଇଁ, ଆଉ ହଜମ ପାଇଁକି ବି ଭଲ, ଆଉ ପୋଷକ ତତ୍ତ୍ୱରେ ଭରପୁର, ମାନେ ଯେଉଁଟା କହୁଛନ୍ତି ଆପଣ ଆଜିକାଲି ନ୍ୟୁଟ୍ରିସିୟସ୍, ତେଣୁ ବିଲକୁଲ ବି ଜମା ମିସ୍ କରନ୍ତୁନି, ଚକୁଳି ଡାଲମା ନିଶ୍ଚୟ ଖାଆନ୍ତୁ ଆଉ ସୁସ୍ଥ ରୁହନ୍ତୁ, କାରଣ ଆପଣ ସୁସ୍ଥ ରହିଲେ ପୁରା ପରିବାର ସୁସ୍ଥ ରହିବ। ଆଚ୍ଛା, ଏଇଟା କେମିତି, କାରଣ ଘରେ ଜଣେ ବି ଯଦି ଦେହ ଖରାପରେ ପଡ଼େ ନା, ଦେଖିବେ ତାପରେ ତାପରେ ତାପରେ ତାପରେ ଧୀରେ ଧୀରେ ଜଣେ ଜଣେ ପଡ଼ିବାକୁ ଲାଗନ୍ତି, ଆଉ ଖାସ କରି ବର୍ଷା ଦିନେ ବେଶୀ ଏଇ ଇନଫେକ୍ସନ୍ ହେଇଥାଏ, ସେଥିପାଇଁ କି ଏ କଥାଟା କହିଲି। ଆଉ ତା ସହିତ ଆଉ ଗୋଟେ କଥା, ଯେମିତିକି କହୁଥିଲି ଆପଣଙ୍କୁ ଯେ ଆମର କ'ଣ ହୁଏ ନା, ହଜମ କ୍ରିୟା ଯେହେତୁ ସ୍ଲୋ ଡାଉନ୍ ହେଇଯାଏ, ଆପଣ ଯଦି ପାରୁଛନ୍ତି ପ୍ରତ୍ୟେକ ଦିନ ନିଜ ଯେଉଁ ହଜମ କ୍ରିୟାକୁ ଷ୍ଟ୍ରଙ୍ଗ ରଖିବା ପାଇଁ କି ଅଦା ଟିକେ, କେତେବେଳେ ଜିରା, କେତେବେଳେ ଗୋଲମରିଚ, ଏସବୁର ବ୍ୟବହାର ନିଜ ଖାଦ୍ୟରେ କରନ୍ତୁ, ଦେଖିବେ ଆପଣଙ୍କର ଯେଉଁ ହଜମ ଶକ୍ତି ରହିଛି ସେଇଟା ଷ୍ଟ୍ରଙ୍ଗ ହୋଇଯିବ।

ସେ ହେଉଛନ୍ତି ନାରାୟଣ ପ୍ରଧାନ ଗଞ୍ଜାମରୁ। ତେଣୁ ଭାଇଙ୍କୁ ଆଉ ଥରେ ବହୁତ ବହୁତ ଅଭିନନ୍ଦନ। ଏମିତି ଆମ ସହିତ ଯୋଡ଼ି ହେଇ ରହିଥାନ୍ତୁ ଆଉ ଆମ କାର୍ଯ୍ୟକ୍ରମ ଶୁଣୁଥିବାରୁ ହୃଦୟରୁ ଧନ୍ୟବାଦ। ସେ ଦେଉ ତାକ ତ ଚାଲନ୍ତୁ ଶୁଣିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଆଉ କଥା ହେବା ଆଗକୁ ଡାଏଲ ଏଣ୍ଟ୍ରି ଆପଣଙ୍କ ପାଇଁ ଆସୁଛି ଗୋଟେ ଖୁବ୍ ସୁନ୍ଦର ଗୀତ।

0: हेलो
1: पापा, गुड मॉर्निंग, नमस्कार, जय जगन्नाथ।
0: नमस्कार, गुड मॉर्निंग, के कहुचंती, कोठु कहुचंती?
1: अभासन कहुचो पा।
0: अच्छा, बहुत दिन परे, केमती अछो?
1: आपन तो बहुत दिन परे आछंती।
0: अरे अरे अरे,
1: इति बारे टीडी लेकर प्रोग्राम सुन छली, अब 10 दिन पदन गिया पड़छली।
0: अरे 10 दिन परे आसिल, देखलो केते मिस करूछ मते। ଜମା ବି ମନ ଦୁଃଖ କରନ୍ତୁନି। ତ ଆଜିର ଯୋଉ କାର୍ଯ୍ୟକ୍ରମ ରହିଛି, ମାନେ ଅବିକା, ଆଉ ତା ଦେହରେ ଟିକେ ମତ ରଖନ୍ତୁ।
1: ହଁ, ଯେମିତି ବର୍ଷା ଦିନ ତ ଶ୍ରାବଣ ମାସ ପଶିଗଲାଣି, ତାପରେ ଯାଏ ଟିକେ ଟିକେ ଲୋକନାଥ ମନ୍ଦିର, ପୁରୀ, ତାପରେ ଏପଟେ ପଞ୍ଚଲିଙ୍ଗେଶ୍ୱର, ବାଲେଶ୍ୱର।
0: ଶ୍ରାବଣ ମାସରେ ସ୍ପେଶାଲ ଯାଆନ୍ତି କି?
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ଆଚ୍ଛା ଆଚ୍ଛା ଆଚ୍ଛା, ମାନେ ଏଇସବୁ ଜାଗା ପସନ୍ଦ ନା? ଏମିତି
1: ମଜାମସ୍ତି କରୁ ଟିକେ ଆଉ।
0: ଆଚ୍ଛା, ମାନେ ସେଇଟା ମୁଁ ପଚାରିବାକୁ ଚାହୁଁଥିଲି ଯେ, ମାନେ ଆପଣଙ୍କୁ ଭଲ ଲାଗେ ଏଇ ସମୟରେ ଯିବା ପାଇଁ?
1: ଖାଲି ଏକା ନୁହେଁ, ଘର ଫ୍ୟାମିଲି ସହିତ।
0: ପୂଜାର୍ଚ୍ଚନା କରୁଥାନ୍ତୁ, ଆଉ ଭଲରେ ରହନ୍ତୁ। କେମିତି ଅଛନ୍ତି ପ୍ରଥମେ କୁହନ୍ତୁ? ବର୍ଷା
1: ଏବେ ତ ଅଫିସରେ ଅଛି, ଅଫିସ ଦୂର ଚାଲିଛି।
0: ଆଚ୍ଛା,
1: କମ୍ପ୍ୟୁଟର କାମ ଚାଲିଛି।
0: ଆଚ୍ଛା, ଆରେ ଆରେ ଆରେ, ମାନେ ପୁରା ହେଲ୍ଦି ବ୍ରେକଫାଷ୍ଟ କରିଦେଇଛନ୍ତି ଆମର ଶୁଣିକି, ମାନେ ପ୍ରୋଗ୍ରାମ ନାଇଁ ବହୁତ ଦିନ ପରେ ବି କଲ୍ କଲେ। ଆଉ ଯେମିତିକି ସେ କହିଲେ, ସେ କୋଉ କୋଉ ଜାଗା ବୁଲିବାକୁ ଯାଆନ୍ତି ଏଇ ସମୟରେ ଖାସ କରିକି, ତ ଆପଣ ଚାହିଁଲେ ଆମ ସହିତ ଯୋଡ଼ି ହେଇପାରିବେ, ଆଉ କହିପାରିବେ, ଆଉ କହିବାକୁ ରେଡି ବି ହେଇଗଲେଣି। ଦେଖିନବା କିଏ କରିଛନ୍ତି କଲ୍। ହ୍ୟାଲୋ, ନମସ୍କାର,
2: ଗୁଡ ମର୍ଣ୍ଣିଂ, ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ବଳରାମ ବେହେରା ଆଜ୍ଞା କହୁଥିଲି, ଏଜି ଅଫିସ ଷ୍ଟାଫ, ଓଡ଼ିଶା ହାଇକୋର୍ଟ କଟକ।
0: ଆଚ୍ଛା, କେମିତି ଅଛନ୍ତି ଭାଇ କହିଲେ?
2: ଭେରି ଗୁଡ୍ ବଏ।
0: ଆଚ୍ଛା, ତ ଆଉ ଆଜିର ଟପିକ ଉପରେ କଣ କହିବେ?
2: ଟପିକ ଉପରେ ମୁଁ ତମେ ଗାଁରେ ତ ଗାଁକୁ ଯାଏ ଯେତେବେଳେ, କଟକରେ ତ ଅଛି, ଗାଁକୁ ଯେତେବେଳେ ଯାଏ ସେତେବେଳେ ମୁଁ ବେଶୀ ଆଗେ ଅଭିଜ୍ଞତା, ଚାକିରି କରିବା ପୂର୍ବରୁ, ଚାକିରି କଲା ଭିତରେ ଆଉ ଏତେଟା ଇଏ ହଉନି, ଚାକିରି କରିବା ପୂର୍ବରୁ ବହୁତ ଧାନ ବିଲରେ ଆମର ଯୋଉ ଧାନ ସବୁ ବର୍ଷା ଦିନେ ଧାନ ରୁଆ ହବ, ଧାନ ବଛା ହବ, ଜାଣିଥିବେ ଆପଣ, ବର୍ଷା ହଉଥିବ, ମଜା ଲାଗୁଥିବ ଧାନ ବାଛିବା ପାଇଁ, ପ୍ଲସ ଧାନ ବିଲ ଧାନ ଯୋଉ ରୁଆ ହୁଏ ସବୁ, ସେଇଟା ବର୍ଷା ଦିନେ ବହୁତ ମଜା ଲାଗେ ଆଜ୍ଞା କରିବାକୁ, ଧାନ ରୋଇବା ବିଲ ଧାନ।
0: ଆପଣଙ୍କ ପାଇଁ ଗୋଟେ ଫେଭରେଟ ପ୍ଲେସ ହେଲା ସେଇ, ମାନେ ଧାନ କ୍ଷେତ ନାଇଁ?
2: ଆଜ୍ଞା ଆଜ୍ଞା, ଧାନ ରୋଇବ, ଧାନ ଖେଳ ପକେଇବା, ଧାନ ବିଲରେ ଆମର ଧାନ ବିଲ ବାଛିବା ଯୋଉ ସବୁ ବାଳୁଙ୍ଗା ଫାଳୁଙ୍ଗା ଥାଏ, ଅନାବନା ଗଛ ଥାଏ, ସେଇଟା ବି ବର୍ଷା ସେଇ ସମୟରେ ବର୍ଷାଟା ବେଶୀ ହୁଏ
0: ଆଜ୍ଞା,
2: ଧାନ ବର୍ଷା ହଉଥିବ, ଇଆଡ଼େ ଧାନ ରୁଆ ହଉଥିବ ବିଲ ମାନେ ଆପଣ ଦେଖିଥିବେ ନିଶ୍ଚିତ।
0: ମୋର କହିବାର କଥା ହେଲା, ସେଇଟା ତ ସେତେବେଳର କଥା ହେଲା, ଏବେ ଆପଣ କୁଆଡେ ଗୋଟେ ବୁଲିବାକୁ ଯଦି ବର୍ଷା ଦିନେ ଇଚ୍ଛା ହେଲା ଯାଆନ୍ତି?
2: ନାଇଁ, ମୁଁ ବେଶୀ ଏଇ ଯୋଉ ଯେତେବେଳେ ମୁଁ ଘରୁ, ମୁଁ ତ ସାଇକେଲ ଗାଡି ଶିଖିନି, ମୋର ସାଇକେଲ ନାଇଁ ଆଜ୍ଞା, ମୁଁ 10 କିଲୋମିଟର ଅପ୍ ଡାଉନ୍ କରେ ଡେଲି
0: ଅଫିସ,
2: ଏ ବାଟରେ ଯିବା ଭିତରେ ବର୍ଷା ଯଦି ହଉଥିବ, ଯଦି ଛତା ନ ଆଣିଥିବି, ଯଦି ବର୍ଷା ଜୋର ହେଲା ରହିଯିବି, ଯଦି ବର୍ଷା ନ ଛାଡିଲା ବାଧ୍ୟ ହଉ ଯାଇକି ଘରକୁ ଯିବାକୁ ପଡିବ ମୋତେ, ସେଇଟା ମୋତେ ବେଶୀ ମଜା ଲାଗେ ଆଜ୍ଞା।
0: ବଢିଆ, ଆଉ ତାମାନେ ଯାହା ହେଲେ ବି ଟିକେ ମାନେ ଭିଜା ଭିଜି ହୁଏ
2: ଆଜ୍ଞା,
0: ଯାହା ହେଲେ ବି ଟିକେ ଭିଜା ଭିଜି କରନ୍ତି ତାହେଲେ ଆପଣ?
2: ହଁ ହଁ, ମୁଁ ଜବରଦସ୍ତି, ମତେ ଥଣ୍ଡା ଫଣ୍ଡା ଏଗୁଡା କିଛି ହୁଏନି ଆଜ୍ଞା, ମତେ ଯେତେ ଭିଜିଲେ ସୁଦ୍ଧା କିଛି ହବନି।
0: ଆରେ ବଢିଆ,
2: କିନ୍ତୁ ହେଲେ ଛିଙ୍କ ହବ କି ଥଣ୍ଡା ହେଇଯିବ ନା, ଆଉ ନହେଲେ କିଛି ଜର ଫର ଏସବୁ କିଛି, ଟୋଟାଲ ଦେହ ମୁକ୍ତି ସେସବୁ କିଛି।
0: ଆପଣ ପୁରା ଆଇରନ୍ ମ୍ୟାନ୍, ଆଉ ବହୁତ ବଢିଆ। ତ କହିବାର କଥା ହେଲା, ଆପଣ ନିଶ୍ଚୟ ବର୍ଷାରେ ଭିଜନ୍ତୁ, କିନ୍ତୁ ଘଡ଼ଘଡ଼ି ବିଜୁଳି ମାରିବା ସମୟରେ ଟିକେ ଯାହା ହେଲେ ବି ନିରାପଦ ଜାଗାରେ ରହୁଥିବେ, ଠିକ ଅଛି? ଜମା ଅମାନିଆ ହୁଅନ୍ତୁନି, ଜମା ବି ଭଲ ନୁହେଁ, ସେଟା ବିପଦକୁ ଡାକି ଆଣିବା ସହିତ ସମାନ। ଓକେ, ହଉ ଭାଇ ରହିଲି, ଆଗକୁ ଆହୁରି କଲର୍ସ ଅଛନ୍ତି, ତାଙ୍କ ସହିତ କଥା ହେବା।
2: ନମସ୍କାର, ଜୟ ଜଗନ୍ନାଥ, ରାଧେ ରାଧେ।
0: ଦେଇଥିଲେ ବଳରାମ ଭାଇ, ଓଡ଼ିଶା ହାଇକୋର୍ଟ କଟକରେ କାମ କରନ୍ତି, ଆଉ ଯେମିତିକି ସେ କହିଲେ ତାଙ୍କ ଏକ୍ସପିରିଏନ୍ସ, ଆପଣ ଚାହିଁଲେ ଆମ ସହିତ ନିଜ ଅନୁଭବ ବାଣ୍ଟି ପାରିବେ। ତେବେ ଆମର ଆଜି ଟପିକ୍ ରହିଛି ଯେ, ବର୍ଷା ଦିନେ ଯଦି ବୁଲିବାକୁ ଆପଣଙ୍କୁ ଇଚ୍ଛା ହୁଏ

ଓଡ଼ିଶାର କେଉଁ ଜାଗା ଆପଣ ବୁଲିବାକୁ ଯିବାକୁ ଚାହିଁବେ ସେ ସମ୍ପର୍କରେ କହିବେ, ତ ଆଗକୁ ନିଶ୍ଚୟ ଆପଣଙ୍କ ସହିତ କଥା ହେବି। ହେଲେ ଏବେ ଶୁଣିବା ଗୋଟେ ବ୍ୟୁଟିଫୁଲ ବ୍ୟୁଟିଫୁଲ ଟ୍ରାକ୍।

0: ବର୍ଷା ଦିନେ କୌଣସି ଜାଗାକୁ ମତେ ବୁଲିବାକୁ ଭଲ ଲାଗେନି ମାନେ ମତେ ବର୍ଷା ଦିନଟା ମତେ ବହୁତ ବୋର୍ ଲାଗେ ଭଲ ଲାଗେ ତଥାପି ଲୋକମାନେ ଯାଆନ୍ତି ବୁଲିବାକୁ ଆଉ ମୁଁ ବର୍ଷା ଦିନେ ଘରେ ରହିକି ଗରମ ଗରମ ପକୁଡି
1: ଚଟପଟା ଖାଇବାକୁ ଭଲ ପାଆନ୍ତି ଏଇ ବର୍ଷା ଦିନ ଖାଲି ବସି ଆଚ୍ଛା ତାହେଲେ ତ ଆପଣଙ୍କ ଚଟପଟା ଖାଦ୍ୟଟା ଏନ୍ଜୟ ତ କରନ୍ତୁ ତାପରେ ଆମକୁ ପଠାନ୍ତୁ ଟିକେ ଭଲ ଲାଗିବ ଆଉ ଠିକ ଅଛି ନାଇଁ ଆପଣ ନିଜ

0: କଲପାନ୍ତି ଏଇ ବର୍ଷା ଦିନ ଖାଲି ବସି
1: ଆଚ୍ଛା
0: ତାହେଲେ ତ ଆପଣଙ୍କ ଚଟପଟା ଖାଦ୍ୟଟା ଏନ୍ଜୟ ତ କରନ୍ତୁ, ତାପରେ ଆମକୁ ପଠାନ୍ତୁ, ଟିକେ ଭଲ ଲାଗିବ ଆଉ। ଠିକ ଅଛି, ନାଇଁ ଆପଣ ନିଜ ଦେହର ଯତ୍ନ ନିଅନ୍ତୁ, ଆପଣଙ୍କୁ ବର୍ଷା ଦିନେ ଆସିବାକୁ ଭଲ ଲାଗେନି, ତେଣୁ ଆମେ ଚାହିଁବୁନି ଆପଣଙ୍କୁ କଷ୍ଟ ଦେବାକୁ, ତେଣୁ ଆପଣ ଏନ୍ଜୟ କରନ୍ତୁ ଆଉ ଏମିତି ଆମକୁ ଶୁଣୁଥାନ୍ତୁ। ଠିକ ଅଛି ବର୍ଷା ଦିନ ଆଦୌ ଭଲ ଲାଗେନି, ବୋର୍ ଲାଗେ, କାରଣ ଘରୁ ବାହାରିବା ଟିକେ ବନ୍ଦ ହେଇଯାଉଥିବ ନିଶ୍ଚୟ, ଆଉ ସେଥିପାଇଁ କି ନା ଏମିତି କହୁଛନ୍ତି, କିନ୍ତୁ ଆଗକୁ ଦେଖିବା କିଏ କରିଛନ୍ତି କଲ। ହ୍ୟାଲୋ, ହଁ ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର, ଜୟ ଜଗନ୍ନାଥ, ମୁଁ ଅସୁରାଳିରୁ କହୁଛି, ଭଦ୍ରକ ଫ୍ରମ ସତ୍ୟପ୍ରକାଶ।
0: ଓକେ, କେମିତି ଅଛନ୍ତି?
2: ଆଜ୍ଞା ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ବହୁତ ବଢିଆ, ଆଜିର ଟପିକ ଉପରେ କଣ କହିବେ?
2: ଆଜି ଟପିକ ଗୋଟେ ମାନେ ବଢିଆ ଟପିକ ଆଣିଛନ୍ତି, ଯେ ବର୍ଷା ଦିନରେ ମାନେ କୋଉ ଜାଗାକୁ, ଓଡିଶାରେ କୋଉ ଜାଗାକୁ ବୁଲିବା ପାଇଁ ଭଲ ଲାଗେ, ସେଥିପାଇଁ ଆପଣଙ୍କୁ ଦିଲସେ ଧନ୍ୟବାଦ। ଆଉ ମତେ ତ ଖାସ କରି ମ୍ୟାଡମ ଶୀତ ଦିନରେ ମାନେ ସମସ୍ତେ ଆପଣ ଜାଣିଛନ୍ତି, ଶୀତ ଦିନ ହଉଛି ଗୋଟେ ମାନେ ପର୍ଯ୍ୟଟନ ଋତୁ ବା ପିକନିକ ଋତୁ, ଭଲ ଭଲ ପିକନିକ ରିସର୍ଚ୍ଚ ଉପରେ ଭଲ ଲାଗେ, କିନ୍ତୁ ବର୍ଷା ଦିନେ ବୁଲିବା ମାନେ ସିଏ ଗୋଟେ ନିଆରା
0: ଭାରି,
2: ଆଉ ବର୍ଷାରେ ଟିକେ ଟିକେ ଭିଜିବା ମାନେ ବାଇକ୍ରେ ଯିବା, ମାନେ ବାଇକ୍ରେ ଆପଣ ଗୋଟେ ଜିନିଷ ଲକ୍ଷ୍ୟ କରୁଥିବେ, ବାଇକ୍ରେ ଯିବା ସମୟରେ ମାନେ ବର୍ଷା ମାନେ ଟିକେ ଟିକେ ପକେଇଥିବ, କିନ୍ତୁ ଆପଣଙ୍କୁ ଲାଗୁଥିବ ଯେମିତି ବର୍ଷାଟା ଜୋରରେ
0: ହଉଛି,
2: ଆଉ ସେ ଟିକେ ନିଆରା। ଆଜ୍ଞା, ଆଉ ମତେ ଖାସ କରି ସେ ଯୋଉ କେଉଁଝର ସାଇଡ୍ରେ ଟିକେ ମାନେ ଓଡିଶାରେ, ଯେହେତୁ ଆପଣ ଟପି ରଖିଛନ୍ତି ଓଡିଶାରେ କେଉଁ ଜାଗା ଯିବା ପାଇଁ ଭଲ ଲାଗେ, ତ ଆଜ୍ଞା ତ ମୁଁ କହିବି କେଉଁଝର ସାଇଡ୍ରେ, କାହିଁକିନା ବର୍ଷାଟା ଟିକେ ଥରେ ହେଲେ ଆଗ, ମୁଁ କେଉଁଝରରେ ପ୍ରାୟ 2-3 ବର୍ଷ ରହିଛି, କାହିଁକିନା ସେଠି ମୁଁ ମାନେ ବିଇଡ କରୁଥିଲି, ତ ମୁଁ ଦେଖିଛି ମାନେ ଗୋଟେ ଜିନିଷ ଲକ୍ଷ୍ୟ କରିଛି, ସେ ଝିପିଚିପି ବର୍ଷା ହବା ଜୋର ହଉ, ଥରେ ଆରମ୍ଭ ହେଲା ମାନେ ମାନେ ଯାହା ହେଲେ ବି 2-3 ଘଣ୍ଟା ନହେଲେ ସିଏ ଜମା ବନ୍ଦ ହବନି, ସେ ଝିପିଚିପି ହଉ ବା ଜୋରରେ ହଉ, ସେଇ ଟାଇମରେ ଟିକେ ମାନେ ତାରିଣୀ ମନ୍ଦିର ହଉ ବା ଅଲଗା ଯେକୌଣସି ଜାଗାକୁ, ବର୍ଷାରେ ଆମେ ସାଧାରଣତଃ କେତେବେଳେ ଭିଜା, ରାସ୍ତାରେ ବେଳେ ତ ଭିଜିବା ନା, ତ ସେଇ ଟାଇମରେ ଟିକେ ସେଠି ଯେ ଜଙ୍ଗଲ ଅଛି, ତାପରେ ହାତୀର ଭୟ ବି ଅଛି, ଏଇ ଭୟଭୀତ ଭିତରେ ବି ଟିକେ ହାଲକା ଫୁଲକା ଟିକେ ମଜା ନେବା ପାଇଁ ଟିକେ ଭଲ ଲାଗେ ବର୍ଷା ଦିନରେ। ଆଉ
0: ଆଚ୍ଛା, ମାନେ ସେଇ ଜାଗାଟା ଆପଣଙ୍କର ଫେଭରେଟ ହେଇଯାଇଛି ଏଇ ବର୍ଷ ଦିନ?
2: ଆଜ୍ଞା, ଯେହେତୁ 2 ବର୍ଷ ରହିଲି ମାନେ ଦେଖନ୍ତୁ, ଆଜ୍ଞା ତ ଗୋଟେ ଜିନିଷ ଆପଣ ଯାଇନଥିବେ ବା ଗୋଟେ ଜିନିଷ ଖାଇନଥିବେ ତାର ମଜା ମାନେ
0: ଜାଣିନଥିବେ,
2: ଆଜ୍ଞା ଥରେ ବର୍ଷେ 2 ବର୍ଷ ରହିଗଲା ପରେ ବା ଗୋଟେ ଜିନିଷକୁ ଆମେ ମାନେ ସେ ଜିନିଷ ପାଇଁ
0: ବହୁତ ବଢିଆ କଥାଟେ କହିଲେ, ବର୍ଷା ଦିନେ କଣ ହୁଏ କୁହନ୍ତୁ?
2: ଅନୁଭବ ନିଶ୍ଚିତ ଭାବରେ,
0: ନାଇଁ ବର୍ଷା ଦିନେ ଗୋଟେ ସ୍ପେଶାଲିଟି କଣ କହୁଥିଲେ କୁହନ୍ତୁ, ସମସ୍ତେ ଜାଣିବା ଦରକାର।
2: ଆଜ୍ଞା, ବର୍ଷା ଦିନରେ ସ୍ପେଶାଲିଟି କଣ ମାନେ ଏଇ ତ ସ୍ପେଶାଲିଟି ସେ କଥା କହିଲି,
0: କେନ୍ଦୁଝରରେ କହୁଥିଲେ କଣ ଗୋଟେ କହି ଆସୁଥିଲେ, ମୁଁ ରୋକିଦେଲି।
2: ଆଜ୍ଞା, ଆଉ କଣ ସେ କଥାରେ କଣ ଗୋଟେ କହିଦେଇଛି,
0: ଠିକ ଅଛି, କିଛି କଥା ନାହିଁ, କିନ୍ତୁ ଆମେ ଜାଣିଲୁ ଯେ କେଉଁଝର ଗୋଟେ ବର୍ଷା ଦିନେ ବୁଲିବା ପାଇଁ ଭଲ ପ୍ଲେସ, ଆପଣ ବୁଲିଛନ୍ତି ଯେତେବେଳେ ସମସ୍ତଙ୍କୁ ଭଲ ଲାଗିଛି, ତ ଯୋଉମାନେ ବର୍ଷା ଦିନେ ଖାସ କରି ବୁଲିବାକୁ ଭଲ ପାଆନ୍ତି ସେମାନଙ୍କ ପାଇଁ ଏଥର ଗୋଟେ ସେଇଟା ସ୍ପଟ ହବ ଆଉ।
2: ଆଜ୍ଞା, ଯୋଉମାନେ କେଉଁଝରରୁ ଯୋଉ ଶ୍ରୋତା ବନ୍ଧୁ ମାନେ ଶୁଣୁଥିବେ, ଯଦି ଆଗାମୀ ମାନେ ଏଇ ମୋ କଲ୍ ପରେ ଯଦି ତାଙ୍କର କଲ୍ କନେକ୍ଟ ହଉଛି, ତ ଆପଣ ମାନେ କହିବେ ଯେହେତୁ ହାତୀର ବି ଭୟ ରହୁଛି, କାରଣ ବର୍ଷା ଦିନ ହେଲା ମାନେ ଆପଣ ମାନେ ସେ କେଉଁଝର ଲୋକମାନେ ସମସ୍ତେ ଜାଣିଥିବେ ଯେ ବର୍ଷା ଦିନ ହେଲା ମାନେ ତାଙ୍କର ସନ୍ଧ୍ୟା ସକାଳ ସେମିତି ହାତୀମାନଙ୍କର କିଛି ମାନେ ଇଏ ନାହିଁ, ଯେତେବେଳେ ପାରିଲେ ସେମାନେ ମାନେ ତାଙ୍କର ଯାତାୟାତ ଆରମ୍ଭ କରିଦେବେ, ତ ହାତୀର ଭୟ ଥାଏ, କିନ୍ତୁ ତା ଭିତରେ ବି ଟିକେ ଯେହେତୁ ଆମେ ଗୋଟେ ଏନ୍ଜୟ ଅଛି, ମୁଁ ଯେତେବେଳେ ବି ମାନେ ମୋର ମାନେ ଛୁଟି ଥିବ ରବିବାର ହଉ ବା ଅନ୍ୟ ଯେକୌଣସି ଗୋଟେ ପର୍ବପର୍ବାଣି ଥିବ, ସେ ପର୍ବପର୍ବାଣିରେ ମୁଁ ମାନେ ଯଦି ଛୁଟି ଥିବ ମାନେ ନିଶ୍ଚିତ ଭାବରେ ଯଦି ବର୍ଷା ହଉଥିବ ଟିକେ ଅନ୍ୟ ସାଙ୍ଗମାନଙ୍କ ସହିତ ଏକୁଟିଆ ତ ଭଲ ଲାଗିବ, ତ ସାଙ୍ଗମାନଙ୍କ ସହିତ ଯିବା, କୋଉ ଦୋକାନରେ ଗୋଟେ ଚା ପିଇବା, ଜଳଖିଆ ମାନେ କରିବା, ଏଇ ସବୁ ମଜା ମସ୍ତି ଭଲ ଲାଗେ ଆଉ, ଏମିତିଆ ଶୀତ ଶୁଣିବେ ଆପଣଙ୍କ ଲାଇବ୍ରେରୀ ଆସିଥିବ ନିଶ୍ଚିତ ଭାବରେ।
0: ଓକେ, ବହୁତ ବଢିଆ ଲାଗିଲା, ଆପଣ କେତେ ସୁନ୍ଦର ଭାବରେ ବର୍ଣ୍ଣନା କଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ।
2: ଗୋଟେ କଥା ପଚାରିବା ଦେବି, ଆପଣଙ୍କୁ ବର୍ଷା ଦିନରେ
0: ବର୍ଷା ଦିନେ ମୋର ତ ବହୁତ ଗୁଡାଏ ଜାଗା ଅଛି, କିନ୍ତୁ ଆପଣ ତ ଜାଣିଥିବେ ମୁଁ ଭାବୁଛି ଚଣ୍ଡିଖୋଲ ମହାବିନାୟକ, ଚଣ୍ଡିଖୋଲ ମହାବିନାୟକ କେବେ ବର୍ଷା ଦିନେ ବୁଲିକି ଦେଖନ୍ତୁ, ତାପରେ ମତେ କହିବେ, ଠିକ ଅଛି? ନିଶ୍ଚୟ ନିଶ୍ଚୟ ଆପଣ ଥରେ ଯାଆନ୍ତୁ, ତାପରେ ମତେ କହିବେ।

0: ଦିନ ଚାଲିଛି, ନିଶ୍ଚିତ ଭାବରେ ଆମ ମାନେ ସମୟ ବାହାର କରିକି ନିଶ୍ଚିତ ଭାବରେ ଯିବା, ଆପଣଙ୍କ କହିବା ଅନୁସାରେ ଟିକେ ଏନ୍ଜୟ କରିବା। ମାନେ ସବୁ ଜାଗାରେ ନିଶ୍ଚିତ ଭାବରେ କିଛି ନା କିଛି ନିଆରା ଅନୁଭୂତି ଥାଏ, ଏଥିରେ କୌଣସି ସନ୍ଦେହ ନାହିଁ। ଯେହେତୁ ମୋ ଅନୁଭୂତିରେ କେଉଁଝର ଥିଲା, ଦି ବର୍ଷ ସେଠି ମୁଁ ଷ୍ଟେ କରୁଥିଲି, ସେଥିପାଇଁ ମୁଁ କେଉଁଝରକୁ ଗୋଟିଏ ଆହୁରି ଅନେକ ଉଦାହରଣ ଅଛି ମ୍ୟାଡମ, କହିଲେ ସବୁକିଛି ସମୟ
1: ସାପେକ୍ଷ। ନମସ୍କାର,
0: ଓକେ, ଧନ୍ୟବାଦ।
1: ତ ଏଇଥିଲେ ସତ୍ୟ ଭାଇ, ଆଉ ବହୁତ କିଛି ତାଙ୍କର ଆହୁରି କହିବାକୁ ଇଚ୍ଛା ଥିଲା, କିନ୍ତୁ କ'ଣ କରିବା, ସମୟ ବାଧ୍ୟ କରୁଛି ରୋକିବା ପାଇଁ, କାରଣ ଆହୁରି ଅନେକ ଆମ ଲିସନର୍ସ ମାନେ ଅଛନ୍ତି ଯେଉଁମାନେ ଆମ ସହିତ କନେକ୍ଟ ହେବାକୁ ଚାହିଁବେ। ହେଲେ ନବା ଗୋଟେ ଛୋଟିଆ ବ୍ରେକ୍, ଶୁଣିବା ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍, ଆଉ ପୁଣି ଆସି କଥା ହେବି ଆପଣଙ୍କ ସହିତ। ଦିଲ୍ ସେ ଦିଲ୍ ତକ୍।

0: ବର୍ଷାକୁ ଏନ୍ଜୟ କରୁଛନ୍ତି?
1: ସବୁବେଳେ ଦିଦି
0: ଆଚ୍ଛା ବାହାରେ ଅଛନ୍ତି ବୋଧେ? ଆଚ୍ଛା, ତ ମୋର କହିବାର କଥା ଆଜି ଟପିକ ଉପରେ କଣ କହିବେ?
1: ହଁ ଦିଦି
0: କୁହନ୍ତୁ।
1: ବର୍ଷା ବେଶୀ ଭଲ ଲାଗେ। ଆମେ ଶିରିଡ଼ି ଗଲେ ଆମେ ଯାଉ ଗୋଟେ ସପ୍ତସଙ୍ଗୀ ଠାକୁରଙ୍କ କତିକି।
0: ଆଚ୍ଛା ଆଚ୍ଛା।
1: ଏତେ ପାହାଡ ଉପରେ ଅଛନ୍ତି, ତମେ ଭାବିବ ଯେମିତି ହାତ ବଢେଇଲେ ପାହାଡ ପୁରା ହାତ, ଏତେ ଉପରେ ସପ୍ତସଙ୍ଗୀ ଠାକୁରାଣୀ
0: ଅଛନ୍ତି।
1: ଆଉ ସେଠି ଆପଣ ଦେଖିବେ ଯୋଉ ବାଦଲ ଯାଉଥବ, ବାଦଲ ଯୋଉ ମାଡ ହଉଥବ, ସୁନ୍ଦର। ସେଠି ବର୍ଷା ହେଲେ ମୁଁ ତ ଆମେ ପ୍ରତି ବର୍ଷ ଯାଉ, ଅଗଷ୍ଟ 4 ତାରିଖକୁ ଆମେ ଯାଉ, ଏବେ ବି ଯିବୁ, ଏଇ ଅଗଷ୍ଟ 4 ଯିବୁ। ଦୃଶ୍ୟଟା ଅଲଗା ପ୍ରକାର। ଆଉ ସେଠୁ ଯାଇନି ଯୋଉ ଗଙ୍ଗା ଗୟାରି ଗଲା, ସେଠି ସେ ଦୃଶ୍ୟ ଦେଖିଲେ ମାନେ ସେଠିକି ଯାଇନି ଦେଖିଲା ବେଳକୁ ଯେ ସେଠି ଯଦି ବର୍ଷା ହଉଥିବ ଦେଖିବ ସେ ଚାରିଆଡେ ପାଣି ଯେ ଯେମିତି ଭର୍ତ୍ତି ହେଇଥିବ, ସେଠି ଯିବାକୁ ବି ବହୁତ ଭଲ ଲାଗେ। ଏ ଦୃଶ୍ୟ ସବୁ ଦେଖିବାକୁ ମତେ ବହୁତ ଭଲ ଲାଗେ।
0: ଆଚ୍ଛା, ବଢିଆ। ଆଉ ତାହେଲେ ଏନ୍ଜୟ କରନ୍ତୁ, ଆମେ ଚାହିଁବୁ ଆପଣ ଏମିତି ଖୁସିରେ ଖୁସିରେ ଆମକୁ ସବୁବେଳେ କଲ୍ କରୁଥାନ୍ତୁ। ଠିକ ଅଛି, ରହିଲି, ବାଏ।
1: ନମସ୍କାର।
0: ତ ଏଥିଲେ ରଶ୍ମିତା ବେହେରା କଟକରୁ, ଆଉ ଯେମିତିକି ସେ ନିଜ ଏକ୍ସପିରିଏନ୍ସ ସେୟାର କଲେ ଆମ ସହିତ। ତେବେ ଆଜିର ଟପିକ ରହିଛି ଯେ ବର୍ଷା ଦିନେ ଯଦି ବୁଲିବାକୁ ଇଚ୍ଛା ହୁଏ, ଖାସ କରି ଓଡ଼ିଶାର କେଉଁ ଜାଗାକୁ ଯିବାକୁ ଆପଣ ପସନ୍ଦ କରିବେ? ତ ଚାଲନ୍ତୁ ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ସମୟ, ସତ୍ତା, ସମ୍ପତ୍ତି ଆଉ ଶରୀର। ସମୟ, ସତ୍ତା, ସମ୍ପତ୍ତି ଆଉ ଶରୀର, ଚାରିତାରକ ଜିନିଷ ମାନବ ଜୀବନରେ ନିହାତି ଆବଶ୍ୟକ ଏବଂ ସୁସ୍ଥ ଭାବରେ ଗତି କରିବା। ଆଉ ଏ ଚାରିତାରକ ଜିନିଷ ମୁଁ ପ୍ରାଧାନ୍ୟ ଦେବି ନିଜ ଭିତରେ ସତ୍ୟତା, ସୁଯୋଗତା ଆଉ ପବିତ୍ରତା ଥିବ, ତାହେଲେ ତାର ସାଙ୍ଗ ନ ମିଳୁ ମିଳୁ ନ ମିଳୁ ଈଶ୍ୱରଙ୍କ ସାଙ୍ଗ ନିଶ୍ଚିନ୍ତ ମିଳିବ।
0: ନିହାତି ନିହାତି ନିହାତି।
2: ନମସ୍କାର,
0: ନମସ୍କାର,
2: ଶୁଭ ସକାଳ ହନୁମାନ ମ୍ୟୁଜିକ ମ୍ୟାମ, ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆଉ ଆପଣ ରଖିଛନ୍ତି ଯେ ବର୍ଷା ଦିନରେ ବୁଲିବାର ତୀର୍ଥ ସ୍ଥାନ, ମାନେ ବର୍ଷା ଦିନ ଟିକେ ଦେଖନ୍ତୁ, ବର୍ଷା ଦିନେ କଣ ନା ଥରେ ଓଦା ହେଇଗଲେ ଶରୀର ମାନେ ଯେତେ ଆପଣ ଛତା ପିନ୍ଧନ୍ତୁ, ରେନିକୋଟ ପିନ୍ଧନ୍ତୁ, ଯାହା ବି ପିନ୍ଧନ୍ତୁ, ଯେମିତି ହେଲେ ବସ୍ତ୍ର କିଛି ନା କିଛି ଓଦା ହେଇଯିବ, ତେଣୁ ଗୋଟେ କାହିଁ ଭଲ ଲାଗେନି। ତେଣୁ ବେଶୀ ପ୍ରାଧାନ୍ୟ ଦେଉଛି ଯେ ଆମ କଟକ ସହର ଦୁଇଟା ନଦୀର ଘେର ଭିତରେ ଅବସ୍ଥିତ, ଏପଟେ ମହାନଦୀ ଏପଟେ କାଠଯୋଡ଼ି, ତେଣୁ ଏଇସବୁ ସ୍ଥାନ ମାନଙ୍କର ବହୁତ ତୀର୍ଥସ୍ଥଳୀ ଆଉ ମନ୍ଦିର ଆଉ ପାର୍କ ବହୁତ ଅଛି, କିନ୍ତୁ ସେଥିପାଇଁ ତ ସମୟ ବାହାର କରେ, କିନ୍ତୁ ଯେହେତୁ ଓଦା ହେଇଯିବ, ନିଜେ ଓଦା ହେଇନି, ମୁଁ ତ ଓଦା ହେଇଯାଇଛି, ତା ଦେହରୁ ମୁଁ କେମିତି ଯାଇ ଘରେ ପହଞ୍ଚିବି, ପରିବାରକୁ କଣ ନେବି, ତେଣୁ ମୁଁ ଟିକେ ଗୁରୁତ୍ୱ ଦିଏନି। ତେଣୁ ଆଉ ବର୍ଷା ବି ମ୍ୟାମ୍ ନିହାତି ହବା ଆବଶ୍ୟକ, ଯୋଉଠି ମହାପ୍ରଭୁ ବର୍ଷାରେ ବିଜୁଳି ଏଇଥିପାଇଁ ରଥଯାତ୍ରାରେ, ଯେ ମୁଁ ପାଖେ ଟିକେ ଓଦା ହେଇଯାଏ, କିନ୍ତୁ ବର୍ଷା ଦ୍ଵାରା ପୃଥିବୀ ଶସ୍ୟଶାଳିନୀ ହେବା ନିହାତି ଆବଶ୍ୟକ। ଆଉ ପୃଥିବୀ ତାର ସତ୍ୟସମ୍ମେଳନରେ ଯଦି ବଞ୍ଚିତ ହେଇଯିବ, କଣ ଅବସ୍ଥା ହବ ଆପଣ କଳ୍ପନା କରିପାରୁଥିବେ।
0: ତ ଏଥିଲେ ପ୍ରଶାନ୍ତ ରାଜହଂସରୁ, ଆଉ ଯେମିତିକି ବର୍ଷା ଦିନେ ତାଙ୍କୁ ମୋଟେ ଭଲ ଲାଗେନି ବୁଲିବା ପାଇଁ ବା ଭିଜିବା ପାଇଁ ଯାହା ଜଣାପଡ଼ିଲା, କିନ୍ତୁ ତଥାପି ସେ ସଜେଷ୍ଟ କରିଛନ୍ତି ଯେ ଆମର କଟକ ସହରର ଯୋଉ ସବୁ ସ୍ପେଶିଆଲ ଜାଗା ରହିଛି ସେ ଜାଗା ସବୁ ବୁଲି ଦେଖିବା ପାଇଁ। ଓକେ, ଥ୍ୟାଙ୍କ ୟୁ ସୋ ମଚ୍। ତ ଚାଲନ୍ତୁ ଶୁଣିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଆଉ ପୁଣି ଆସି କଥା ହେବି ଆପଣଙ୍କ ସହିତ। ଦିଲ୍ ସେ ଦିଲ୍ ତକ୍।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅଣୁ ରହିଛି ଆଜି ଡାଇଲ୍ ଇନ୍ ଲାଇଭ୍ ଚାଟ୍ କରିବାକୁ କଥା ହଉଥିଲେ ଆମେ ଯେ ବର୍ଷା ଦିନେ ବୁଲିବାକୁ ଇଚ୍ଛା ହେଲେ ଆପଣ କେଉଁ ଜାଗା ବୁଲିବାକୁ ପସନ୍ଦ କରନ୍ତି ଖାସ କରି ଓଡ଼ିଶାରେ ଦେଖିନବା କିଏ କରିଛନ୍ତି କଲ୍ ହ୍ୟାଲୋ ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି ନମସ୍କାର ସାଇ ବେଲପଡ଼ାରୁ କହୁଛ କେମିତି ଅଛ ବଢିଆ ଆଜିର ଟପିକ ଉପରେ କଣ କହିବ
1: ଦିଦି ଆପଣ ଯଦି କହିଲେ ମହାବିନାୟକ ମୁଁ ବି ସେଠିକି ବର୍ଷା ଦିନ ଯାଇଛି ସେଠି ପ୍ରବଳ ମାଙ୍କଡ଼ ତାଙ୍କଠାରୁ ଟିକେ ବଞ୍ଚିକିରି ଯିବ ଯେତେବେଳେ କଦଳୀ ନେଇକି ଯାଉଥିବ କି ଅନ୍ୟ କିଛି ଜିନିଷ ନେଇକି ଯାଉଥିବ ଛଡେଇ ନେଇ ପଳାନ୍ତି
0: ହଁ କିନ୍ତୁ ଏଇଆ ସେଠି ଯଦି ଆପଣ ଟିକେ ଖାଇବାକୁ ଦେଇଦେବେ ନା ସେ ଶାନ୍ତ ହେଇକି ବସି ପଡିବେ ସବୁ

0: ଆଜ୍ଞା ସେଇଟା ତ ଲୋକ ବୁଝିପାରନ୍ତି ତାଙ୍କଠୁ ଚଢେଇବାକୁ ଚେଷ୍ଟା କଲେ ମାରନ୍ତି
1: ଓଭିୟସଲି ଯେହେତୁ ସେମାନେ ସେଟା ବି ଆମର ଦୋଷ କାରଣ ଯେହେତୁ ଜଙ୍ଗଲ କମି ଆସିଲାଣି ତାଙ୍କୁ ରହିବାକୁ ତାଙ୍କ ଘର ଭାଙ୍ଗିଗଲାଣି ତ ସେମାନେ ବି ତ ଖାଇବାକୁ ପିଇବାକୁ ପାଉନାହାନ୍ତି ନା ତେଣୁକରି ସେମାନେ ସେମିତି ପ୍ରତି ଆକ୍ରମଣ କରନ୍ତି କିନ୍ତୁ ଜାଗାଟା ବହୁତ ଶାନ୍ତ ବହୁତ ଭଲ ଲାଗେ
0: ଆଜ୍ଞା ମତେ ବି ବହୁତ ବଢିଆ ଲାଗେ ଆଉ ଏଇ ବର୍ଷା ଦିନେ ଭିଡ଼ ଯୋଉଠି ସବୁ ହୁଏ ସେସବୁ ଜାଗାକୁ ମତେ ଯିବାକୁ ଭଲ ଲାଗେ ଯେମିତିକି ପୁରୀ ରଥଯାତ୍ରା ଟାଇମ୍ରେ ଯଦି ବର୍ଷା ହଉଥିବ ଯିବାକୁ ବଢିଆ ଲାଗେ କାହିଁକିନା ବହୁତ ଲୋକଙ୍କ ଭିତରେ ଯଦି ବର୍ଷା ହଉଥିବ ଗରମ ଲାଗିବନି ଯଦି ପ୍ରବଳ ଖରା ହଉଥିବ ମାନେ ଯେମିତି ଦୀପମ ଚାଲିଗଲା ଭଳିଆ ଲାଗିବ
1: ନାଇଁ ନାଇଁ ଏଥର ବର୍ଷା ହେଇଛି ନିଶ୍ଚିତ ଭାବେ ଭଲରେ ଦର୍ଶନ କରୁଥିବେ ବୋଲି ଆଶା ତ ପୁରୀ ବି ଯାଆନ୍ତି ନାଇଁ ଏଥର ଯାଇଛନ୍ତି
0: ଏଥର ତ ମୁଁ ଯାଇପାରିନି ମୁଁ ତ ଚାରି ପାଞ୍ଚ ବର୍ଷ ହେଲାଣି ଯାଇପାରୁନି ରଥଯାତ୍ରାରେ କୋଉନ ଡୋରି ଲାଗୁଛି ମୁଁ ଅପେକ୍ଷା କରୁଛି
1: ଆଚ୍ଛା ଠିକ ଅଛି ଅପେକ୍ଷା ଶୀଘ୍ର ଅପେକ୍ଷାର ଶୀଘ୍ର ଅନ୍ତ ଘଟୁ ଆମେ ଚାହିଁବୁ ରହିଲି ବାଏ
0: ଧନ୍ୟବାଦ ଦିଦି ରହିଲି ନମସ୍କାର
1: ନମସ୍କାର ତ ଏଥିଲେ ସାଇ ବେଲପଡ଼ାରୁ ଆଉ ସେ ନିଜ କଥା ରଖିଲେ ତାଙ୍କୁ କୋଉ କୋଉ ଜାଗା ବୁଲିବାକୁ ପସନ୍ଦ ସେ କଥା କହିଲେ ଆପଣ ଚାହିଁଲେ ବି ଆମ ସହିତ ଯୋଡ଼ି ହେଇପାରିବେ ଆଉ କହିପାରିବେ ଓଡ଼ିଶାର କେଉଁ ସ୍ଥାନକୁ ଆପଣ ଏଇ ବର୍ଷା ଦିନେ ଖାସ କରି ବୁଲିବାକୁ ପସନ୍ଦ କରନ୍ତି ଆଉ ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ଅନୁ ମ୍ୟାଡାମ ନମସ୍କାର ମୁଁ ଜଗତସିଂହପୁରରୁ ଡଲି କହୁଛି
1: ଆଚ୍ଛା ଅନେକ ଦିନ ପରେ ମନେ ପଡିଲା ମୋ କଥା ନାଇଁ
2: ନାଇଁ ନାଇଁ ମ୍ୟାଡାମ ମୁଁ ଶୁଣେ ଆପଣଙ୍କ ପ୍ରୋଗ୍ରାମ ସବୁ ଶୁଣେ
1: ଆଚ୍ଛା
2: କେତେବେଳେ କଲ୍ ଲାଗେ କେତେବେଳେ ନ ଲାଗେ ଆଉ
1: ଆପଣଙ୍କୁ
2: କିଏ ଭୁଲି ପାରିବେ କହିଲେ
1: ଓକେ ବହୁତ ବହୁତ ଧନ୍ୟବାଦ ଏଇ ଭଲ ପାଇବା ଏମିତି ଥାଉ ଆଉ ଟପିକ ଉପରେ କଣ କହିବେ
2: ମ୍ୟାଡାମ ମତେ ଟିକେ ବର୍ଷା ଦିନେ କାର୍ରେ ଯାଉଥିବ ଟିକେ ଦୂର ଜାଗାକୁ ଯିବାକୁ ଭଲ ଲାଗେ
1: ମାନେ ଲଙ୍ଗ ଡ୍ରାଇଭରେ ଯିବାକୁ ପସନ୍ଦ କରନ୍ତି ଯାହା ଲାଗୁଛି
2: ଲୋକ ନଥିବେ ପାଣି ଟିକେ ଟିକେ ଥବ ସେ ଗାଡି ଯେତେବେଳେ ଯାଉଥିବ ପିତାଳି ମାରିଥବ ତୁମେ ଗାଡି ଭିତରେ ବସିଥବ ପବନ ଆସ୍ତେ ଆସ୍ତେ ଯାଉଥବ ଜୋରେ ଗାଡି ଚାଲିଥବ ମତେ ଟିକେ ପୁରୀ ଆଉ ଏ ଯୋଉ ମା ତାରିଣୀଙ୍କ ପୀଠ ସେଠି ଯୋଉ ଦିପଟେ ଝାଉଁ ଗଛ ମଝିରେ କଂକ୍ରିଟ ରାସ୍ତା ପୁରା ପ୍ଲେନ ରାସ୍ତାଟା ମତେ ସେଇଠିକି ଯିବାକୁ ଭାରି ଭଲ ଲାଗେ
1: ଆଚ୍ଛା ଘଟଗାଁ ତାରିଣୀ କଥା କହୁଛନ୍ତି
2: ଆଜ୍ଞା ଘଟଗାଁ ତାରିଣୀ ଏବଂ ପୁରୀ ପୁରୀ ତ ଗଲେ ସେଠି ଆରାମରେ ବର୍ଷା ହଉଥବ ତୁମେ ଯାଉଥବ କାର୍ରେ ଓହ୍ଲେଇଲ ଅବଡା ଟିକେ ଖାଇଲ ଗରମ ଗରମ ଜଗନ୍ନାଥଙ୍କୁ ଦର୍ଶନ କଲ ଘରକୁ ଫେରି ଆସି ପୁରା ସୁଖ ନିଦ୍ରାରେ ଶୋଇଲ
1: ଆରେ ବା ବଢିଆ ପୁରା ମାନେ ଦିନ ସାରାର ପ୍ଲାନ ଟା ଦେଇଦେଲେ ଆମକୁ ଆଉ ନାଇଁ ଏମିତି କରନ୍ତୁ ଆଉ ବଢିଆ ଲାଗିବ ଆଉ ନିଶ୍ଚୟ ନିଶ୍ଚୟ ଆମେ ଚାହିଁବୁ ଯେ ଯୋଉମାନେ ଶୁଣୁଛନ୍ତି ଡଲି ଯାହା କହିଲେ ତାକୁ ଫଲୋ କରନ୍ତୁ ଆଉ ଖୁସିରେ ରୁହନ୍ତୁ ଠିକ ଅଛି ଓକେ ରହିଲି
2: ରହିଲି
1: ନମସ୍କାର ତ ଏଇଥିରେ ଡଲି ଜଗତସିଂହପୁରରୁ ଆଉ ଯେମିତିକି ସେ ନିଜ ଯେମିତିକି କହିଲି ଆପଣଙ୍କୁ ପୁରା ଦିନ ସାରା ସେ ସ୍କେଡ୍ୟୁଲ ଦେଇଦେଲେ ଫଲୋ କରନ୍ତୁ ଆଉ ଆମକୁ ଏମିତି ଶୁଣୁଥାନ୍ତୁ ଦିଲ ସେ ଦିଲ ତକ୍

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ

0: ହ୍ୟାଲୋ
1: କିଏ କଲ୍ ଟିକେ କଟିଯାଇଛି, କିଛି କଥା ନାହିଁ, ଆପଣ ଚାହିଁଲେ ପୁଣି ଥରେ କଲ୍ କରିପାରିବେ ଆମକୁ ଏବଂ କହିପାରିବେ ଆମକୁ ଯେ ଓଡ଼ିଶାର କେଉଁ ଜାଗା ଆପଣ ବୁଲିବାକୁ ପସନ୍ଦ କରିବେ ଏଇ ବର୍ଷା ଦିନେ। ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: କେମିତି ଅଛନ୍ତି ଭାଇ? ନମସ୍କାର।
2: ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ବଢିଆ। ଆଉ ଆଜିର ଟପିକ ଉପରେ କଣ କହିବେ?
2: ଓମ୍ ତ୍ରୟବକମ୍ ଜଦାମୟେ ସୁଗନ୍ଧିମ୍ ପୃଷ୍ଟିବର୍ଦ୍ଧନମ୍ ଉର୍ବାରୁ କୈବ ବନ୍ଦନାତ୍ ମୃତ୍ୟୁ ମୃତ୍ୟୁ ଅମୃତା ଓମ୍ ନମ ଶିବାୟ। ମତେ ବର୍ଷା ଦିନେ ପ୍ରଭୁ ଶ୍ରୀ ଲୋକନାଥଙ୍କ ଶିବ ମନ୍ଦିର ଯିବାକୁ ଭଲ ଲାଗେ, ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଯିବାକୁ ଭଲ ଲାଗେ, ପୁରୀରେ ଗରମ ଅଭଡା ଖାଇବାକୁ ଭଲ ଲାଗେ।
0: ଯାଇଛନ୍ତି କି ନାହିଁ ଏଥର?
2: ଆଜ୍ଞା,
0: ଯାଇଛନ୍ତି କି ନାହିଁ ଏଥର?
2: ନୀଳାଦ୍ରି ପ୍ରଭୁଙ୍କର ନୀଳାଦ୍ରି ବିଜେ ପରେ ଶ୍ରାବଣ ମାସ ହେଲେ ଏଇଟା ଆଷାଢ ମାସ ଚାଲିଛି, ଆଉ ପ୍ରଭୁଙ୍କର ନୀଳାଦ୍ରି ବିଜେ ସରିଗଲା ପରେ ଶ୍ରାବଣ ମାସ ହେଲେ ଯିବି।
0: ଓକେ, ହଉ ଠିକ ଅଛି, ଆମେ ଚାହିଁବୁ ଆପଣ ଭଲରେ ଭଲରେ ଦର୍ଶନ କରି ଆସନ୍ତୁ ଆଉ ସୁସ୍ଥ ରହିଥାନ୍ତୁ ଏମିତି, ଆଉ ଆମକୁ କଲ୍ କରୁଥାନ୍ତୁ।
2: ଆପଣ ଆଜି ଯାଉ ମର୍ଣ୍ଣିଂରେ ଆସିଛନ୍ତି ଡାଇନିଂ ଲାଇଫରେ, ଆଉ ଇଭିନିଂରେ ଆସନ୍ତି, ଆଜି ମର୍ଣ୍ଣିଂରେ ଆସୁଛନ୍ତି, ସେଥିପାଇଁ କି ବହୁତ ଖୁସି ଲାଗୁଛି।
0: ଓକେ, ବହୁତ ବହୁତ ଧନ୍ୟବାଦ, ଆମକୁ ବି ବହୁତ ଖୁସି ଲାଗୁଛି, ମତେ ଖାସ କରି ସମସ୍ତଙ୍କ ସହିତ କଥା ହେଇକି ସକାଳେ ଆଉ ଏମିତି ଆମକୁ ଶୁଣୁଥାନ୍ତୁ। ଠିକ ଅଛି,
2: ଆପଣଙ୍କୁ ମିସ୍ କଲେ ଭଲ ଲାଗେନି।
0: ଆଚ୍ଛା, ନାଇଁ ମିସ୍ କରିବା ଦରକାର ନାହିଁ, ପହଞ୍ଚି ଯାଇଛି ନା, ଆଉ ମିସ୍ କଣ କରିବେ,
2: ଏମିତି ପହଞ୍ଚୁଥାନ୍ତୁ।
0: ଓକେ ଠିକ ଅଛି, ପହଞ୍ଚି ଯିବି ଆଉ, ରହିଲି,
2: ଧନ୍ୟବାଦ।
0: ଓକେ ରହିଲି, ନମସ୍କାର। ତ ଏଇ ଥିଲେ ଅଶୋକ ଭାଇ ମଧୁପାଟଣା କଟକରୁ, ଆଉ ସେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଖାସ କରି ଏଇ ବର୍ଷା ଦିନେ ଭଲ ପାଆନ୍ତି, ଆଉ ଯିବାର ତାଙ୍କର ପ୍ଲାନ୍ ମଧ୍ୟ ରହିଛି। ତେବେ ଆପଣଙ୍କର କ'ଣ ରହିଛି ପ୍ଲାନ୍, ସେୟାର କରିପାରିବେ ଆମ ସହିତ, ମାନେ ବର୍ଷା ଦିନେ କୁଆଡ଼େ ବୁଲିବାକୁ ଭଲ ପାଆନ୍ତି, ଦେଖିନେବା ଶୋର ଲାଷ୍ଟ କଲ୍। ହ୍ୟାଲୋ,
3: ଜୟ ମା ତାରା ତାରିଣୀ, ଜୟ ମା ବୁଢ଼ୀ ଠାକୁରାଣୀ।
0: ଓକେ, ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ମୁଁ କହୁଥିଲି ଆପଣଙ୍କ ଜଣେ ବଡ ଫ୍ୟାନ୍, ଏବଂ ଏଫ୍ଏମ୍ ରେଞ୍ଜର ଜଣେ ବଡ ଫ୍ୟାନ୍, ତଥା ଭାରତରେ ରେଡିଓ ଲଭର କହିଲେ ଜାଣନ୍ତି ମତେ, ନାରାୟଣ ପ୍ରଧାନ, ଦି ବରହମପୁର, ବୁଗୁଡ଼ା ଗଞ୍ଜ।
0: ଆଚ୍ଛା, ଆଜିର ଲିସନର ଅଫ୍ ଦ ମର୍ଣ୍ଣିଂ କହୁଛନ୍ତି, କେମିତି ଅଛନ୍ତି?
3: ବହୁତ ଭଲ ଅଛି, ଝାକାସ ଅଛି।
0: ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ?
3: ଦେଖନ୍ତୁ, ଆମର ବୁଗୁଡ଼ାଠୁ ମାତ୍ର ଆମ ଘରଠୁ କହିବାକୁ ଗଲେ 4 କିଲୋମିଟର ଦୂର ଆମର ଗୋଟେ ବୁଦ୍ଧକୋଲ ଅଛି, ଆଉ ବୁଦ୍ଧକୋଲ ପୁରା ପ୍ରାକୃତିକ ପରିବେଶ, ଦୁଇପଟେ ପାହାଡ଼, ମଝିରେ 305 ଚଢିକି ଯିବାକୁ ପଡିବ, ପଞ୍ଚମ ମହାଡ଼ ବସନ୍ତି ସେଠି, ଆଉ ବର୍ଷା ହେଇଗଲାଣି, ବହୁତ ବଢିଆ ଲାଗିବ, ସବୁ ନୂଆ ନୂଆ ଗଛପତ୍ର ସବୁ ମାନେ ଉଠିଥିବ, ସବୁ କଣ ଥିବ, ତାପରେ ଗୋଟେ ଝରଣା ଅଛି, ଝରଣା ଗାଧୁଆ ମାନେ ବହୁତ ବଢିଆ ଲାଗେ, ମାନେ ଝରଣା ବର୍ଷା ହେଲା ମାନେ ସେ ଝରଣାରେ ପାଣି ଜୋରୁ ବଢିକି ଆସିଥାଏ, ଆଉ ସେ ଝରଣା ଏମିତି ମାନେ ସେ କେବେ ହେଲେ ଶୁଖେ ନା, ଖରା ହଉଛି ହଉ ମାନେ ଅନବରତ ପାଣି ସବୁବେଳେ ଉପରକୁ ପଡିଥାଏ। ଆପଣ କେବେ ଯାଇଛନ୍ତି ବୁଦ୍ଧକୋଲ?
0: ନା, କେବେ ଯାଇନି, କିନ୍ତୁ ଆପଣଙ୍କ କଥା ଶୁଣିକି ଇଚ୍ଛା ହେଲାଣି ଯିବାକୁ। ନିଶ୍ଚୟ ନିଶ୍ଚୟ ଚେଷ୍ଟା କରିବା ସେଠିକି ଯିବା ବୁଲିବା, ଆଉ ଆପଣ ତାହେଲେ ବର୍ଷା ଦିନେ ଯାଆନ୍ତି ନାଇଁ? ଆଚ୍ଛା ଠିକ ଅଛି, ସମୟ ବହୁତ କମ ରହିଯାଇଛି ଭାଇ, ନହେଲେ ଆହୁରି ବହୁତ କିଛି କଥା ହେଇଥାନ୍ତେ, ରହିଲି, ନମସ୍କାର।
3: ନମସ୍କାର।
0: ତ ଏଇଥିଲେ ନାରାୟଣ ଭାଇ ଗଞ୍ଜାମରୁ, ଆଉ ଯେମିତିକି ସେ ବୁଦ୍ଧଖୋଲ କଥା କହିଲେ, ଯେଉଁମାନେ ଯାଇନାହାନ୍ତି ଖାସ କରି ମୋ ଭଳି, ସେମାନେ ନିଶ୍ଚୟ ଯାଇକି ବୁଲିକି ଆସନ୍ତୁ ଆଉ ଏନ୍ଜୟ କରନ୍ତୁ ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଦିଲ୍ ସେ ଦିଲ୍ ତକ୍।

तो साथी समय वर्तमान सकाळ 10:00 बजी 2 मिनिट हवा को जाउ छी आउ आरंभ हो जाइछि आपनको प्रिय कार्यक्रम रेनबो एसएमएस आउ रेनबो एसएमएस रे जे माने पर्यंत एसएमएस करि नांती बा व्हाट्सएप रे मेसेज पठे नांती ସେମାନଙ୍କୁ କହି ରଖେ ଯେ ଯଦି ଶୁଣିବାକୁ ଚାହୁଁଛନ୍ତି ନିଜ ମନପସନ୍ଦର ଗୀତ କିଛି ତେବେ ନିଶ୍ଚୟ ଆମ ପାଖକୁ ରିକ୍ୱେଷ୍ଟ ପଠାଇ ପାରିବେ ଟାଇପ୍ କରନ୍ତୁ ଏଫ୍ଏମ୍ଆର୍ସି ସ୍ପେସ୍ ଦେଇ ନିଜ ଫେଭରେଟ୍ ଗୀତର ପ୍ରଥମ ଲାଇନ୍ ଲେଖନ୍ତୁ ସ୍ପେସ୍ ଦେଇ ଗୀତଟି ଯେଉଁ ଫିଲ୍ମ ବା ଆଲବମ୍ର ତା ନାଁ ଲେଖନ୍ତୁ ସ୍ପେସ୍ ଦେଇ ନିଜ ନାଁ ଏବଂ ଠିକଣା ଲେଖି ସିଧା ପଠାଇ ଦିଅନ୍ତୁ 0949596321 ଏ ନମ୍ବରରେ 8895254200 ରହିଛି ଆମର ହ୍ୱାଟ୍ସଆପ୍ ନମ୍ବର ସେଠି ମଧ୍ୟ ପଠାଇ ପାରିବେ ଆଉ ଆମ ପାଖରେ ଆସିକି ପହଞ୍ଚି ବି ଯାଇଛି ଆପଣଙ୍କ ରିକ୍ୱେଷ୍ଟ ରାଜେଶ ରିତିକା ଏବଂ ମନୀଷା ନାୟକ ଚର୍ଚ୍ଚିକା ବଜାର ଜଗତସିଂହପୁରରୁ କରିଛନ୍ତି ଶୁଣିବାକୁ ଚାହିଁଛନ୍ତି ଜୁବିନ ଗର୍ଗ କଣ୍ଠରେ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଫ୍ରମ୍ ଦ ମୁଭି ଗ୍ୟାଙ୍ଗଷ୍ଟର ଚାଲନ୍ତୁ ଶୁଣିବା

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଆମ ପାଖକୁ ରମେଶ ଚନ୍ଦ୍ର ସାହୁ ଓ ଉଖୁମା ଭାପୁର ଢେଙ୍କାନାଳରୁ। ସନ୍ଧ୍ୟା ତାରା ଚଳଚ୍ଚିତ୍ରର ଗୋଟିଏ ସୁନ୍ଦର ଗୀତ ଶୁଣିବାକୁ ଚାହିଁଛନ୍ତି ଅମିତ କୁମାରଙ୍କ କଣ୍ଠରେ ଏବଂ ଲେଖିଛନ୍ତି, ଗୁଡ୍ ମର୍ଣ୍ଣିଂ ମ୍ୟାମ୍, ଭେରି ଗୁଡ୍ ମର୍ଣ୍ଣିଂ। ଆପଣଙ୍କ ବ୍ୟୁଟିଫୁଲ୍ ସ୍ମାଇଲିଂ ପ୍ରେଜେଣ୍ଟିଂ ଷ୍ଟାଇଲ୍ ମୋତେ ସବୁବେଳେ ଭଲ ଲାଗେ, ସେଥିପାଇଁ ଆପଣଙ୍କୁ ମୋର ହୃଦୟରୁ ଅନେକ ଅନେକ ଧନ୍ୟବାଦ ଜଣାଉଛି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ମଧ୍ୟ, ଆପଣ ଶୁଣୁଛନ୍ତି ସେଥିପାଇଁ। ତ ଚାଲନ୍ତୁ, ଆପଣଙ୍କ ପସନ୍ଦର ଗୀତ ପହଞ୍ଚିଲା ଆପଣଙ୍କ ପାଖରେ।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଆକୃତି ଦେଓକାଳୀ ଶଙ୍ଖତରାଜ କଟକରୁ ଚଳଚ୍ଚିତ୍ର ସଂସ୍କାରର ଏହି ଗୀତଟି ଚନ୍ଦ୍ରାଣୀ ମୁଖାର୍ଜୀଙ୍କ କଣ୍ଠରେ ଶୁଣିବାକୁ ଚାହିଁଛନ୍ତି ଚାଲନ୍ତୁ ଶୁଣିବା।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ରେନ୍ବୋ ଏସ୍ଏମ୍ଏସ୍ରେ ପୁଣି ଥରେ ସ୍ୱାଗତ ଆପଣଙ୍କୁ। ଆଉ ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ ଆମକୁ ଆସିଛି, କରିଛନ୍ତି ଆମ ପାଖକୁ ଜୟପୁର କୋରାପୁଟରୁ ସ୍ୱରାଜ ସିଂ ଆମ ପାଖକୁ ଲେଖିକି ପଠାଇଛନ୍ତି ଶୁଣିବା ପାଇଁ ସପନ ବଣିକ ଚଳଚ୍ଚିତ୍ରର ଟାଇଟଲ ଟ୍ରାକ୍ ଯାହାକୁ ଗାଇଛନ୍ତି ଅନୁରାଧା ପୋଡୱାଲ ଏବଂ ତା ସହ ଲେଖିଛନ୍ତି ଶୁଭ ସକାଳ ସମସ୍ତଙ୍କୁ, ଜୟ ଜଗନ୍ନାଥ। ଆପଣଙ୍କୁ ମଧ୍ୟ ବହୁତ ବହୁତ ଶୁଭେଚ୍ଛା।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କଲେଜ ବାଙ୍କିରୁ ମମତା ମାଗେ ମୂଲର ଏହି ଗୀତଟି ଗାଇଛନ୍ତି ମହମ୍ମଦ ଅଜିଜ୍।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଦିଲୀପ ନାୟକ ପାରାଦୀପରୁ ଜନ୍ନତ ଚଳଚ୍ଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଚାହିଁଛନ୍ତି କେକେଙ୍କ କଣ୍ଠରେ ଲେଖିଛନ୍ତି ମ୍ୟାମ୍ ନମସ୍କାର ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର ଭିଜା ଭିଜା ସକାଳରେ ରେନ୍ବୋର ପାବନ ପରିସରକୁ ସୁସ୍ୱାଗତ ବହୁତ ବହୁତ ଧନ୍ୟବାଦ ବର୍ଷାର ରିମ୍ଝିମ୍ ତାଳେ ତାଳେ ଆପଣଙ୍କର ମନଛୁଆଁ ଉପସ୍ଥାପନ ସତରେ ମ୍ୟାମ୍ ସକାଳଟାକୁ ପୁରା ରଙ୍ଗୀନ କରିଦେଲା ଧନ୍ୟବାଦ ଆପଣଙ୍କୁ ଓକେ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ବି ଶୁଣୁଛନ୍ତି କାର୍ଯ୍ୟକ୍ରମ ତ ଆଗକୁ ବଢ଼ିବା ଶୁଣିବା ଆପଣଙ୍କ ମନପସନ୍ଦର ଗୀତଟି ଫ୍ରମ୍ ଦ ମୁଭି ଜନ୍ନତ ଗାଇଛନ୍ତି କେକେ।

ପରବର୍ତ୍ତୀ ଗୀତଟି ଅନୁରୋଧ କରିଛନ୍ତି ଆମକୁ ସୁଚିତ୍ରା ସେନାପତି ସହିଦନଗର ଭୁବନେଶ୍ୱରରୁ ଗୁଡ୍ ମର୍ଣ୍ଣିଂ ଅପ୍ପା ଲେଖିଛନ୍ତି ଭେରି ଗୁଡ୍ ମର୍ଣ୍ଣିଂ ଟୁ ୟୁ ଆଜି କାର୍ଯ୍ୟକ୍ରମରେ ସୁନ୍ଦର ଟପିକ୍ ରଖିଥିଲେ ବହୁତ ଭଲ ଲାଗିଲା ଥ୍ୟାଙ୍କ ୟୁ ଓକେ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ପ୍ୟାସା ସାୱନ ଚଳଚ୍ଚିତ୍ରର ଏହି ଗୀତଟି ଶୁଣିବାକୁ ଚାହିଁଛନ୍ତି ଚାଲନ୍ତୁ ଶୁଣିବା

0: ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ମୁନା ପଣ୍ଡା ଜଗତସିଂହପୁରରୁ। ଆଉ ଶୁଣିବାକୁ ଚାହିଁଛନ୍ତି ଚାନ୍ଦିନୀ ଚଳଚ୍ଚିତ୍ରର ଟାଇଟଲ ଟ୍ରାକ୍ ଏବଂ ଲେଖିଛନ୍ତି ଆଜିର ଉପସ୍ଥାପନା ତାଙ୍କୁ ବହୁତ ଭଲ ଲାଗିଛି। ବହୁତ ବହୁତ ଧନ୍ୟବାଦ। ଚାଲନ୍ତୁ ଶୁଣିବା ଆପଣଙ୍କ ପସନ୍ଦର ଏଇ ଗୀତଟି।
1: ଚାନ୍ଦିନୀ

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ବାମଦେବ ପୃଷ୍ଟି ଝାଞ୍ଜିରିମଙ୍ଗଳା କଟକରୁ। ଗୋପରେ ବଢୁଛି କଳା କହ୍ନେଇ ଏହି ଚଳଚ୍ଚିତ୍ରରୁ ଗୋଟିଏ ଗୀତ ଶୁଣିବାକୁ ଚାହିଁଛନ୍ତି, ଚାଲନ୍ତୁ ଶୁଣିବା।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ରେନ୍ବୋ ଏସ୍ଏମ୍ଏସ୍ ର ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ହେମନ୍ତ ଚାନ୍ଦ ମାଣିଆବନ୍ଧ ସୁନିଆପାଟଣା ବଡମ୍ବାରୁ କାବେରୀ ଚଳଚ୍ଚିତ୍ରର ଗୋଟିଏ ଗୀତ ଶୁଣିବାକୁ ଚାହିଁଛନ୍ତି ଚନ୍ଦ୍ରାଣୀ ମୁଖାର୍ଜୀଙ୍କ।

ପରବର୍ତ୍ତୀ ଗୀତଟି ବରଗଡ଼ରୁ ସୁବଳ ଭୋଇ ଏବଂ ସୁସନିକା ଭୋଇ ଶୁଣିବାକୁ ଚାହିଁଛନ୍ତି। ଗୁରୁ ଚଳଚ୍ଚିତ୍ରର ଏହି ଗୀତଟି ଗାଇଛନ୍ତି ଶ୍ରେୟା ଘୋଷାଲ। ଚାଲନ୍ତୁ ଶୁଣିବା।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ରୋହିତ ମେହର ବୁଦାପାଲି ବିଜେପୁର ବରଗଡ଼ରୁ ଏବଂ ଆମ ସହିତ ଅଛନ୍ତି ଦିଲ୍ଲୀ ମୋତିନଗରରୁ ଅନିଲ ମାନସୀ ଗୌରବ କବିତା ଅରୋଡ଼ା। तो चलंतु समस्त को पसंद रो सुनिबाई गीतटी कुछ कुछ होता है चलचित्र रू।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି କିଶୋର ନଗର କଟକରୁ ବାବନ ଚନ୍ଦ୍ର ପାଲ ମମତା ପାଲ ଶୁଣିବାକୁ ଚାହିଁଛନ୍ତି ସନ୍ନ୍ୟାସୀ ଚଳଚ୍ଚିତ୍ରର ଗୋଟିଏ ବ୍ୟୁଟିଫୁଲ ଟ୍ରାକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁରାଜି ରହିଛି କଳାକାରରେ ଆଉ କଳାକାରରେ ଆମେ କଥା ହେବା ଆନନ୍ଦ ବକ୍ସିଙ୍କ ସମ୍ପର୍କରେ।

0: ଆନନ୍ଦ ବକ୍ସି ଜଣେ ଲୋକପ୍ରିୟ ଏବଂ ସଫଳ ଗୀତିକାରମାନଙ୍କ ମଧ୍ୟରୁ ଜଣେ ଆମ ହିନ୍ଦୀ ସିନେ ଜଗତର ଏବଂ ତାଙ୍କ ଗୀତ ଆଜି ବି ମନରେ ଶିହରଣ ଭରିଦିଏ, ଉନ୍ମାଦନା ଆଣିଦିଏ। ଚାଲନ୍ତୁ ତାଙ୍କରି ଗୀତରୁ ଆରମ୍ଭ କରିବା ଆଜିର କଳାକାର।
1: तो हम चलते हैं।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍
2: ଏବେ 0 ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗିଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: एक प्रकार से पीएम जय अब गरीबों की जय बन गई है।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ଆନନ୍ଦ ବକ୍ସି 1930 ଜୁଲାଇ 21 ଜନ୍ମଗ୍ରହଣ କରିଥିଲେ ପାକିସ୍ତାନରେ ଥିବା ରାୱଲପିଣ୍ଡିରେ ଏବଂ ଦେଶ ବିଭାଜନ ପରେ ସେମାନେ ସିଫ୍ଟ ହୋଇଥିଲେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏବଂ ବହୁତ କମ୍ ବୟସରେ ତାଙ୍କ ମାଙ୍କର ମୃତ୍ୟୁ ଘଟିଥିଲା ଏବଂ ଏଇ ଯେଉଁ ସେମାନେ ପାକିସ୍ତାନରୁ ଇଣ୍ଡିଆ ଆସିଥିଲେ ଏଇ ଯେଉଁ ଭୂଭାଗ ଦ୍ୱିଖଣ୍ଡ ହେବାର ଯେଉଁ ଦୁଃଖ ତାଙ୍କ ଭିତରେ ଏଭଳି ବେଦନା ଭରି ଦେଇଥିଲା ଯେଉଁଥିରୁ ଜନ୍ମ ନେଲେ ଗୀତିକାର ଆନନ୍ଦ ବକ୍ସି ଏବଂ ଯଦି ଆମେ ତାଙ୍କ କ୍ୟାରିୟର ଦେଖିବା ତାଙ୍କର ବହୁତ ଲମ୍ବା କ୍ୟାରିୟର ଏ ସମ୍ପର୍କରେ ଆମେ କଥା ହେବା ହେଲେ ଶୁଣିବା ତାଙ୍କର ଆଉ ଗୋଟିଏ ବ୍ୟୁଟିଫୁଲ୍ ଟ୍ରାକ୍ ହେଲେ ତା ପୂର୍ବରୁ ନେବା ଗୋଟିଏ ବିଜ୍ଞାପନ ବିରତି
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ହେ ପ୍ରଭୁ, ଏ ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି?
3: ଆରେ ରାଜୁ ଭାଇ, ପିଏମ୍ ସୂର୍ଯ୍ୟଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ଥାଉ ତୋର ଏତେ ଚିନ୍ତା କାହିଁକି ଯେ? ମୁଁ ତ ମୋ ଘରେ ସୋଲାର ଲଗେଇ ଦେଲିଣି, ବିଜୁଳି ବିଲ୍ ଟେନସନରୁ ମୁଁ ପୁରା ମୁକ୍ତି।
2: ସତରେ ଭାଇ?
3: ହଁ ଭାଇ, ମାତ୍ର 1875 ଟଙ୍କାରେ। ପୁଣି ଏଥିରେ ବାର୍ଷିକ 5000 ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ, ତା ସହ 5 ବର୍ଷ ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ।
2: ଆଜ୍ଞା ହଁ,
3: ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800345 7 1 8 ଯୋଗାଯୋଗ କରନ୍ତୁ।
4: एक प्रकार से पीएम जय अब गरीबों की जय बन गई है।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ସୋ ଫ୍ରେଣ୍ଡସ୍, କଥା ହେଉଥିଲେ ଆମେ ଆନନ୍ଦ ବକ୍ସିଙ୍କ ସମ୍ପର୍କରେ, ଏବଂ ଚାଲିଛି କାର୍ଯ୍ୟକ୍ରମ କଳାକାର, ଏବଂ କଳାକାରରେ ଆମେ ଆଜି କଥା ହେଉଥିଲେ, କଥା ହେଉଛେ ଆନନ୍ଦ ବକ୍ସିଙ୍କ ସମ୍ପର୍କରେ, ଯିଏକି ବଲିଉଡ଼ରେ ଗୋଟିଏ ଲମ୍ବା କ୍ୟାରିୟର ତାଙ୍କର ରହିଛି। ପାଖାପାଖି 300ରୁ ଅଧିକ ଚଳଚ୍ଚିତ୍ରରେ ସେ କାମ କରିଛନ୍ତି, ଏବଂ ପ୍ରାୟ 6000ରୁ ଅଧିକ ତାଙ୍କର ସିନେମାରେ ଗୀତ ରହିଛି, ଏବଂ ଆଜି ବି ତାଙ୍କ ଗୀତ ଭାରତୀୟ ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ସେହିଭଳି ଉଜ୍ଜୀବିତ ହୋଇ ରହିଛି। ତ ଚାଲନ୍ତୁ ତାଙ୍କର ଆଉ ଏକ ଗୀତ ଏନ୍ଜୟ କରିବା।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
2: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
3: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
1: କିଛି ନାଇଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
3: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
2: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
3: ହଁ ମାମା, ସଞ୍ଚୟ ବି ସୁବିଧା ବି।
1: ଆସୁନ 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
4: एक प्रकार से PM जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: प्रिय टीपी एनओडीएल बिजुली उपभोक्ता आपण जानंती कि एबे 25 वर्ष पई बिजुली बिल चिंतारु मुक्ति पीएम सूर्य घर योजना रे मात्र 1875 टंका दे आज्ञा हां मात्र 1875 टंका रे निजो छात ऊपर सोलर पैनल बसंतु एवं वर्षक 5000 टंका पर्यंत संचय करंतु। आज ही 1800345678 किबा 1912 रे जोगाजोग करंतु।
2: ସାଧି କଥା ହେଉଥିଲେ କଳାକାରରେ ଗୀତିକାର ଆନନ୍ଦ ବକ୍ସିଙ୍କ ସମ୍ପର୍କରେ। ଯେମିତିକି କହିଲି ଯେ ସେ ବହୁତ ସିନେମାରେ ନିଜର ଗୀତ ଦେଇଛନ୍ତି ଏବଂ ମାନେ ଗୀତିକାର ହିସାବରେ ଗୀତ ଲେଖିଛନ୍ତି ଏବଂ ଚଳଚ୍ଚିତ୍ର ଜଗତକୁ ଆସିବା ପୂର୍ବରୁ ସେ ଭାରତୀୟ ସେନାରେ ଥିଲେ। ହେଲେ ଭାରତୀୟ ସେନାରେ ରହି ମଧ୍ୟ ତାଙ୍କର କବିତା ଗୀତ ପ୍ରତି ଭଲ ପାଇବା କମିନଥିଲା। ହୁଏତ ସେଇଥିପାଇଁ ସେ ଗୀତିକାର ହେବା ପାଇଁ ସେ ସ୍ୱପ୍ନ ଦେଖି ଆଗକୁ ବଢ଼ିଥିଲେ ଏବଂ ଗୀତିକାର ହେବା ପାଇଁ ଏତେ ଭଲ ପାଇବା ଥିଲା ଯେ ସେ ଚାକିରି ଛାଡ଼ି ଦେଇଥିଲେ ଏବଂ ଆରମ୍ଭ କରିଥିଲେ ମୁମ୍ବାଇରେ ଷ୍ଟ୍ରଗଲ ଗୀତିକାର ହେବାର।

0: ବକ୍ସିଙ୍କୁ ପ୍ରଥମ ବ୍ରେକ୍ ମିଳିଥିଲା ଚଳଚ୍ଚିତ୍ର ଭାଲା ଆଦମୀରେ, ଯେଉଁଠି ତାଙ୍କୁ ସୁପ୍ରସିଦ୍ଧ ଆକ୍ଟର ଭଗବାନ ଦାଦା ତାଙ୍କୁ ସେଥିରେ ବ୍ରେକ୍ ଦେଇଥିଲେ 1958 ମସିହାରେ। ଏବଂ ଏଇ ଫିଲ୍ମରେ ସେ ଆଗକୁ ବଢ଼ିଥିଲେ ଏବଂ ସେଇ ଫିଲ୍ମରେ 4ଟି ଗୀତ ଲେଖି ସେ ଟୋଟାଲ ପାଇଥିଲେ 150 ଟଙ୍କା। ଏବଂ ତାପରେ ଆଉ ସେ ପଛକୁ ଫେରିନାହାନ୍ତି। ସଫଳତା ଆଗକୁ ମିଳିଛି 1965 ମସିହାରେ ଜବ୍ ଜବ୍ ଫୁଲ୍ ଖିଲେ ଚଳଚ୍ଚିତ୍ରରୁ। ଏବଂ ତାପରେ ଆରାଧନା, ଶୋଲେ, ଅମର ପ୍ରେମ, ଦିଲୱାଲେ ଦୁଲ୍ହନିଆ ଲେ ଯାଏଙ୍ଗେ, ତାଲ, ଏମିତି କେତେ କେତେ ଚଳଚ୍ଚିତ୍ର ଏଭଳି ରହିଛି ଯାହାର ଗୀତ ଅମର ହୋଇଯାଇଛି ତାଙ୍କ ଲେଖନୀରୁ। ସେ ଆଜି ନାହାନ୍ତି ସତ, କିନ୍ତୁ ତାଙ୍କ ଗୀତ ମାଧ୍ୟମରେ ସେ ବଞ୍ଚି ରହିଛନ୍ତି ଆମ ହୃଦୟରେ।
1: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ସୋ ଫ୍ରେଣ୍ଡସ୍, ଏବେ ମ୍ୟୁଜିକ୍ ମିତ୍ର ଅନୁକୁ ଦିଅନ୍ତୁ ବିଦାୟ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ FM ରେଲ।

0: ଏସ୍ଆଇଆର୍ର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା 27 ତାରିଖ ସୋମବାର ଦିନ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ସେଥିପାଇଁ ଆସନ୍ତାକାଲିଠାରୁ ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ। ଜନସାଧାରଣ ଜନଶୁଣାଣୀ .odisha.gov.in ପୋର୍ଟାଲରେ ପଞ୍ଜୀକରଣ କରିପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସିଡିପିଓଙ୍କ ଅଧୀନରେ ପରିଚାଳନା କମିଟି ଗଠନ କରାଯିବ। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ 2.0 ଅଧୀନରେ ଏହି କମିଟି ଗଠନ କରାଯିବ। ସୁପରଭାଇଜର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବା ସହ ଅଙ୍ଗନବାଡ଼ି କର୍ମୀ ସଦସ୍ୟ ତଥା ଆବାହକ ରହିବେ ବୋଲି ଚିଠିରେ ଉଲ୍ଲେଖ ରହିଛି। ନବଦିନାତ୍ମକ ଘୋଷଯାତ୍ରା ଅବସରରେ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଗତକାଲି ପୁରୀରେ ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀଜୀଉଙ୍କୁ ପୁଣି ରତ୍ନବେଦୀକୁ ପାଛୋଟି ନେବା ପାଇଁ ଆଜି ତିନି ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା' ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି ତିନି ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା' ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଇଛି। ହେରାପଞ୍ଚମୀ ନୀତି ପରେ ରଥର ଦକ୍ଷିଣ ମୋଡ଼ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ପଣ୍ଡା ଆକାଶବାଣୀକୁ କହିଛନ୍ତି,
1: ମହାପ୍ରଭୁ ଦକ୍ଷିଣ ମୋଡ଼ କରିବେ। ଯାତାୟତର ଦ୍ୱୟର ମଧ୍ୟ ସପ୍ତାହ ମୁଣ୍ଡପ ସ୍ଥିତ ମହାପ୍ରଭୁ ସାତ ଦିନ ଅବସ୍ଥାନ କରିସାରିଲା ପରେ ଦକ୍ଷିଣାୟନ ଯାତ୍ରାକୁ ଆରମ୍ଭ କରିଥାନ୍ତି। ତାହାର ପୂର୍ବ ପ୍ରସ୍ତୁତି ଅନୁସାରେ ମହାପ୍ରଭୁଙ୍କର ଦକ୍ଷିଣ ମୋଡ଼ ଯାତ୍ରା ସ୍ୱତନ୍ତ୍ର ଭାବର ସହିତ ସପ୍ତମୀ ଦିନ ଆଜ୍ଞାମାଳ ପ୍ରଦାନ କରି ମହାପ୍ରଭୁ ରଥକୁ ଦକ୍ଷିଣ ମୋଡ଼ ଆଡ଼କୁ ଗମନ କରିଥାନ୍ତି। ସେଥିପାଇଁ ଅଧର ଚୁମ୍ବିତ ମାଳ ସକାଳ ଧୂପ ପରେ ପରେ ମହାପ୍ରଭୁଙ୍କର ଅଧର ଚୁମ୍ବିତ ମାଳକୁ ପ୍ରଦାନ କରି ମହାପ୍ରଭୁ ପ୍ରଥମେ ଦେବୀ ସୁଭଦ୍ରାଙ୍କର ରଥ ଦକ୍ଷିଣ ମୋଡ଼, ତାପରେ ବଡ଼ବାଡ଼ ସାମନ୍ତଙ୍କର ଦକ୍ଷିଣ ମୋଡ଼, ତାପରେ ଜଗନ୍ନାଥଙ୍କର ରଥକୁ ମଧ୍ୟ ଦକ୍ଷିଣ ମୋଡ଼ କରାଯାଇଥାଏ।
0: ନୂଆପଡ଼ା ଜିଲ୍ଲା ଖଡ଼ିଆଳର ପ୍ରଭୁ ଦଧିବାମନ ଓ ପତିତ ପାବନ ନବଦିନାତ୍ମକ ଯାତ୍ରାରେ ମାଉସୀମା ମନ୍ଦିରକୁ ଯାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ଶ୍ରୀଜଗନ୍ନାଥ ବାମନ ରୂପେ ପୂଜା ପାଉଥିବା ବେଳେ ଯୋଡ଼ା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜନ୍ମମଣ୍ଡପରେ ବିରାଜମାନ ଅଛନ୍ତି। ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ କାରାଗାର ବିକାଶ ବୋର୍ଡର ଚତୁର୍ଥ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମତୀ ଗର୍ଗ ରାଜ୍ୟରେ ଥିବା କାରାଗାରଗୁଡ଼ିକର ସୁରକ୍ଷା ବ୍ୟବସ୍ଥାର ଆଧୁନିକରଣ ଓ ଅନ୍ତେବାସୀଙ୍କ କଲ୍ୟାଣ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଛନ୍ତି। 20 କାରାଗାରରେ କୃତ୍ରିମ ବୁଦ୍ଧିମତା, ଏଆଇ ଆଧାରିତ ସିସିଟିଭି ଓ ଭିଡ଼ିଓ ଆନାଲିଟିକ୍ସ ବ୍ୟବସ୍ଥା ସ୍ଥାପନ, କାରାଗାର ପ୍ରାଚୀର ଉଚ୍ଚତା ବୃଦ୍ଧି ସହ ଡ୍ରୋନ୍, ବଡି କ୍ୟାମେରା ଓ ମୋବାଇଲ୍ ଫୋନ୍ ଚିହ୍ନଟ ପାଇଁ ବିଭିନ୍ନ ଆଧୁନିକ ସୁରକ୍ଷା ଉପକରଣ ବ୍ୟବହାର ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏହାସହ କାରାଗାରରେ ଗୁଇନ୍ଦା ୟୁନିଟ୍ ଗଠନ ଏବଂ କର୍ତ୍ତବ୍ୟରେ ଅବହେଳା କ୍ଷେତ୍ରରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ତେବାସୀଙ୍କ ଜୀବନଧାରଣ ମାନର ଉନ୍ନତି ଏବଂ ମୁକ୍ତି ପରେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ଲାଙ୍ଗୁଡ଼ିସ୍ଥିତ ଘରୋଇ ମୁକବଧିର ବାଳିକା ଉଚ୍ଚ ବିଦ୍ୟାଳୟରେ କର୍କଟ ରୋଗ ସଚେତନତା ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ଡାକ୍ତର, ନାଗରିକ, ସାମାଜିକ କର୍ମୀ ଯୋଗଦେଇ କର୍କଟ ରୋଗର ନିରାକରଣ, ସଠିକ୍ ସମୟରେ ରୋଗ ଚିହ୍ନଟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସ୍ୱଚ୍ଛ ସବୁଜ ପରିବେଶ ସୃଷ୍ଟି ପାଇଁ ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟ ଜାରି ରହିଛି। ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ 12 ପ୍ରମାଣପତ୍ର ମଧ୍ୟରୁ ଆଧାର କାର୍ଡ ସହିତ ଯେକୌଣସି ଗୋଟିଏ ପ୍ରମାଣପତ୍ର ଦାଖଲ କରି ତାଲିକାରେ ନାମ ସାମିଲ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ଖଡ଼ିଆଳ ତହସିଲରେ ଏ ସମ୍ପର୍କିତ ଏକ ଯାଞ୍ଚ କାର୍ଯ୍ୟ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 20 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଜି କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ଅଧିକ ବର୍ଷାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଝଡ଼ ବର୍ଷା ହୋଇପାରେ। ଆଗାମୀ ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12 ସୁଦ୍ଧା 613.5 ଘନଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 123,109 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 95,025 ଘନଫୁଟ ଜଳ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

afternoon, good afternoon and very good afternoon friends. Tune koishanti 100.4 Akashwani FM Rainbow Katak Dil Se Dil Tak. Tikke khara tikke chhai misi. Tikke khara tikke chhai misa. Ei ajira afternoon re Rainbow Agana ko swagat apan manaku. ଘଣ୍ଟାରେ ସମୟ ଅପରାହ୍ନ 4:09 ଆଉ ମୁଁ ଅଛି ଆଜି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆପଣମାନଙ୍କ ସହିତ ଆଉ ବର୍ତ୍ତମାନ ଆରମ୍ଭ କରିବା ଶୋ ସୁରିଲା ଆଫ୍ଟରନୁନ୍ ଆଜିର ଆଫ୍ଟରନୁନ୍ ସୁରିଲା ବି ହବ ତା ସହିତ ମାଇଣ୍ଡ ଫ୍ରେଶ୍ ବି ହବ ଆପଣମାନଙ୍କର କାହିଁକି ନା ମୁଁ ଜାଣିଛି ଏଇ ଟ୍ୟୁଜଡେରେ ଏଇ ୱିକ୍ଡେରେ ଆପଣମାନଙ୍କର କାମ ପ୍ରେସର ଟିକେ ନିଶ୍ଚୟ ବେଶୀ ହିଁ ଥିବ ଆଉ କାମ ପ୍ରେସରରେ ମାଇଣ୍ଡର ଟ୍ରାଫିକ୍ ବି ଜାମ୍ ହେଇଯିବଣି ସୋ ସେଇ ଟ୍ରାଫିକ୍ ଜାମ୍କୁ ଟିକେ କ୍ଲିୟର କରିବା ଆଉ ଶୁଣିବା କିଛି ମିଠା ମିଠା ଗୀତ ସୋ ପହଞ୍ଚୁଛି ବ୍ୟାକ୍ ଟୁ ବ୍ୟାକ୍ କିଛି ମିଠା ଗୀତ ଖାସ୍ ଆପଣମାନଙ୍କ ପାଇଁ କିନ୍ତୁ କିନ୍ତୁ କିନ୍ତୁ ଗୀତ ପହଞ୍ଚିବା ପୂର୍ବରୁ ଜଣେଇ ଦଉଛି ବଡ଼ମାନଙ୍କୁ ନମସ୍କାର ଆଣ୍ଡ ସାନମାନଙ୍କୁ ଢେର ସାରା ପ୍ୟାର ଟ୍ୟୁନ୍ କରୁଛନ୍ତି ଶୁଣୁଛନ୍ତି ନିଜ ଫେଭରେଟ୍ ଏଫ୍ଏମ୍ ଷ୍ଟେସନ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଫ୍ରିକ୍ୱେନ୍ସି ଯାହାର 100.4

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ହେ ପ୍ରଭୁ, ଏ ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି?
2: ଆରେ ରାଜୁ ଭାଇ, ପିଏମ୍ ସୂର୍ଯ୍ୟଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ଥାଉ ତୋର ଏତେ ଚିନ୍ତା କାହିଁକି ଯେ? ମୁଁ ତ ମୋ ଘରେ ସୋଲାର ଲଗେଇ ଦେଲିଣି, ବିଜୁଳି ବିଲ୍ ଟେନସନରୁ ମୁଁ ପୁରା ମୁକ୍ତି।
1: ସତରେ ଭାଇ?
2: ହଁ ଭାଇ, ମାତ୍ର 1875 ଟଙ୍କାରେ। ପୁଣି ଏଥିରେ ବାର୍ଷିକ 5000 ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ, ତା ସହ 5 ବର୍ଷ ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ।
3: ଆଜ୍ଞା ହଁ,
2: ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800345718 ଯୋଗାଯୋଗ କରନ୍ତୁ।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍, ଆଉ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସହିତ। ଆଚ୍ଛା ସାଥୀ, ଜାଣନ୍ତି ଦୁନିଆରେ ସବୁଠୁ ଫ୍ରିରେ ମିଳୁଥିବା ଜିନିଷଟି କ'ଣ? ଅନ୍ୟକୁ କିଛି ନ ଜାଣି କିଛି ନ ବୁଝି ଉପଦେଶ ଦେବା, କେବଳ ଉପଦେଶ ହିଁ ଦେବା, ଅନ୍ୟକୁ ଖାଲି ଆଡଭାଇସ୍ କରିବା, ଯଦିଓ ସେଇଟା କେବେ ନିଜେ

ଏଇଟା ସମ୍ଭବପର ହେଇନଥାଏ, କିନ୍ତୁ ଆମେ ଅନ୍ୟକୁ ବହୁତ ଇଜିଲି ସେସବୁ ଆଡଭାଇସ୍ କରିଦେଉ କରିବା ପାଇଁ। ଯଦି କାହାର ରେଜଲ୍ଟ ଖରାପ ହେଇଥାଏ, ତାକୁ ସାନ୍ତ୍ୱନା ଦେବା ପରିବର୍ତ୍ତେ ଆଗ ଦୁଇ ଚାରିପଦ ଶୁଣେଇବା ଦେଖାଯାଏ। ସେ ବ୍ୟକ୍ତି ଜଣକ କେଉଁଭଳି ମେଣ୍ଟାଲ ପ୍ରେସରରେ ଅଛନ୍ତି, କେଉଁଭଳି ପରିସ୍ଥିତିରେ ଅଛନ୍ତି, ସେଇଟା ନ ଭାବି ନ ଚିନ୍ତା କରି ରେଜଲ୍ଟ କାହିଁକି ଭଲ ହେଲାନି ବୋଲି ସମସ୍ତେ ଖାଲି ପ୍ରଶ୍ନ ହିଁ ପ୍ରଶ୍ନ କରନ୍ତି। ଆଉ ତ କେହି କେହି କାନ୍ଦିଲେ ତାଙ୍କୁ କୁହାଯାଏ, ଆରେ ଏମିତି ଛୋଟ ପିଲା ପରି କ'ଣ କାନ୍ଦୁଛ। ଆଚ୍ଛା ସେତି କହିଲେ, କାନ୍ଦିବାଟା କ'ଣ ସତରେ ଦୁର୍ବଳତାର ପରିଚୟ? ନା ବନ୍ଧୁ, କାନ୍ଦିବାଟା ଗୋଟେ ଇମୋସନ, ଯୋଉଟା କଷ୍ଟ ହେଲେ ମନକୁ ଅଟୋମେଟିକାଲି ଆଣ୍ଡ ନ୍ୟାଚୁରାଲି ଆସିଥାଏ। କାହା ମନରେ କେତେ କଷ୍ଟ ଅଛି ଆମେ ସେଇଟା ନ ପଢ଼ିପାରେ, କେତେ ଶୁଖିଲା ଆଡଭାଇସ୍ ଦେଇଦେଉ କହିଲେ

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
2: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
3: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
1: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
3: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
2: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
3: ହଁ ମାମା, ସଞ୍ଚୟ ବି ସୁବିଧା ବି।
1: ଆସୁନ 1800345678 କିମ୍ବା 1912 କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଅନୁଷ୍ଠାନ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ବର୍ତ୍ତମାନ ଶୋ ଚାଲିଛି ଡାଇଲି ଇନ୍ ଲାଇଭ୍ ଚିଟ୍ ଚାଟ୍ ଓ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ। ଆଜି ଆପଣଙ୍କ ସାଥିରେ ଜୀବନରେ କିଛି ନୂଆ କରିବାର ସ୍ମୃତି ଆଉ ଅନୁଭୂତି ସବୁବେଳେ ହିଁ ନିଆରା ଥାଏ। କିଛି ନୂଆ ଆରମ୍ଭ କରିବାର ଦିନଟିଏ ସତରେ ମନର ସେଇ ସ୍ମୃତି ପଟଳରେ ସବୁଦିନ ପାଇଁ ସାଇତା ହିଁ ରହିଯାଇଥାଏ। ଏଇ ଯେମିତି ନୂଆ ନୂଆ କଲେଜ ଯିବା, ହଁ ଆଡମିସନ ପରେ ସେଇ କଲେଜର ପ୍ରଥମ ଦିନ, ଆଜି ବି ସାଇତା ହେଇଅଛି ନା ସେଇ ଦିନର ସ୍ମୃତି ସବୁ ଆପଣଙ୍କ ମନରେ ବି। ତେବେ ଆଜିର ଡାଇଲିନ୍ରେ କନେକ୍ଟ ହେଇ ଆମ ସହିତ ସେୟାର କରନ୍ତୁ ନିଜର ସେଇ କଲେଜର ପ୍ରଥମ ଦିନର ସ୍ମୃତି ଆଉ ଅନୁଭୂତିକୁ। କନେକ୍ଟ ହେବା ପାଇଁ ନମ୍ବର ହେଉଛି 0671230353। ସେଥିରେ ଡାଏଲ କରନ୍ତୁ, ନମ୍ବର ଆଉ ଥରେ କହି ରଖୁଛି 0671230353। ଆଉ ଆଜିର ଟପିକ ଆପଣମାନଙ୍କ ପାଇଁ ରହିଛି ଯେ କଲେଜର ସେଇ ପ୍ରଥମ ଦିନର ସ୍ମୃତି ଆଉ ଅନୁଭୂତିକୁ ଆମ ସହିତ ସେୟାର କରିବା।

0: ମୁଁ ତ ପିନ୍ଧିବେ ପାଖରେ ପଇସା ଦିଆ ହବ ଗାଡିରେ ଆସିବେ ଗାଡିବାଲା ଗାଡିରେ ନେଇଯିବେ ବୁଝିଲେ ଗାଡି ଛାଡ଼ିଦେବେ ସେ ସମୟ ଆଉ ନାହିଁ ବୁଝିଲେ କି ଆମ ବେଳେ ସେସବୁ ନାହିଁ ଅନୁଭୂତିର କଥା ଇଏ ବୁଝିଲେ କି ଆମେ ଦଶ ପଇସା ପାଞ୍ଚ ପଇସା ପାଇବା ଅସମ୍ଭବ ଏଗା ତ ପାଞ୍ଚଶହ ହଜାରେ ଟଙ୍କା
1: ହ୍ୟାଲୋ ହ୍ୟାଲୋ ହ୍ୟାଲୋ

0: କିଛି ନେଟୱାର୍କ ଇସ୍ୟୁ ପାଇଁ ଫୋନ୍ ଆପଣଙ୍କର କଟିଯାଇଛି। ଠିକ୍ ଅଛି, ଦେଖିନବା ନେକ୍ସଟ କଲର୍ କିଏ ଆମ ସହିତ ଯୋଡ଼ି ହେଇଛନ୍ତି। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ? ଆପଣଙ୍କୁ ଆମ ଆୱାଜ ଠିକସେ ପହଞ୍ଚି ପାରୁଛି, ଶୁଣି ପାରୁଛନ୍ତି ଆପଣ ଆମକୁ? ଆଜ୍ଞା, ନିଜର ପରିଚୟ ଟିକେ ଦିଅନ୍ତୁ।
1: କଣ ପରିଚୟ? ଖପ୍ରିୟା ଲେବର କଲୋନୀ ବା ଶ୍ରୀ ଠାକୁର, ମୋ ନାଁ, ମୁଁ ଗୋଟେ ପୋଲିସ ମିସ୍ତ୍ରୀ।
0: ଆଜ୍ଞା, ଆପଣଙ୍କ ନାଁ ଟି କୁହନ୍ତୁ, ଆମ ଶ୍ରୋତା ବନ୍ଧୁ ମାନେ ଜାଣିପାରିବେ ଆପଣଙ୍କୁ।
1: ଠାକୁର ଠାକୁର ଠାକୁର
0: ଆଜ୍ଞା ଠାକୁର ଆଜ୍ଞା କୁହନ୍ତୁ।
1: ଆଜ୍ଞା, ଆଉ ମୁଁ କଣ କହିବି, ଆମ ମୁଁ ତ ବେଶୀ ତ ପାଠ ପଢିନି, ପଞ୍ଚମ କ୍ଲାସ ପଢିଛି। ମଧୁସୂଦନ ସ୍କୁଲ ଆମର ଏଇ ଖପ୍ରିୟା ଲେବର କଲୋନୀ ମଧୁସୂଦନ ସ୍କୁଲ, ଏଇ ସ୍କୁଲରେ ମୁଁ ପଢୁଥିଲି, ମୋର ଘର ପାଖରେ।
0: ଆଜ୍ଞା କୁହନ୍ତୁ।
1: ଆଉ ଏଇ ତ କଥା, ଛୋଟବେଳେ ଦୁଷ୍ଟ ହେଲୁ ବୋଲି ଆଉ ସ୍କୁଲରୁ ବାପା ମା ପଠେଇଲେନି, ଆଉ କହିଲେ ମୁଁ ଗୋଟେ କାରିଗର ହେଇକିନି ଘରେ କାମ କରୁଛି, କାମ କରିକି ଆସିଲେ ଏଇ ଘରେ ବଇଛି ଆଉ।
0: ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ଆପଣ ଆମ ସହିତ କନେକ୍ଟ ହେଇଥିଲେ, ରହିଲି, ନମସ୍କାର। ଆଜିର ଡାଇଲି ଲାଇଫ ଚିଟ୍ଚାଟ୍ରେ ଆପଣମାନଙ୍କ ପାଇଁ ପ୍ରଶ୍ନ, ନାଇଁ ପ୍ରଶ୍ନ କହିପାରିବାନି, ଆଜି ଆପଣମାନଙ୍କ ପାଇଁ ଟପିକ୍ ରହିଛି ଯେ ନିଜର କଲେଜର ସେଇ ପ୍ରଥମ ଦିନର ସ୍ମୃତି ଆଉ ଅନୁଭୂତିକୁ ଆପଣ ଆମ ସହିତ ଆଜି ସେୟାର କରିପାରିବେ। ଆମ ସହିତ କନେକ୍ଟ ହେଇକି ଡାଇଲ କରନ୍ତୁ, ନମ୍ବର ହେଉଛି 0671230315। ହ୍ୟାଲୋ
2: ହ୍ୟାଲୋ ମ୍ୟାଡାମ, ଗୁଡ ଇଭିନିଂ।
0: କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
2: ମଧୁସୂଦନ ଦାସ କହୁଛି, ଭୁବନେଶ୍ୱରରୁ।
0: ଆଜ୍ଞା, ସ୍ୱାଗତ କରୁଛି ଆଜିର ଡାଇଲି ଇନ୍ ଲାଇଭ କୁ,
2: ଧନ୍ୟବାଦ।
0: ଆଚ୍ଛା, ଆପଣଙ୍କ ଆଡେ ବର୍ଷା ହଉଛି?
2: ବର୍ଷା ଜଷ୍ଟ ଏବେ ବହୁତ ଜୋରରେ ହଉଥିଲା।
0: ଆପଣଙ୍କୁ ଆମ ଭଏସ୍ କ୍ଲିୟରଲି ଅଡିବଲ ହଉଛି ତ?
2: ନିହାତି ନିହାତି ଅଡିବଲ ହଉଛି।
0: ଆଜ୍ଞା କୁହନ୍ତୁ, ଆଜିର ଟପିକ ଉପରେ ଆପଣଙ୍କର କଣ ମତାମତ, କଣ ରହିଛି ଆପଣଙ୍କର ସେଇ କଲେଜର ପ୍ରଥମ ଦିନର ସ୍ମୃତି ଆଉ ଅନୁଭୂତି?
2: ଦେଖନ୍ତୁ, ମୋର 2017 ମୁଁ ପାସ୍ ଆଉଟ୍ ହେଲି ମାଟ୍ରିକ, ଆଉ ସେଇ ବର୍ଷ ମୁଁ ଆଡମିସନ ନେଲି ଆମର ପାଖାପାଖି ଯୋଉ କଲେଜ ଥିଲା, ଆମର ପ୍ରତାପ ଶାସନ ମହାବିଦ୍ୟାଳୟ ଥିଲା ଆମ ଏଠି।
0: ଆଜ୍ଞା,
2: ମାନେ ଗୋଟେ କଥା ହେଉଛି, ଯେତେବେଳେ ମୁଁ ଆଡମିସନ ନେଲି ତା ପୂର୍ବରୁ ମାନେ ମୁଁ ବହୁତ ଏକ୍ସାଇଟେଡ ଥିଲି। ସତ କଥା, ଡ୍ରେସ ମାନେ କଣ କହିଲେ, ସେ ଟାଇମରେ ମୁଁ ବେଶୀ ଏକ୍ସାଇଟେଡ ଅଧିକ ଥିଲି। କଲେଜ ତ ଯାହା ଯିବି ଯିବି, ମାନେ ନୂଆ ଡ୍ରେସ ମିଳିବ, ମାନେ ପିନ୍ଧିବାକୁ ମିଳିବ, ମାନେ କଣ କହିଲେ ଫୁଲ୍ର,
0: ମାନେ
2: ଫୁଲ୍ ସାର୍ଟ, ମାନେ କଲେଜରେ ଗୋଟେ ଯେମିତି ୟୁନିଫର୍ମ ନଥାଏ ସେଟା ପିନ୍ଧିବାକୁ ମିଳିବ। ସ୍କୁଲ ସମୟରେ ବି ୟୁନିଫର୍ମ ଆମେ ପିନ୍ଧୁଥିଲୁ, ବଟ୍ ସେଟା ହାଫ୍ ଥିଲା, ହାଫ୍ ସାର୍ଟ ହାଫ୍ ପ୍ୟାଣ୍ଟ, ବଟ୍ ସେ ଯୋଉ ଫୁଲ୍ ପ୍ୟାଣ୍ଟ ଫୁଲ୍ ସାର୍ଟ ପିନ୍ଧିବ, ବେଲ୍ଟ ଲଗେଇବ, ହାତରେ ଘଣ୍ଟା ମାରିବ, ତାପରେ ଚଷମା ଫଷମା ଆଖିରେ ଲଗେଇକି, ମାନେ ଲଗେଇକି ଯୋଉ ଗୋଟେ ଷ୍ଟାଇଲ, ଆଉ କଲେଜର ଆଇ କାର୍ଡ ଟା ପକେଇବ, ମାନେ ସେଥିପାଇଁ ସେ ଯୋଉ ତାର ଗୋଟେ ମାନେ କଣ କହିବି, ମାନେ
0: ଗୋଟେ ବହୁତ ଅଲଗା ଥିଲା।
2: ହଁ, ମାନେ ବହୁତ, ମାନେ ମୁଁ ବହୁତ ଏକ୍ସାଇଟେଡ ଥିଲି, ଆଉ ଯେଦିନ କଲେଜ ଗଲି, ମାନେ ସତରେ, ମାନେ ମତେ ବହୁତ, ମାନେ କଣ କହିବି, ବହୁତ ମଜା ଲାଗିଲା। ମାନେ ସେଠି ବହୁତ ସାଙ୍ଗମାନେ, ଏମାନଙ୍କ ସହିତ ମୋର ପରିଚୟ ହେଲା, ଆଉ କଲେଜରେ ଆମର ଯେତେ ସାର୍ ମ୍ୟାଡାମ ଥିଲେ ସେମାନଙ୍କ ସହିତ ପରିଚୟ ହେଲା। ଆଉ ଗୋଟେ କଥା ହେଉଛି, ତାପରେ ଏମିତି ମାନେ କଲେଜ ସହିତ ବଣ୍ଡିଂ ଏତେ ବଢିଆ ହେଇଗଲା ଯେ କଲେଜର, ମାନେ ମୁଁ ଯୋଉ ସବଜେକ୍ଟ ନେଇଥିଲି ସେଇଟା ତ ଛାଡ଼ନ୍ତୁ, ତା ବାଦ ଅନ୍ୟ ସବଜେକ୍ଟର ମାନେ ମ୍ୟାଡାମ ସାର୍, ମାନେ କହିବା କଥା, କଲେଜରେ ଏମିତି କୌଣସି ଗୋଟେ ବି ପିଲା ନାହିଁ କି ଏମିତି ଗୋଟେ ବି, ମାନେ
0: ହ୍ୟାଲୋ ହ୍ୟାଲୋ ହ୍ୟାଲୋ

0: ସାଥି କିଛି ନା କିଛି ଟେକ୍ନିକାଲ ଏରର୍ ରହୁଛି, ଯେଉଁଥିପାଇଁ କି ଆପଣ ମାନେ ଅଧା କନେକ୍ଟ ହେଇକି ପୁଣି ଆପଣଙ୍କ ଫୋନ ଲାଇନ ଟି କଟିଯାଉଛି, କଣ ଆଉ କରାଯାଇପାରିବ? ତେବେ ଆପଣମାନେ କନେକ୍ଟ କରୁଥାନ୍ତୁ, କନେକ୍ଟ ହଉଥାନ୍ତୁ, ଡାଏଲ କରୁଥାନ୍ତୁ, ନମ୍ବର ହେଉଛି 0671-2303-153। ଦେଖିନବା ଏଥର କିଏ ଆମ ସହିତ ଯୋଡ଼ି ହେବା ପାଇଁ ଚେଷ୍ଟା କରୁଛନ୍ତି ଆଉ କୋଉଠୁ ଯୋଡ଼ି ହେଇଛନ୍ତି। ହ୍ୟାଲୋ,
1: ହ୍ୟାଲୋ, ନମସ୍କାର, ଜୟ ଜଗନ୍ନାଥ, ମୁଁ ସତ୍ୟପ୍ରକାଶ କହୁଛି, ଭଦ୍ରକ ଫ୍ରମ ଅସରାଳି ବଜାର। ଶୁଭଶ୍ରୀ ମ୍ୟାଡାମ।
0: ଆଜ୍ଞା ନମସ୍କାର, ଶୁଭ ସନ୍ଧ୍ୟା, ଆପଣଙ୍କୁ ସ୍ୱାଗତ କରୁଛି ଆଜିର ଡାଲି ଲାଇଭ କୁ।
1: ଧନ୍ୟବାଦ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।
1: ମୁଁ ଏତିକି ଆପଣଙ୍କୁ ଗୋଟେ କଥା କହିବି।
0: ଆଜ୍ଞା।
1: କିନ୍ତୁ ମୁଁ ଯେତେବେଳେ

0: କନେକ୍ଟ ହଉଥାନ୍ତ ଡାଏଲ କରୁଥାନ୍ତ ନମ୍ବର ହେଉଛି 06712303153। ଦେଖିନବା ଏଥର କିଏ ଆମ ସହିତ ଯୋଡ଼ିହେବା ପାଇଁ ଚେଷ୍ଟା କରୁଛନ୍ତି ଆଉ କୋଉଠୁ ଯୋଡ଼ି ହେଇଛନ୍ତି। ହ୍ୟାଲୋ
1: ହ୍ୟାଲୋ ନମସ୍କାର, ଜୟ ଜଗନ୍ନାଥ, ମୁଁ ସତ୍ୟପ୍ରକାଶ କହୁଛି ଭଦ୍ରକ ଫ୍ରମ ଅସରାଳୀ ବଜାର। ଶୁଭଶ୍ରୀ ମ୍ୟାଡମ
0: ଆଜ୍ଞା ନମସ୍କାର, ଶୁଭ ସନ୍ଧ୍ୟା, ଆପଣଙ୍କୁ ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଭ କୁ।
1: ଧନ୍ୟବାଦ ଜୟ ଜଗନ୍ନାଥ।
0: କିନ୍ତୁ
1: ମୁଁ ଏତିକି ଆପଣଙ୍କୁ ଗୋଟେ କଥା କହିବି
0: ଆଜ୍ଞା,
1: କିନ୍ତୁ ମୁଁ ଯେତେବେଳେ ଯୋଉ ସମୟ ଲାଗୁଛି ମୋ କଲ୍ ପ୍ରତ୍ୟେକ ଦିନ ଲାଗୁଛି,
0: ନିହାତି ନିହାତି ଆମ ମାନଙ୍କର ଆଶୀର୍ବାଦ ଭଲ ପାଇବା ନୁହଁ, ଆପଣଙ୍କର ଏଫ୍ଏମ୍ ରେନ୍ବୋ ପ୍ରତି ସେତିକି ଭଲ ପାଇବା ଯୋଗୁଁ ଆପଣଙ୍କ କଲ୍ଟି କନେକ୍ଟ ହେଇଯାଉଛି।
1: ଆଜ୍ଞା ନାଇଁ ଆଜ୍ଞା, ବହୁତ କଲର୍ସ ଅଛନ୍ତି ଯୋଉମାନେ କି ଆପଣମାନଙ୍କ ପାଖରେ କୁହନ୍ତି ଆମେ ବାରମ୍ବାର ଲଗାଉଛୁ ଆମର କଲ୍ କନେକ୍ଟ ହେଇପାରୁନି, ବହୁତ ଦୁଃଖର କଥା। କିନ୍ତୁ ମୁଁ ଏତିକି କହିପାରିବି, ମୁଁ ଯେତେବେଳେ ଲଗେଇଲେ ମୋ ଫୋନ ଲାଗୁଛି, ସେଥିପାଇଁ ରେନ୍ବୋ କୁ ଦିଲ ସେ ଧନ୍ୟବାଦ।
0: ଆଚ୍ଛା ଠିକ ଅଛି, ତାହେଲେ ବନ୍ଧୁ ଆଜିର ଡାଏଲ ଇନ୍ ର ଟପିକ ଯାହା ରହିଛି ଯେ କଲେଜର ସେଇ ପ୍ରଥମ ଦିନର ସ୍ମୃତି ଅନୁଭୂତିକୁ ଆମ ସହିତ ସେୟାର କରିବା ପାଇଁ, ତ କଣ ଆପଣଙ୍କର ସ୍ମୃତି ଆଉ ଅନୁଭୂତି ରହିଛି କଲେଜର ସେଇ ପ୍ରଥମ ଦିନକୁ ନେଇକି?
1: ଆଜ୍ଞା ନିଶ୍ଚିତ ଭାବରେ ମୁଁ ତ ଟପିକ ଶୁଣିଛି, ଆଉ ମୁଁ କହିବା ପାଇଁ ଚାହିଁବି ମୁଁ 2017 ମସିହାରେ ପ୍ରଥମେ ଭଦ୍ରକର ମାନେ ସବୁଠାରୁ ବଡ କଲେଜ ଅଟୋନମସ୍ କଲେଜ ବା ଅଟୋନମସ୍ ମହାବିଦ୍ୟାଳୟରେ ମୁଁ ପ୍ରଥମେ ଆଡମିସନ ନେଲି। ଆଉ ସେଇ ସମୟରେ ପ୍ଲସ ଟୁ ପିଲାଙ୍କର ପ୍ରାୟତଃ ସକାଳ ସକାଳ କ୍ଲାସ ହୁଏ, ଆଉ ପ୍ରଥମେ ଟିକେ ଯିବା ପାଇଁ ଡର ମାରୁଥିଲା, ଆଉ ଯାହା ହେଲେ ସାଙ୍ଗମାନଙ୍କ ସହିତ ଦେଖା ହେଲା ଫାର୍ଷ୍ଟ, ତା ପୂର୍ବରୁ ଯାଇକି ହଷ୍ଟେଲରେ ଥିଲି, ସେଠି ବି କିଛି ମାନେ ଚିହ୍ନା ପରିଚିତ ସାଙ୍ଗମାନଙ୍କ ସହିତ ହେଇଥିଲା, ଆଉ ଆଜ୍ଞା ମାନେ ଖୁସି ଲାଗିଲା ବି ମାନେ ଟିକେ ନର୍ଭସ ବି ଲାଗୁଥିଲା, ମାନେ ଫାର୍ଷ୍ଟ ଟାଇମ୍ ପାଇଁ କଲେଜ ଆସିଛି। ଆଉ ତାପରେ ମୋର ଗୋଟେ ଫିଲ୍ମ ର ଡାଇଲଗ୍ ବି ମନେ ପଡିଲା, ମୁଁ ଫାର୍ଷ୍ଟ ଟାଇମ୍ ଯେତେବେଳେ ଗଲି, ମୁଁ ଆପଣ ଜାଣିଥିବେ ରଜା ଜୀ ସାଙ୍ଗେ ହେଇଗଲା ଭାବରେ ଗୋଟେ ମୁଭି ଅଛି, ଅରିନ୍ଦମ ରୋଲ କରୁଛନ୍ତି, କାଲି ମୁଁ ଆଡମିସନ ହେଇଥିଲି, ସରି ହରି ରୋଲ କରୁଛନ୍ତି ହରି ଭାଇ,
0: ଆଜ୍ଞା
1: ମୁଁ କାଲି ଆଡମିସନ ହେଇଥିଲି, ଆଜି ମୋର ଫାର୍ଷ୍ଟ କ୍ଲାସ, ଯେତେବେଳେ ମୁଁ କଲେଜରେ ପହଞ୍ଚିଯାଇଛି ସେଇ କଥା ମାନେ ମନେ ପଡିଗଲା, ମାନେ ମୁଁ କହୁଥାଏ ଅସୁଥାଏ, ସାଙ୍ଗମାନେ କହୁଛନ୍ତି ବାବୁ ତୋର କଣ ହେଇଛି କାହିଁକି ହସିଛି, ଏତେ ନୂଆ ନୂଆ ଚିହ୍ନା ହେଇଛି ନା, ମୁଁ କହିଲି ନାଇଁ ଏମିତି କିଛି ନାହିଁ, ଗୋଟେ ମନକୁ କଣ ଆସିଲା ଗୋଟେ ହସିଦେଲି ଆଉ। କିନ୍ତୁ ଆକ୍ଚୁଲି ମୋର ସେଇ କଥାଟା ହିଁ ମନେ ପଡୁଥିଲା ଯେ କାଲି ମୁଁ ଆଡମିସନ ହେଇଥିଲି, ଆଜି ମୋର ଫାର୍ଷ୍ଟ କ୍ଲାସ ଏମିତି। ଆଜ୍ଞା ମୋର ଆଉ ଗୋଟେ କଥା କଣ ଜାଣିନି ଶୁଭଶ୍ରୀ ମ୍ୟାଡମ, କଣ ହେଇଛି ନା ତାପରେ ସେକେଣ୍ଡ ଦିନ ଯେତେବେଳେ ମୋର ଟିକେ ଲେଟ୍ ହେଇଯାଇଛି ମାନେ କଲେଜ ଯିବା ବେଳକୁ, ମୋର ଟିକେ ନୂଆ ନୂଆ ନା, ଯାହା ହେଲେ ଆମ ସେତେବେଳେ ମାନେ ପଞ୍ଚାଲିଟି କଣ ଆମେ ଜାଣିନଥାଉ, ସେତେବେଳେ ମୁଁ ଯାଇଛି ଜଣେ ମ୍ୟାଡମ୍ ପଢଉଛନ୍ତି, ଆଉ ମୋ ପାଟିରୁ ତ ଅଟୋମେଟିକ ବାହାରି ଆସିଥାଏ ଦିଦି ମୁଁ ଆସିନି କଣ ପଢେଇବା ଆରମ୍ଭ କରିଦେଲିଣି, ହଉ କିଛି ନାହିଁ ପଢ ପଢ, ମାନେ ଏଟା ବି ସେଇ ରଜା ସାଙ୍ଗେ ଆମ ଫିଲ୍ମ ଡାଇଲଗ୍, ମାନେ ଯେହେତୁ ମୁଁ ଫିଲ୍ମଟା ଦେଖିଦେଇଛି ନା ମୋ ମାଇଣ୍ଡରେ ସେଭ୍ ହେଇଛି, ତ ସେଇ କଥା ଗୁଡାକ ମୁଁ ଯେତେବେଳେ ନୂଆ ନୂଆ କଲେଜ ଯାଉଛି ମୋର ମାନେ ମାଇଣ୍ଡରେ ଚାଲୁଛି ସେ କଥା ଗୁଡାକ, ଆଉ କଣ ଲାଷ୍ଟକୁ ମୁଁ ଆଉ ମନ ଖୋଲିକି ମାନେ ରହିପାରିଲିନି, ଲାଷ୍ଟକୁ ମୋ ସାଙ୍ଗମାନଙ୍କୁ ସବୁ କହିଦେଲି, ଆମ ସାଙ୍ଗମାନେ ବହୁତ ହସିଲେ, ଆମ ଭିତରେ ବହୁତ ମଜା ମସ୍ତି ବି ହେଲା ଏଇ କଥାକୁ ନେଇକି।
0: ନିହାତି ବହୁତ ସୁନ୍ଦର ସ୍ମୃତି ଅନୁଭୂତି ସେୟାର କଲେ ଆପଣଙ୍କର ସେଇ କଲେଜର ପ୍ରଥମ ଦିନକୁ ନେଇ, ଆମ ଶ୍ରୋତା ବନ୍ଧୁମାନେ ବି ନିହାତି ଆପଣଙ୍କର ସେଇ ମଜାଳିଆ ମଜାଳିଆ ସ୍ମୃତି ଶୁଣିକି ସେମାନେ ବି ଖୁସି ହେଇଥିବେ ହସିଥିବେ ନିଶ୍ଚୟ,
1: ଆପଣ ବି ନିଶ୍ଚିତ ଖୁସି ହେଇଥିବେ ଆମର କଲେଜର ଅନୁଭୂତି
0: ନିହାତି।
1: ପ୍ଲସ ଟୁ ନିଏ କାହିଁକି ନା ମୁଁ ପ୍ଲସ ଥ୍ରୀ ପାଞ୍ଚ ବର୍ଷ ଭଦ୍ରକ କଲେଜରେ ପଢିଲି, ପୁଣି 2 ବର୍ଷ ବିଇଡି ଟିଚିଂ ଲାଇଫ ରେ, ସେଟା ଯଦି ପ୍ରଫେସନାଲ କୋର୍ସ ହେଇଗଲା ସେ ଲାଇଫ ଟା ଅଲଗା, କାହିଁକି ନା ସବୁ କିଛି କହିବା ସମ୍ଭବ ନୁହେଁ, କାହିଁକି ଅନ୍ୟ
0: ଠିକ ଅଛି ସାଥୀ, ଆଉ ଆପଣ ଆମ ସହିତ କନେକ୍ଟ ହେଲେ ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ରହିଲି ନମସ୍କାର।
1: ଆପଣଙ୍କୁ ମୋତେ ବହୁତ ବହୁତ ଧନ୍ୟବାଦ, ମୋ କଲ୍ ଏମିତି ସଦା ସର୍ବଦା ଲାଗୁଥାଏ, ଆପଣଙ୍କ ସହିତ କଥା ହେବାର ମୋତେ ପ୍ରତ୍ୟେକ ଦିନ ସୁଯୋଗ ମିଳୁ, ଏତିକି ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବି। ଜୟ ଜଗନ୍ନାଥ, ଶୁଭ ଅଛି ମ୍ୟାଡମ, ନମସ୍କାର।
0: ସାଥୀ ଆପଣ ବି ନିଜର ସେଇ କଲେଜର ପ୍ରଥମ ଦିନର ସ୍ମୃତି ଅନୁଭୂତିକୁ ଆମ ସହିତ ବାଣ୍ଟି ପାରିବେ, ଡାଏଲ କରନ୍ତୁ ନମ୍ବର ହେଉଛି 06712303153। ହ୍ୟାଲୋ
2: ହ୍ୟାଲୋ,
0: କିଏ କହୁଥିଲେ ନିଜର ପରିଚୟ ଦିଅନ୍ତୁ।
2: ହ୍ୟାଲୋ ଆପଣ ନମସ୍କାର।
0: ନମସ୍କାର, ଶୁଭ ସନ୍ଧ୍ୟା, କିଏ କହୁଥିଲେ କୋଉଠୁ କଲ୍ କରୁଥିଲେ?
2: ମୁଁ ମୋହିନୀ ବେହେରା କହୁଥିଲି ଚୌପଡା କଟକରୁ।
0: ଆଜ୍ଞା ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଭ କୁ।
2: ଆଜ୍ଞା
0: କେମିତି ଅଛନ୍ତି?
2: ବର୍ଷା ହଉଛି।

0: ଲାଇନ୍ ବି କଟି ଯାଇଛି
1: ଆଜ୍ଞା,
0: ଆଉ ଏମିତି ବସିଛି ଆଉ।
1: ଠିକ ଅଛି, ଆଜିର ଡାଇଲିନ୍ ର ଟପିକ ତାହେଲେ ଆପଣ ମାନେ ଶୁଣି ନଥିବେ ନିହାତି।
0: ନାଇଁ ଅକ୍କା, ମୁଁ ଶୁଣିପାରେ, ଲାଇନ୍ ଟା କଟି ରେଡି ବି ବନ୍ଦ ଅଛି।
1: ଆଜ୍ଞା, କିନ୍ତୁ କିନ୍ତୁ ଆପଣ କନେକ୍ଟ ହେଇଛନ୍ତି, ଆପଣ ଯାହା କନେକ୍ଟ ହେଇଛନ୍ତି ନିହାତି। ମୁଁ ଆପଣଙ୍କୁ ଆଜିର ଟପିକ କହିଦଉଛି ଯେ କଲେଜର ସେଇ ପ୍ରଥମ ଦିନର ସ୍ମୃତି ଆଉ ଅନୁଭୂତି ଆଜି ସେୟାର କରିବା ପାଇଁ ଆମେ ରଖିଛୁ ଟପିକ। ତେବେ କଣ କହିବେ?
0: ମୁଁ ପାଠ ପଢିନି।
1: ଆଜ୍ଞା,
0: ପାଠ ପଢିନି କଣ, ବାପା ଆମର ତ ଅଭାବ ସଂସାର, ଆଉ ପାଠ ପଢେଇ ପାଇଲେନି, ଆଉ ପାଠ ପଢି ପାରିଲେନି। ମୁଁ ସେ ପିଲାଙ୍କ ଶିଶୁ ପିଲାଙ୍କ ସହିତ ପଢି ପଢି ପଢି ପଢି ସୁକ୍ସେସ ଯାଇ ଗଲି।
1: ଆଜ୍ଞା, କେତେ ସୁନ୍ଦର।
0: ଆଉ ତୃତୀୟ ଯାଇ ପଢିଲି, କିନ୍ତୁ ନାଁ ଲେଖାଇନି, ବିନା ନାଁରେ ମୁଁ ତୃତୀୟ ପର୍ଯ୍ୟନ୍ତ ପଢି ପଢିକି ଗଲି। ସେଠୁ ତାପରେ କଣ କରିଛି, ଆଉ ପଢେଇଲେନି। ତାପରେ ପଡ଼ୋଶିକା କେନ୍ଦ୍ର ବଡ ହେଇଗଲାଙ୍କୁ, ପଡ଼ୋଶିକା କେନ୍ଦ୍ରରେ ମୁଁ ପାଠ ପଢିକି ଦି ଅକ୍ଷର ଯାହା ଜାଣିଛି, ନାଁ ଦସ୍ତଖତ ଟିକେ କରେ, ଆଉ ଯାହା ଟିକେ ପଢାପଢି କରେ, ଏମିତି ମୁଁ ରହିଛି ଆଉ। ନା ମୁଁ ଏ କୂଳରେ ହେଲି, ନା ସେ କୂଳରେ ହେଲି, କୋଉ କୂଳରେ ମୁଁ ହେଇପାରିଲିନି। ଗଲାଣି କାଳକ, ଆଉ ଅଛି ଫାଳକ, ଆଉ ସେ କଥାକୁ ଭାବିକି ଆଉ ନାଭ ଆଉ କଣ ରହିବ।
1: ନାଇଁ ନାଇଁ, ଆପଣ ପଢି ପାରୁଛନ୍ତି, ନିଜର ନାଁକୁ ଦସ୍ତଖତ କରିପାରୁଛନ୍ତି, ସେଟା ବଡ କଥା। ତେବେ ବହୁତ ବହୁତ ଧନ୍ୟବାଦ।
0: ଇଂଲିଶ ପାଠ ଶିଖିନଥିଲି, ପଡ଼ୋଶିକା କେନ୍ଦ୍ରରେ ପାଠ ପଢିକି ଶିଖିଲି।
1: ବହୁତ ସୁନ୍ଦର, ବହୁତ ସୁନ୍ଦର। ନମସ୍କାର।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ପୁଣିଥରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସି ତିଲତା। ବର୍ତ୍ତମାନ ଶୋ ଚାଲିଛି ଡାଲି ଇନ୍ ଲାଇଫ ଚିଟ୍ ଚାଟ୍, ଆଉ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସହିତ। ସୋ ଆଜିର ଡାଲି ଇନ୍ ରେ ଆପଣମାନଙ୍କ ପାଇଁ ପ୍ରଶ୍ନ ରହିଛି, ଆକ୍ଚୁଆଲି ଟପିକ୍ ରହିଛି ଯେ ଆଜି ଆପଣମାନେ ନିଜର ସ୍ମୃତି ଆଉ ଅନୁଭୂତି ସେୟାର କରିପାରିବେ ଆମ ସହିତ, ଆମ ଶ୍ରୋତା ବନ୍ଧୁଙ୍କ ସହିତ। ଆଉ ସ୍ମୃତି ଆଉ ଅନୁଭୂତି କୋଉ ଦିନର? କଲେଜର ସେଇ ପ୍ରଥମ ଦିନର ସ୍ମୃତି ଆଉ ଅନୁଭୂତି ଆପଣମାନେ ଆଜି ଆମ ସହିତ ସେୟାର କରିପାରିବେ। ତେବେ ଚାଲନ୍ତୁ ଦେଖି ନବା ନେକ୍ସଟ କଲର ଆମ ସହିତ ଯୋଡି ହେଇ ତାଙ୍କର କଣ ସବୁ ସ୍ମୃତି ଆଉ ଅନୁଭୂତିକୁ ସେୟାର କରୁଛନ୍ତି ଆମ ସହିତ। ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ।

0: ହେଲା ପରେ ବି ଆପଣମାନେ ବୋଧ ହୁଏ ଆମ ସାଉଣ୍ଡ ଭଏସ୍ ଶୁଣିପାରୁନାହାନ୍ତି କ୍ଲିଅରଲି କି ଆମେ ଆପଣଙ୍କ ଭଏସ୍ କ୍ଲିଅରଲି ଶୁଣିପାରୁନୁ, ତେବେ ଠିକ୍ ଅଛି, ଆପଣମାନେ ଚେଷ୍ଟା କରୁଥାନ୍ତୁ ଆମ ସହିତ କନେକ୍ଟ ହେବା ପାଇଁ। ଦେଖିନବା ଏଥର ନେକ୍ସଟ କଲର କିଏ ଆମ ସହିତ ଯୋଡ଼ି ହେଇଛନ୍ତି ଆଉ କୋଉଠୁ ଯୋଡ଼ି ହେଇଛନ୍ତି। ହ୍ୟାଲୋ
1: ହ୍ୟାଲୋ ମ୍ୟାଡମ ନମସ୍କାର, ସୁଭଦ୍ରା ମ୍ୟାଡମ ନମସ୍କାର।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଥିଲେ, କୋଉଠୁ କଲ କରିଥିଲେ?
1: ମୁଁ ପୁରୀ ଜିଲ୍ଲା ନିମାପଡ଼ାରୁ ଗ୍ରାମ ଡିଆବାରୁ କହୁଛି।
0: ଆଜ୍ଞା, ନିଜର ପରିଚୟ ଟିକେ ଦେଇ ଦିଅନ୍ତୁ।
1: ପାର୍ବତୀ ମହାନ୍ତି।
0: ଆଜ୍ଞା, ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଭ ଚିଟ୍ ଚାଟ୍ କୁ।
1: ଧନ୍ୟବାଦ, ବହୁତ ଚେଷ୍ଟା କରିକରି ଫୋନ ଲାଗିଲା, ସକାଳେ ବି ଲଗେଇଲି ଲାଗିଲାନି, କାଲି ବି ଲଗେଇଥିଲି ଫୋନ ଲାଗିଲାନି।
0: ଆଜ୍ଞା,
1: ଆଉ ମୁଁ ବହୁତ ଧନ୍ୟବାଦ ଦେବି ଆପଣଙ୍କୁ, ଆପଣ ଷ୍ଟାଫ ମାନଙ୍କୁ, ଆଉ ରେଡ଼ିଓକୁ ବି ସମସ୍ତଙ୍କୁ ଧନ୍ୟବାଦ ଦେବି। କାଲି ରାତିରେ ବହୁତ ବଢିଆ ଗୀତ ଭଜନ ଲଗେଇଥିଲେ, ଆଉ ସବୁ ଗୀତ ଭଲ ଲାଗିଲା।
0: ଆଜ୍ଞା,
1: ବହୁତ ପ୍ରୋଗ୍ରାମ ରଖିଥିଲେ ବି ବହୁତ ଭଲ ଲାଗୁଛି।
0: ନିହାତି ନିହାତି ଧନ୍ୟବାଦ ଆପଣଙ୍କର ଏତେ ସବୁ ଆପ୍ରିସିଏସନ ପାଇଁ। ତେବେ ଆଜିର ଟପିକ ଯେମିତି ରହିଛି ଯେ କଲେଜର ସେଇ ପ୍ରଥମ ଦିନର ସ୍ମୃତି ଆଉ ଅନୁଭୂତି ସେୟାର କରିବା ପାଇଁ, ଆପଣଙ୍କର କଣ ସ୍ମୃତି ଆଉ ଅନୁଭୂତି ରହିଛି?
1: ମୁଁ ତ କଲେଜ ପର୍ଯ୍ୟନ୍ତ ପଢିନି, କିନ୍ତୁ ଯେତିକି ପଢିଛି ଆମ ଗାଁରେ ଯୋଉ ସ୍କୁଲ ଅଛି ଯେତିକି କ୍ଲାସ ସେ ପର୍ଯ୍ୟନ୍ତ ପଢିଛି, ଆଉ ଅଧିକ ଏଇ ପଇସା ଅଭାବରୁ ବାପା ମା ପଢେଇଲେନି ଆଉ।
0: ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ତେବେ ଆପଣ ଆମ ସହିତ କନେକ୍ଟ ହେଇଥିଲେ, ରହିଲି, ନମସ୍କାର।

0: ସାଥି ଆମ ସହିତ ଯୋଡ଼ି ହେଇଛନ୍ତି ନେକ୍ସଟ କଲର ଦେଖି ନବା କିଏ ଯୋଡ଼ି ହେଇଛନ୍ତି କୋଉଠୁ ଯୋଡ଼ି ହେଇଛନ୍ତି ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର ଶୁଭ ସନ୍ଧ୍ୟା କିଏ କହୁଥିଲେ କୋଉଠୁ କଲ୍ କରିଥିଲେ
1: ନମସ୍କାର ମ୍ୟାଡାମ ମୁଁ ତାପସ କହୁଛି ତାପସ ସାମଲ ଭୁବନେଶ୍ୱରରୁ
0: ଆଜ୍ଞା ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଭ ଚିଟଚାଟକୁ
1: ଆଜ୍ଞା ମ୍ୟାଡାମ
0: ଆଜିର ଟପିକ ଯେମିତି ରହିଛି ଯେ କଲେଜର ସେହି ପ୍ରଥମ ଦିନର ସ୍ମୃତି ଆପଣଙ୍କୁ ସେୟାର କରିବାର ଅଛି ଆମ ଶ୍ରୋତା ବନ୍ଧୁଙ୍କ ସହିତ ତ ଆପଣ କୋଉ ସ୍ମୃତି କୋଉ ଅନୁଭୂତିକୁ ସେୟାର କରିବାକୁ ଚାହିଁବେ
1: ମ୍ୟାଡାମ ପୁରା ସତ କହିବି ମିଛ କହିବି ଟୋଟାଲି ମ୍ୟାଡାମ ମୁଁ ଟେନ୍ଥ ଆମେ ଅଲ୍ ପ୍ୟାସ୍ ମାନେ କୋରୋନା ବ୍ୟାଚ୍ ଆମେ ଅଲ୍ ପ୍ୟାସ୍ ତ ମୁଁ ତଥାପି ପାସ୍ ହେଇଗଲି ପାସ୍ ହେଇକି ଯେତେବେଳେ କଲେଜରେ ଯାଇ ପହଞ୍ଚିଲି ମ୍ୟାଡାମ ଫାର୍ଷ୍ଟ ମୁଁ ଆଡମିସନ ଭଲ ଲୋକ କରିଦେଇଥିଲି ମୋର ତ ଇଚ୍ଛା ବି ନଥିଲା ବାବା ମା ବି କହୁଥିଲେ ତୁ କଲେଜ ଯାଆନି ଗାଡି ମୋଟର ରାସ୍ତା ଆକ୍ସିଡେଣ୍ଟ ଫାକ୍ସିଡେଣ୍ଟ ହେଇଯିବ କଲେଜ ଫଲେଜ ଯାଆନି ଘରେ ରହ କଣ କାମ ଫାମ କରେ ମୁଁ କିନ୍ତୁ କଲେଜ ଗଲି ମ୍ୟାଡାମ ଗଲି ଯେ ମ୍ୟାଡାମ ମୋର ସ୍କୁଲ ମ୍ୟାଡାମ ଆଉ ସାର ମାନଙ୍କୁ ବହୁତ କଥା ମନେ ପଡୁଥିଲା ସ୍କୁଲ ମ୍ୟାଡାମ ସାର ମାନଙ୍କ କଥା ବହୁତ ବହୁତ ମନେ ପଡୁଥିଲା ଆଉ କଲେଜ ଯେତେବେଳେ ପହଞ୍ଚିଲି

0: ସବୁ ପିଲା ଏଲିଏନ ଭଳିଆ ଦେଖାଯାଉଥିଲେ।
1: ଏମିତି କାହିଁକି
0: ମ୍ୟାଡାମ? ସେତେବେଳୁ ଦେଖନ୍ତୁ ପୁରା ଦଶ ବର୍ଷ ଯୋଉ ସ୍କୁଲରେ ପଢିକି ଯାଇଥିବେ, ଯୋଉ ମାଟିରେ ରହିକି ଯାଇଥିବେ, ସେଠି ଯେତେବେଳେ ନୂଆ କଲେଜ ଯିବେ, ସେଠି ନୂଆ ପଥର, ମାଟିରେ କାନ୍ଥ, ପୁଣି ସେଠି ନୂଆ ମ୍ୟାଡାମ, ନୂଆ ସାଙ୍ଗସାଥି, ସେମାନଙ୍କୁ ଦେଖିଲା ବେଳକୁ ଅଲଗା ଅଲଗା ଥାଏ। ତାପରେ ପୁଣି ମ୍ୟାଡାମ ମୁଁ
1: ମଣିଷ ଗୁଡା ଆପଣଙ୍କୁ ଏଲିଏନ ଭଳିଆ ଲାଗିଲେ?
0: ହଁ ମ୍ୟାଡାମ, ଏଲିଏନ ଭଳିଆ ମାନେ କଣ, ମୁଁ ତ କାହାକୁ ଚିହ୍ନିନି, ସେମାନେ ଖାଲି ସେମାନେ ବି ମତେ ଚିହ୍ନି ନାହାନ୍ତି, ତ ସମସ୍ତେ ଖାଲି ଅନାହାନି ହଉଥାନ୍ତି, ତ ଏମିତି କଥା ଆଉ।
1: ତେବେ ଆପଣ ଫାର୍ଷ୍ଟ ଡେ ରେ କ୍ଲାସ ସବୁ କରିଥିଲେ?
0: ହଁ ମ୍ୟାଡାମ, କ୍ଲାସ କରିବି କଣ, କ୍ଲାସ କଥା କହିଲେ ଏଇଟା ତ କହିବାକୁ ହିଁ ପଡିବ, ସତ କହିବି ମ୍ୟାଡାମ। ମୁଁ ଯୋଉ କଲେଜରେ ପଢିଲି ମୁଁ ଭାବିଥିଲି ସେ ସାଙ୍ଗସାଥି ତ ଆସିନଥିବେ, କିନ୍ତୁ ସେଇଠି ପଢିଲି ଯୋଉଠି ମୋର ସବୁତିକ ଖରାପ ସାଙ୍ଗ ସେଇଠି। ତ ମ୍ୟାଡାମ ଖରାପ ସାଙ୍ଗ ମାନେ କଣ, ମାନେ ସବୁ ଭଲ ସାଙ୍ଗ, ପଢାପଢି କରନ୍ତି, କିନ୍ତୁ ମ୍ୟାଡାମ ସବୁତିକ କ୍ଲାସ କରିଛି ବଟ ବୁଲିଛି ପ୍ରବଳ ଆଉ।
1: ତାହେଲେ ଆପଣ କଲେଜ ଲାଇଫକୁ ପୁରା ଫୁଲି ଏନ୍ଜୟ କରିଛନ୍ତି?
0: ହଁ ମ୍ୟାଡାମ, ଏନ୍ଜୟ କରିଛି ପୁରା ଫୁଲ ଏନ୍ଜୟ।
1: ବହୁତ ସୁନ୍ଦର, ଯାହା ଆପଣ ଆମ ସହିତ କନେକ୍ଟ କରିକି ନିଜର ସ୍ମୃତି ଓ ଅନୁଭୂତିକୁ ସେୟାର କରିଲେ, ନିହାତି ଆମକୁ ବହୁତ ହିଁ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ। ଏମିତି କନେକ୍ଟ ହଉଥାନ୍ତୁ ଆମ ସହିତ।
0: ଥ୍ୟାଙ୍କ ୟୁ ମ୍ୟାଡାମ, ଥ୍ୟାଙ୍କ ୟୁ,
1: ରହିଲି, ନମସ୍କାର।

0: କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ତା। ବର୍ତ୍ତମାନ ଶୋ ଚାଲିଛି ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍। ଆଉ ଡାଇଲ୍ ଇନ୍ ଲାଇଫ୍ରେ ଆଜି ଆପଣମାନଙ୍କ ପାଇଁ ଟପିକ୍ ରହିଛି ଯେ କଲେଜର ସେହି ପ୍ରଥମ ଦିନର ସ୍ମୃତି ଅନୁଭୂତିକୁ ଆପଣ ଆମ ସହିତ ସେୟାର କରିପାରିବେ। ଆଜି ଆମ ସହିତ କନେକ୍ଟ ହେଇ ଡାଇଲ୍ କରନ୍ତୁ, ନମ୍ବର ହେଉଛି 0671230315।
1: ଅଶୋକ ପଣ୍ଡା ମଧୁପାଟଣା କଟକ।
0: ନମସ୍କାର, ବହୁତ ବହୁତ ସ୍ୱାଗତ ଆଜିର ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍କୁ।
1: ଧନ୍ୟବାଦ।
0: ଆଜିର ଟପିକ୍ ଉପରେ କଣ ରହିବ ଆପଣଙ୍କର ମତ ମତାମତ?
1: ହାଇସ୍କୁଲରେ ହାଫ୍ ପ୍ୟାଣ୍ଟ ପିନ୍ଧିକି ଯାଉଥିଲୁ,
0: ଆଜ୍ଞା।
1: କଲେଜରେ ଆଳିନ୍ଧୁ ନେଲା ବେଳକୁ ନୂଆ ଫୁଲ୍ ପ୍ୟାଣ୍ଟ, ନୂଆ ସାର୍ଟ, ନୂଆ ଗଞ୍ଜି ସବୁ ନୂଆ ମିଳିଲା ଘର ତରଫରୁ,
0: ଆଜ୍ଞା।
1: ତାକୁ ପିନ୍ଧିକି ଗଲୁ, ପ୍ରଥମ ଦିନ ମୁଁ କ୍ଲାସକୁ ଗଲି, ପୁରା ବିନ୍ଦାସରେ କ୍ଲାସକୁ ଗଲି। କ୍ଲାସରେ ପ୍ରଥମ କ୍ଲାସରେ ପରିଚୟ ଆଦାନ ପ୍ରଦାନ ହେଲା, ସମସ୍ତେ ସମସ୍ତଙ୍କର ନାଁ କହିଲେ, ଆଉ କୋଉ ହାଇସ୍କୁଲରୁ ପାସ୍ କରିକି ଆସିଛନ୍ତି, କୋଉ ଡିଭିଜନ ରହିଛନ୍ତି ତା ମଧ୍ୟ କହିଲେ। ସବୁ ପରିଚୟ ଆଦାନ ପ୍ରଦାନ ହେଲା ପରେ ତାପରେ ଅଳ୍ପ ସମୟ ପାଠ ପଢା ହେଲା, ସବୁ ଯାକ କ୍ଲାସ ମୁଁ ଆଟେଣ୍ଡ କରିଛି,
0: ଆଜ୍ଞା।
1: ଆଉ କଲେଜରେ ପ୍ରବଳ ଖୁସି ଲାଗୁଥିଲା।
0: କାହିଁକି
1: ଖୁସି ଲାଗୁଥିଲା? ଏଇଥିପାଇଁ କି ନୂଆ ନୂଆ ପିଲାମାନଙ୍କୁ ଦେଖିକି ଖୁସି ଲାଗୁଥିଲା, ଆଉ କଲେଜରେ ପାଠ ପଢିବା ଆରମ୍ଭ ହେଲା ନା, ସେଥିପାଇଁ କି ଖୁସି ଲାଗୁଥିଲା।
0: ଆଚ୍ଛା, ଯୋଉମାନେ ଆମେ ସ୍କୁଲରେ ଯେମିତି ପୁରା 10ଟାରୁ 4ଟା ପର୍ଯ୍ୟନ୍ତ ପୁରା ବାନ୍ଧି ହେଇକି ରହୁଥିଲୁ, କଲେଜରେ ସେଇ ଜିନିଷର ଟିକେ ରେଷ୍ଟ୍ରିକ୍ସନ ନଥିଲା।

0: ପାଇଁ ଖୁସି ଟିକେ ବେଶୀ ଥିଲା କି?
1: ନାଇଁ ନାଇଁ, କ୍ଲାସ ପିରିୟଡ ରେଷ୍ଟ୍ରିକ୍ସନ ଥିଲା, ପିରିୟଡ ଯେତେଟା ପିରିୟଡ ଥିଲା ସବୁ ଗୁଡାକ କ୍ଲାସ ହଉଥିଲା। ଆଉ ହାଇସ୍କୁଲରେ ଯେମିତି ପିରିୟଡ ଥିଲା, ହାଇସ୍କୁଲରେ ତ ଖେଳ ଛୁଟି ଥିଲା, ଆଉ ଖେଳ ଛୁଟି ଥିଲା, କିନ୍ତୁ କଲେଜରେ ଖେଳ ଛୁଟି ନାହିଁ, ସେସବୁ ନାହିଁ, ଲଗାତାର ପିରିୟଡ ଯୋଉ ଗୁଡାକ ଥିଲା। ଆଜି ଇତିହାସ ହେଲା ତ, ଆଜି ଭୂଗୋଳ ହେଲା ତ, ଆଜି ପଲିଟିକାଲ ସାଇନ୍ସ ହେଲା ତ, ଆଜି ଇକୋନୋମିକ୍ସ ହେଲା ତ, ଏଗୁଡା ସବୁ ପଢା ହଉଥିଲା। ଯିଏ ଯୋଉ ସବଜେକ୍ଟ ନେଇଥିବ ସେଇ ଅନୁଯାୟୀ କ୍ଲାସ ହଉଥିଲା, କିନ୍ତୁ ଯିଏ ଯୋଉ ସବଜେକ୍ଟ ନେଇଥିବ ସେଥିରେ କ୍ଲାସ ହଉଥିଲା, ଯାହାର ଯୋଉ ସବଜେକ୍ଟ ନଥିବ ସେ ଫାଙ୍କାରେ ରହିଲା, ଆଉ ସମୟ ପାଇଲା। ଆଉ
0: ମୁଁ
1: ରଖିଦେଲି, ମୁଁ ପଲିଟିକାଲ ସାଇନ୍ସ, ହିଷ୍ଟ୍ରି, ଇକୋନୋମିକ୍ସ ଏଗୁଡାକ ରଖିଦେଲି, ଫୋର୍ଥ ଅପ୍ସନାଲ ଓଡ଼ିଆ ରଖିଦେଲି।
0: ଆଚ୍ଛା, ବହୁତ ସୁନ୍ଦର। ଯାହା ହଉ, ଆପଣ ସେଇ କଲେଜର ପ୍ରଥମ ଦିନରେ ଯାଇକି ସବୁଯାକ କ୍ଲାସ ମେଣ୍ଟେନ କରିକି ଆଟେଣ୍ଡ କରିଛନ୍ତି, ସେଇଟା ବହୁତ ସୁନ୍ଦର ଲାଗିଲା, ଶୁଣିକି ଭାରି ଖୁସି ଲାଗିଲା।
1: ଧନ୍ୟବାଦ,
0: ବହୁତ ବହୁତ ଧନ୍ୟବାଦ, ଆପଣ ଆମ ସହିତ କନେକ୍ଟ ହେଇଥିଲେ। ରହିଲି, ନମସ୍କାର।

0: ଦେଖିନବା ନେକ୍ସଟ କଲର କିଏ ଆମ ସହିତ ଯୋଡି ହେଇଛନ୍ତି, କୋଉଠି ଯୋଡି ହେଇଛନ୍ତି? ହ୍ୟାଲୋ
1: ହ୍ୟାଲୋ ଦିଦି ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠି କଲ କରିଥିଲେ?
1: ମୁଁ ସାଇ କହୁଛି, ବେଲପଡାରୁ।
0: ଆଚ୍ଛା ସାଇ, ଗୋଟେ କଥା ପଚାରିବି।
1: ଆଜ୍ଞା।
0: ଆପଣଙ୍କ ଆଡେ ବର୍ଷା ହଉଛି?
1: ହଁ ପ୍ରବଳ ବର୍ଷା ହଉଛି।
0: ଆଚ୍ଛା ମୋ ଭଏସ ତାହେଲେ ଆପଣଙ୍କୁ କ୍ଲିୟର ଶୁଭୁଛି?
1: ଆଜ୍ଞା ମତେ କ୍ଲିୟର ଶୁଭୁଛି।
0: ତାହେଲେ ଠିକ ଅଛି, ଆଜିର ଟପିକ ଉପରେ କଣ ରହିବ, ନିଜର ମତାମତ ଟିକେ ଜଲ୍ଦି ଜଲ୍ଦି କହିଦେଲେ।
1: ମୁଁ ଯୋଉଟା ଫାର୍ଷ୍ଟ କଲେଜ ଯାଇଥିଲି, ମୁଁ ତ ବହୁତ ମାନେ ଖୁସି ଥିଲି, ବହୁତ ଏକ୍ସାଇଟେଡ ଥିଲି, କାହିଁକି ନା ସ୍କୁଲ ରେ ଯେମିତି 10ଟାରୁ 4ଟା ଆଙ୍କେ ବସିବାକୁ ପଡିବ, ସେଠି ଆଉ ସେମିତି କିଛି ନାହିଁ। ସ୍କୁଲ ଯଦି ନଯିବ ବି ସମସ୍ତେ ଗାଳି କରିବେ, ତ ସେମିତି ସେଠି ତ ଏତେ ନାହିଁ, କେହି ଦେଖିବେନି ଯେ ତ କୋଉ କ୍ଲାସ କଲ ନକଲ, ତ ଯୋଉ କ୍ଲାସ କରିବାକୁ ଇଚ୍ଛା ହବ କରିବ, ଆଉ ଯୋଉ କ୍ଲାସ କରିବାକୁ ଇଚ୍ଛା ନ ହବ ସେଇଟା କରିବ, ବଙ୍କ ବି ବଢିଆ ମାରିପାରିବ। ଆଉ ବହୁତ ଖୁସି ଥିଲି, ଆଉ ସେ ଯୋଉ କଲେଜ ଯାଇଥିଲୁ ଯଦି କ୍ଲାସ ବି ନ କରିବୁ ଘରକୁ କମ୍ପ୍ଲେନ ଆସିଯିବ, ମଝିରେ ମଝିରେ କ୍ଲାସ ବି କରୁ, ଆଉ ବେଳେ ବେଳେ କରୁନା, ଯଦି ଇଚ୍ଛା ହବ ତାହେଲେ କରିବୁ, ଇଚ୍ଛା ନହେଲେ କରୁନା। ଆଉ ବହୁତ ଏମିତି ମସ୍ତି କରୁ, ଆଉ ସେଠି ବି ନୂଆ ନୂଆ ସାଙ୍ଗ ମାନଙ୍କ ସହିତ ଦେଖା ହେଇଥିଲା। ତାପରେ ଆମର ଯିଏ ସିନିୟର ଥିଲେ ସେମାନେ ଟିକେ ସମସ୍ତେ କୁହନ୍ତି ହଇରାଣ କରନ୍ତି, ଏବେ ଆମକୁ ହଇରାଣ କରିପାରିଲାନି। ଆମେ ସେଠି ମାନେ 6 ଜଣ ମୋ ସାଙ୍ଗ, ଆମେ ଯିଏ 10ମରେ ପଢୁଥିଲୁ ସେଠି ବି କଲେଜରେ, ଆମେ ଗୋଟିଏ କଲେଜରେ ଆମେ 7 ଜଣ ଯାଇଥିଲୁ ସାଙ୍ଗ, ତ ସେମାନେ ଆମକୁ ହଇରାଣ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ହଇରାଣ କରିପାରିଲେନି। ଆମେ ଯେଉଁ ଫାର୍ଷ୍ଟ ଯାଇଥିଲୁ, ତ କହିଲେ ତୁମ ଦେଲ ବ୍ୟାଗ ଚେକ୍ କରିବା କଣ ସବୁ ଆଣିଛ, ତାପରେ ଏଠୁ ମୁଁ ଜାଣିଥିଲି ସେଥିପାଇଁ ସରି ଯାଇଥିବା ପ୍ୟାନ୍ ମେସେ ଖଟେ ନେଇକି ଯାଇଥିଲି ପ୍ୟାନ୍, ତ ସିଏ ସେଗୁଡା ଭାବିଲେ ବୋଧେ ନୂଆ ପ୍ୟାନ୍ ତାକୁ ନେଇଗଲେ, ତାପରେ ଏଠୁ ଦେଖି ଯେତେବେଳେ ଚଲେଇଥିବେ ଚାଲୁନଥିବ।
0: ତାପରେ ଆଉ କିଛି କହିଲେନି ଆସିକି?
1: ଆଜ୍ଞା ସିଏ ତାପରେ ଆମକୁ ଧମକେଇ ବି ଥିଲା, ହେଲେ ଆମେ ଡରିବାର ନାହିଁ, କାହିଁକି ନା ସିଏ ଆମ ଘର ବାଟେ ଯାଆନ୍ତି, ଯଦି ସେମିତି କଣ କରିଥାନ୍ତେ ଆମ ଘର ଲୋକଙ୍କୁ କହିଥାନ୍ତୁ, ଯଦି ଘର ଲୋକ ମାନେ ତାଙ୍କୁ କିଛି ପାଟି କରିଥାନ୍ତେ, ଆମେ କିଛି କରିଥାନ୍ତୁ।
0: ଠିକ ଅଛି, ବହୁତ ସୁନ୍ଦର ଥିଲା ଫାର୍ଷ୍ଟ ଡେ ର ଏକ୍ସପିରିଏନ୍ସ, ବହୁତ ବହୁତ ଧନ୍ୟବାଦ ଆମ ସହିତ କନେକ୍ଟ ହେଇଥିବାରୁ, ରହିଲି ନମସ୍କାର।
1: ଧନ୍ୟବାଦ ଦିଦି, ରହିଲି ନମସ୍କାର।
0: ଆପଣ ବି ଡାଏଲ କରିପାରିବେ, ନମ୍ବର ହେଉଛି 06712303153, ଆଉ ଆମ ସହିତ କନେକ୍ଟ ହେଇକି କୁହନ୍ତୁ ନିଜର ସ୍ମୃତି ଆଉ ଅନୁଭୂତି ସେଇ କଲେଜର ପ୍ରଥମ ଦିନ ସମ୍ପର୍କରେ। ହ୍ୟାଲୋ
2: ଦିଦି ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଥିଲେ, କୋଉଠି କଲ କରିଥିଲେ?
2: ସନ୍ତୋଷ ବେହେରା, କନ୍ତୁଲ ଆଠଗଡ଼ରୁ।
0: ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଭ ଚିଟଚାଟ କୁ।
2: ଧନ୍ୟବାଦ ଆପଣଙ୍କୁ।
0: ଆଜ୍ଞା, ଆପଣଙ୍କ ଆଡେ ବର୍ଷା କେତେ ଜୋର ହଉଛି ନା ଛାଡି ଗଲାଣି?
2: ନାଇଁ ବର୍ଷା ଚାଲିଛି ନା, ଜୋରେ ନୁହେଁ, କିନ୍ତୁ ବାହାରକୁ ଗଲେ ଓଦା ହେଇଯିବ।
0: ଆଜ୍ଞା, ତାହେଲେ ବାହାରକୁ ଯାଆନ୍ତୁନି, ଏମିତି ଘର ଭିତରେ ଥାଇକି ଏଫ୍ଏମ୍ ରେନ୍ବୋ ସହିତ କନେକ୍ଟ ହେଇ

0: ହୋଇଥାନ୍ତୁ। ତେବେ ଆଜିର ଟପିକ ଯାହା ରହିଛି ସେ ବିଷୟରେ ଆପଣ ଶୁଣିଛନ୍ତି ନିହାତି? ଆଜ୍ଞା, ତାହେଲେ ଆପଣଙ୍କର ସେଇ ସ୍ମୃତି ଆଉ ଅନୁଭୂତି ଆମ ସହିତ ଟିକେ ସେୟାର କରନ୍ତୁ।
1: ଆମର ଦିଦି, ମୁଁ ତ ବଏଜ୍ ହାଇସ୍କୁଲ ପଢୁଥିଲି, ଟେନ୍ଥ ପାସ୍ କଲା 1981 ମସିହାରେ। ଆଉ ଆମର ଆଡମିସନ ହେଲା ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ। ପ୍ରଥମ ଦିନ ଯୋଉ ଗଲୁ, ଗୋଟେ ସେଟ୍ ସାର୍ଟ ପିନ୍ଧିଥିଲି ମୋର ମନେ ଅଛି, ଆଉ ଗୋଟେ ଛୋଟିଆ ଡାଇରୀଟି ନେଇଥିଲି। ସାଙ୍ଗମାନେ ଆମର ପ୍ରାୟ ସବୁ ତ ଫାର୍ଷ୍ଟରେ ଆମେ ଆଡମିସନ କରିଥିଲୁ। ଆଉ କ୍ଲାସ ଆରମ୍ଭ ହେଲା, ଯୋଉ ତାର LT1 LT2 ସବୁ ଥାଏ ନମ୍ବର, ଆମେ ପଚାରିକି ଗଲୁ, ବସିଲୁ। ଖୁସି ଲାଗୁଥାଏ କାହିଁକି ନା ଆମ ବଏଜ୍ ହାଇସ୍କୁଲ ପଢୁଥିଲେ, ସେଟା ପୁଅ ଝିଅ ଏକାଠି ପଢନ୍ତି, ଟିକେ ଭଲ ଲାଗିଲା। ତାପରେ ଲେକ୍ଚର ଆସିଲେ ସବୁ ପରିଚୟ ହେଲା, କୋଉ ସ୍କୁଲରୁ କେତେ ସ୍କୁଲ ପାସ୍ କରିଛ, କେତେ ନମ୍ବର ଅଛି, ସେସବୁ ହେଲା। ତାପରେ ଅଳ୍ପ କଣ ପଢେଇଦେଇ କଲେ, ଆଜି ଏତିକି କହିକି ଗଲେ, ସେଟା ଖୁସି ଲାଗିଲା ଟିକେ ଆଉ। କିନ୍ତୁ ଏଇ ଯୋଉ ସିନିୟର ପିଲାମାନେ ଆମକୁ ଟିକେ ହଇରାଣ କଲେ, କହିଲେ କହିଲେ ସେଇ ଯୋଉ ପିଲାକୁ ଅଛି ତାକୁ ନେଇକି କାଗଜଟା ଦେଇକି ଆସ, ଆମେ ଯୋଉ ନଗଲାଠୁ ଆମକୁ ବିରକ୍ତ ହେଲେ, କହିଲେ ଛିଡ଼ା ହେଇଟା ହାତ ଟେକିକି ଉପରକୁ। ସେତେବେଳେ ଏତେ ଇଏ ରେଷ୍ଟ୍ରିକ୍ସନ ନଥିଲା, ଟିକେ ସେତେବେଳେ ଆମ କାନ୍ଦ ମାରିଲା ମତେ।
0: ନିହାତି ନିହାତି, ଯେତେବେଳେ ସ୍କୁଲ ମାହୋଲରୁ ଯାଇକି କଲେଜ ମାହୋଲକୁ ଯିବାଟା ନିହାତି ଟିକେ ମାହୋଲ ଅଲଗା ଥାଏ, ଚେଞ୍ଜ ହେଇଯାଇଥାଏ ପରିବେଶ, ତ ସେଥିପାଇଁ ସେମିତି ଲାଗେ। ତେବେ ମତେ କୁହନ୍ତୁ, ଯେତେବେଳେ ଆପଣ ସାଇନ୍ସ କଲେଜରେ ପଢିଥିଲେ, ଆପଣ କଣ କଣ ସବଜେକ୍ଟ ନେଇଥିଲେ?
1: ନାଇଁ, ଆମର ସାଇନ୍ସ ନା, କିନ୍ତୁ ଆର୍ଟ ନେଇଥିଲେ ଆଉ।
0: ଏମିତି କେମିତି?
1: ନାଇଁ, ଆମ କଲେଜ ନା ଦିଦି, ପ୍ରଥମେ ଯେତେବେଳେ ଆମ ବଡ ଭାଇ ହେରିକା ପଢୁଥିଲେ, ସେଟା ସାଇନ୍ସରୁ ଆରମ୍ଭ ହେଇଥିଲା, ତେଣୁ ତା ନା ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ।
0: ଆଜ୍ଞା,
1: କିନ୍ତୁ ଆର୍ଟ ଅଛି, କମର୍ସ ଅଛି ଆଉ।
0: ଓହୋ, ଆଚ୍ଛା, ଠିକ ଅଛି, ବହୁତ ହି ସୁନ୍ଦର ଲାଗିଲା ଆପଣଙ୍କ ସହିତ କଥା ହେଇ। ରହିଲି, ନମସ୍କାର।
1: ହଁ ଦିଦି ନମସ୍କାର, ଜୟ ଜଗନ୍ନାଥ।

0: हॅलो,
1: तुम्ही जेबी असो, तुम्ही जेबी असो, रणबॉय चिटकट सकाळ सुनेली किरण रे सूर्यमुखी हसी हसी काकुडा मेला पाहिवा कुतुम परस मवन उपवने तुम्ही जेबे असो बसंतर आद्य काकळी रे हजिबा भल लागे आंब बौळ मिठा मिठा वासना कोइली कुसरे तुम्ही जेबे असो आम स्वप्नर सहर रे ए मनमर लोटि पडे आनमना होई तुम प्रशस्त वक्षरे तुम्ही जेबे असो वासना हित गोधळी संध्या रे शिव प्रदीप मु जाऊथाय बा सिंह हृदय चौरा मूळरे नमस्कार अँड गुड इव्हनिंग गोपपुर निश्चिंत कोइली कटक रु चंद्रकांत पुष्टी
0: चंद्रकांत भाई ना आपनको बहुत बहुत स्वागत आजर डायल इन लाइव चिटचैट को
1: आज बहुत बहुत धन्यवाद
0: आजर टॉपिक ऊपर आपनको कोन मतामत
1: आज टॉपिक ऊपर म कहबे निश्चिंत वो एतरे कॉलेज रे फास्ट वर्ड चली दे जारे मते समस्या रे एडमिशन करतल प्लस टू तो सेई समय रे मते भी जाइतले फास्ट जाइतले कॉलेज को बहुत बहुत बढ़िया लागतला काना कॉलेज रो परिवेश टिके अलगा प्रकार आ माने जेंदी स्कूल को जानी 10टा बजे जिवे ସେମିତି ନାହିଁ ଯେତେବେଳେ ମନ ହେଲା ସେତେବେଳେ ଯିବ କ୍ଲାସ କରିବ ଏଗାରଟା ହଉ କି ବାରଟା ହଉ ଯେତେବେଳେ ଯାଇକି ସେତେବେଳେ ଯାଇପାରିବ କିନ୍ତୁ ସେଟା ଭଲ ଆଉ ଯେତେବେଳେ ମନ ହବ କ୍ଲାସ ସାରିଲା ପରେ ମନେକର ଦିଟା କ୍ଲାସ କରିବାକୁ ଇଚ୍ଛା ହେଲା କରିଦେବି ପଳେଇ ଆସ ଆଉ କ୍ଲାସ ନ କଲେ ବି ସାର ବି କେହି କିଛି କହିବାର ମାନେ ଥାନ୍ତି କିନ୍ତୁ
0: ଆପଣଙ୍କର କଲେଜର ପ୍ରଥମ ଦିନର ସ୍ମୃତି ଟିକେ ସେୟାର କରନ୍ତୁ ତ କେମିତି ଥିଲା କଲେଜର ସେଇ ପ୍ରଥମ ଦିନର ସ୍ମୃତି
1: ପ୍ରଥମ ଦିନ ସ୍ମୃତି ମୁଁ ଯେତେବେଳେ ଯାଇଥିଲି କଲେଜକୁ ଫାଷ୍ଟ ଫାଷ୍ଟ ମନ ବି ବହୁତ ଖୁସି ଥିଲା କାହିଁକିନା ଆମେ ଦଶମ ଯାଏଁ ହାଫ୍ ପ୍ୟାଣ୍ଟ ପିନ୍ଧିଥିଲୁ ଆଉ କଲେଜ ଗଲାବେଳେ ଫୁଲ୍ ପ୍ୟାଣ୍ଟ ଜିନ୍ ପ୍ୟାଣ୍ଟ ସାର୍ଟ ପିନ୍ଧିକି ମୁଁ ଯାଇଥିଲି ସେତେବେଳେ ଆମର ଡ୍ରେସ୍ କୋଡ୍ ନଥିଲା ତ ଯିଏ ଯେମିତି ଡ୍ରେସ୍ ପିନ୍ଧିକି ଆସିଲେ ଚଳିବ ଆମେ ବି ଭଲ ମୁଁ ବି ଡ୍ରେସ୍ ପିନ୍ଧିକି ଜିନ୍ ପ୍ୟାଣ୍ଟ ଘରିକା ପିନ୍ଧିକି ସାର୍ଟ ଯାଇଥିଲି ଆଉ ବହୁତ ବଢିଆ ଲାଗିଥିଲା ସେଥିପାଇଁ ସାଙ୍ଗମାନେ ସବୁ ନୂଆ ସାଙ୍ଗମାନେ ଭେଟ ହୋଇଥିଲେ ତାଙ୍କ ସହ କଥା ହେଇଥିଲେ ଦେଖା ହେଇଥିଲେ କଲେଜରେ ଆମେ ବୁଲିଥିଲୁ ସବୁ ରୁମ୍ ସବୁ ଆଗେ ଫାଷ୍ଟ ମୁଁ ବୁଲିଥିଲି ଏକାଟିଆ ଆଉ ସାଙ୍ଗମାନଙ୍କ ସାଙ୍ଗରେ ଆଉ ମୋର ବି ବହୁତ ସାଙ୍ଗ ହେଇଥିଲେ ପ୍ରଥମ ଦିନରେ ଆଉ ବହୁତ ମତେ ବି କେହି ଖରାପ ମାନେ ଯିଏ କୁହନ୍ତି ଚାଟିଂ କରନ୍ତି ସେମିତି କିଛି ମୋର କିଛି ମୋ ସହିତ କିଛି କେହି ରାଗିଂ କରିନଥିଲେ
0: ଠିକ ଅଛି ବହୁତ ବହୁତ ଧନ୍ୟବାଦ ଆପଣ ଆମ ସହିତ କନେକ୍ଟ ହେଇଥିଲେ ରହିଲି ନମସ୍କାର
1: ନମସ୍କାର।

0: ଯଦି ଦେଖି ନବା ନେକ୍ସଟ କଲର କିଏ ଆମ ସହିତ ଯୋଡି ହେଇଛନ୍ତି, କୋଉଠୁ ଯୋଡି ହେଇଛନ୍ତି। ହ୍ୟାଲୋ,
1: ଜୟ ଜଗନ୍ନାଥ ନମସ୍କାର।
0: ଜୟ ଜଗନ୍ନାଥ ନମସ୍କାର, କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?

0: ମୁଁ କହୁଥିଲି ଆପଣଙ୍କର ଭୂତପୂର୍ବ କଲର ରେଡିଓ କିଙ୍ଗ ଆଉ ଇଣ୍ଟରନ୍ୟାସନାଲ କଲର
1: ଠିକ ଅଛି ରାଜେଶ ଭାଇ, ବହୁତ ବହୁତ ସ୍ୱାଗତ। ଯେହେତୁ ସମୟ ବହୁତ ହିଁ କମ ଅଛି,
0: ବହୁତ କମ ଯେ ମୋର ତିନି ଥର ରିଙ୍ଗ ହେଲା, ଥରେ ଆପଣ ଲାଇନ ଆଣିଲେ କଟିଗଲା। ମୋର ତ ଦୁର୍ଭାଗ୍ୟ, ଦି ଦିନ ହେଲାଣି ମୋର ଫୋନ ଏମିତି ହଉଛି। ଆଉ
1: ନିହାତି ନିହାତି ବର୍ଷା ପାଗ ପାଇଁ ନିହାତି ନେଟୱାର୍କ ଇସ୍ୟୁ ରହୁଛି, ସେଥିପାଇଁ ଆପଣ ଆମ ସହିତ କନେକ୍ଟ ହେଇପାରୁନାହାନ୍ତି। ବହୁତ ସାଥିମାନେ ଆମ ସହିତ କନେକ୍ଟ ହେଇପାରୁନାହାନ୍ତି, ତେବେ ଜଲ୍ଦି ଜଲ୍ଦି କହିଦିଅନ୍ତୁ ଆଜିର ଟପିକ ଉପରେ ଆପଣଙ୍କର କ'ଣ।
0: ଟପିକଟା ଆଣିଛନ୍ତି, ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲସେ ଧନ୍ୟବାଦ ଦେବି।
1: ଆଜ୍ଞା,
0: ଆକ୍ଚୁଆଲି କଥା ହଉଛି ମୋର, ମୁଁ ତ ହଉଛି ଏମ୍ଏ ବିଏଫ୍।
1: ଆଜ୍ଞା,
0: ବାଟ୍ରିକ ଆପିୟର ବାଇଚାନ୍ସ ଫେଲ୍, ତେଣୁ କଲେଜ ମାଟି ତ ମାଡି ନଥିଲି, ଯାଉଛନ୍ତି କଷ୍ଟ ମଷ୍ଟ ଗାନ୍ଧୀ ଡିଭିଜନ ପାସ୍ କରି ଘୁଷୁରୀ ଘୁଷୁରୀ ଆଗକୁ ଆଗକୁ ପଳେଇଲି। ଆଉ
1: ଆଜ୍ଞା,
0: ମୁଁ ଏସ୍ବିଏମ୍ ଅଟୋନମସ୍ କଲେଜରେ ପଢୁଥିଲି, ଆଉ ଇଂଲିଶ ଅନର୍ସ ମୋର ଥିଲା, ଆଉ ତାପରେ ଆପଣଙ୍କର ଏମ୍ଏସ୍ ଲ କଲେଜରେ ବି ଲ କରୁଥିଲି, ତେଣୁ ବହୁତ କଲେଜ ମୁଁ ପଢିଛି, ବହୁତ ପିଲାଙ୍କ ସହିତ ମିଶିଛି। ଆଉ ବର୍ତ୍ତମାନ ବେଶୀ ଗୋଟେ ଦୁର୍ଭାଗ୍ୟର କାରଣ ହଉଛି ରାଗିଙ୍ଗ ଯୋଉ ହଉଛି, ଆମେ ଯେତେବେଳେ ଫାଷ୍ଟ ଫାଷ୍ଟ ଗଲୁ କହିଲେ ଇରେ ଆସିଗଲା ରେ ନୟା ଲଣ୍ଡା, ଲଣ୍ଡା ଆସିଗଲା, ତେଣୁ ବର୍ତ୍ତମାନ ଏଇଟା ଗୋଟେ ଦୁଃଖର କାରଣ ପିଲାମାନଙ୍କୁ ରାଗିଙ୍ଗ କରିବା, ଯୋଉ ମାନେ ଉପର ଲେବୁଲର ପିଲା ଅଛନ୍ତି।
1: ଫାଷ୍ଟ ଦିନ କଲେଜ ଯାଇଥିଲେ ଆପଣ ଏମିତି ରାଗିଙ୍ଗର ଶିକାର ହେଇନଥିବେ ବୋଲି ମୋର ଆଶା ଆଉ ବିଶ୍ୱାସ।
0: ନା ନା, ମୁଁ ତ ହେଇନି, ମୁଁ ଦେଖିଛି। ଆଉ ଦ୍ୱିତୀୟ କଥା ହଉଛି ଟିକେ ଖୁସି ଲାଗେ, ଯାହା ହଉ ଆମେ ମାନେ ନାଲି କୋଠା ଦେଖିଲୁ, ଆଉ ଏପଟେ କଳା କୋଠା ଥିଲା, ପାସ୍ କରିକି ନାଲି କୋଠା ଦେଖିଲୁ, ଫୁଲ ପ୍ୟାଣ୍ଟ ଫୁଲ ସାର୍ଟ ପିନ୍ଧିଲୁ।
1: ଠିକ ଅଛି ଠିକ ଅଛି ରାଜେଶ ଭାଇ, ନା ସମୟ ସରି ସରି ଆସିଲାଣି, ସେଥିପାଇଁ ଜୟ ଜଗନ୍ନାଥ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍, ଏଇଠି ଶେଷ କରୁଛୁ ଆଜିର ଡାଏଲ୍ ଇନ୍ ଶୋକୁ।
2: ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 6:00 ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି। ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟର ପୁନରାବୃତ୍ତି ନ ହେବା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନେଇ ଆସନ୍ତା ଅକ୍ଟୋବର 26 ତାରିଖରୁ ଆରମ୍ଭ ହେବ ଘରକୁ ଘର ସର୍ଭେ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ଗଠନ ହେବ ପରିଚାଳନା କମିଟି। ସିକିମ୍ରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ି, 9 ଜଣଙ୍କର ପ୍ରାଣହାନୀ। ଘଟଣାରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଶ୍ରୀଜୀଉଙ୍କର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ନେଇ ଆଜି ଦକ୍ଷିଣ ମୋଡ଼ ହେଲା 3 ରଥ ଏବଂ ଓଡ଼ିଶା ସମେତ କେତେକ ରାଜ୍ୟରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ବଜ୍ରପାତ ଓ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା, ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 7ଟାରେ। ନମସ୍କାର।

ଜିଏସ୍ଟି କାଉନ୍ସିଲ୍ କମର୍ସିଆଲ୍ ବିଜନେସ୍ରେ ଟ୍ୟାକ୍ସକୁ ଆହୁରି ସରଳ କରିଦେଲା। ଏପର୍ଯ୍ୟନ୍ତ ହୋଟେଲ୍ ରୁମ୍ ଉପରେ ଜିଏସ୍ଟିର 4ଟି ଦର ଲାଗୁଛି। 1000 ଟଙ୍କାରୁ କମ୍ ଦରଯୁକ୍ତ ହୋଟେଲ୍ ରୁମ୍ ଉପରେ 0% ଜିଏସ୍ଟି ଅଛି, ଯେତେବେଳେ କି 1000 ଟଙ୍କାରୁ 2499 ଟଙ୍କା ମଧ୍ୟରେ ଥିବା ହୋଟେଲ୍ ରୁମ୍ ଉପରେ 12% ଜିଏସ୍ଟି ଲାଗୁଥିଲା ଏବଂ 2500ରୁ 7499 ଟଙ୍କାର ହୋଟେଲ୍ ରୁମ୍ ଉପରେ 18% ଟ୍ୟାକ୍ସ ଲାଗୁଛି। ଆଉ ଏହାଠାରୁ ଅଧିକ ଦାମର ହୋଟେଲ୍ ରୁମ୍ ଉପରେ 28% ଜିଏସ୍ଟି ଲାଗୁଥିଲା, କିନ୍ତୁ ଏବେଠାରୁ ହୋଟେଲ୍ ରୁମ୍ ଉପରେ କେବଳ 2ଟି ଦର ଲାଗୁ ହେବ। 7500ରୁ କମ୍ ଦାମର ରୁମ୍ ହେଲେ 5%, ଆଉ ଅଧିକ ଦାମ ଥିଲେ 12% ଜିଏସ୍ଟି ଦେବାକୁ ପଡ଼ିବ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଆସନ୍ତୁ ଶୁଣିବା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀ ରାମଚରିତ ମାନସର 85ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ସନ୍ଧ୍ୟା ଆସର ଶୁଣିପାରିବେ ସନ୍ଧ୍ୟା 7:25। ରାତି 8:02 ରହିଛି କାର୍ଯ୍ୟକ୍ରମ ଗୀତରେ ମିତରେ। ଅବୁଲ୍ୟ ସ୍ମୃତି ଶୁଣିପାରିବେ ରାତି 9:30 ଏବଂ ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ରାତି 10:02। ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ବର୍ତ୍ତମାନ ଆସନ୍ତୁ ଶୁଣିବା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 103ତମ ଭାଗ ଶୁଣିପାରିବେ ସକାଳ 6:40 ସକାଳ 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ ଏଥିରେ ବିଷୟ ରହିଛି ବାହାଡ଼ ଦାନ୍ତର ଉପଚାର ଏ ବିଷୟରେ ଆଲୋଚନା କରିବେ ଡାକ୍ତର ଅଭିଳାଷ ମହାପାତ୍ର ସକାଳ 7:25 ଶୁଣିବେ କାର୍ଯ୍ୟକ୍ରମ ଶୁଭ ସକାଳ ମୋ ପସନ୍ଦ ଶୁଣିପାରିବେ ସକାଳ 8:30 ସକାଳ 9

ନିକଟରେ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ଆପଣ ସେୟାର କରିପାରିବେ। ଦିନ 10ଟାରେ ଶୁଣିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଦିନ 11ଟାରେ ରହିଛି କଳାକାର। ଦିନ 11:30 ଶୁଣିବେ କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଦିନ 12ଟାରେ ରହିଛି କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ ଶୁଣିପାରିବେ ଦିନ 1:10 ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତ ଆପଣ ସେୟାର କରିପାରିବେ।

0: ପଥଚିତ୍ର ଗୀତ ଶୁଣିପାରିବେ ଦିନ 2:45। ଅପରାହ୍ନ 3:00 ଶୁଣିପାରିବେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଅପରାହ୍ନ 3:30 ଶୁଣିପାରିବେ କାର୍ଯ୍ୟକ୍ରମ ମୋ ଦେଶ ସୋରିଲା ଆଫ୍ଟରନୁନ୍ ଶୁଣିବେ ଅପରାହ୍ନ 4:00। ସନ୍ଧ୍ୟା 5:02 ଶୁଣିପାରିବେ କାର୍ଯ୍ୟକ୍ରମ ଡାଇଲ ଇନ୍ ଲାଇଭ୍ ଚିଟ୍ଚାଟ୍, ଏବଂ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ଆପଣ ସେୟାର କରିପାରିବେ। ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 86ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:25 ରହିଛି କାର୍ଯ୍ୟକ୍ରମ ସନ୍ଧ୍ୟା ଆସର। ଗୀତରେ ମିତରେ ଶୁଣିବେ ରାତି 8:02। ରାତି 9:15 ଶୁଣିବେ ଅଭୁଲା ସ୍କୃତି, ଏବଂ ରାତି 10:00 ରେନ୍ବୋ ଏସ୍ଏମ୍ଏସ୍ ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 85ତମ ଭାଗ।
1: ଏପିସୋଡ 85।

0: ବର୍ତ୍ତମାନ ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ ଏବଂ ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ, ତିନି ରଥର ଦକ୍ଷିଣ ମୋଡ଼। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେଭଳି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ, ଯୁବପିଢ଼ିଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।
2: ପ୍ରଧାନମନ୍ତ୍ରୀ ଜୀ ନେ ଅପିଲ ବି କିଆ ହେ କି ଉନକା ଜୋ ସଜା ହେ ଉସକୋ ଶକ୍ତି ସେ ଶକ୍ତି ସଜା କେସେ ଦିଆ ଯାଏ ଉସମେ ସାରା ଟପ କ୍ଲାସ କେ ଓକିଲ ଲୋକ ବି ସାଥ ଦେ ତାକି ଜୋ ପେପର ଲିକ୍ ଜେସେ ପାପ କାମ କିଆ ହେ ଉନ ଲୋକୋ କୋ ଘୋର ସଖ୍ତ ସଜା ମିଲେ ଔର ଆଗେ ପେପର ଲିକ୍ ନହିଁ ହୋନେ କେ ଲିଏ ଶକ୍ତି ସେ ଜୋ କଦମ ଉଠାୟା ଗୟା ହେ ଉସକେ ବାରେ ମେ ବି ପ୍ରଧାନମନ୍ତ୍ରୀ ଜୀ ନେ ଜାନକାରୀ ଦିଆ।
1: ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଏସ୍ଆଇଆର୍ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଳନ ଗଣମାଧ୍ୟମକୁ ଏସ୍ଆଇଆର୍ର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି, ମ୍ୟାପିଂ ହୋଇନଥିବା 12 ଲକ୍ଷ ଓ ତ୍ରୁଟି ପାଇଁ 46 ଲକ୍ଷ ଲୋକଙ୍କୁ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ନୋଟିସ୍ ଜାରି କରାଯାଇଛି। ଆବଶ୍ୟକୀୟ କାଗଜପତ୍ର ପ୍ରଦାନ ପରେ ଉପସ୍ଥିତ ହେବା ବାଧ୍ୟତାମୂଳକ ନୁହେଁ। ଭୋଟର ପଞ୍ଜିକରଣ ଅଧିକାରୀ ଆବଶ୍ୟକସ୍ଥଳେ ଆଭାସୀ ଜରିଆରେ ବିବରଣୀ ସଂଗ୍ରହ କରିବେ। ଆସନ୍ତା ସେପ୍ଟେମ୍ବର ମାସ 2 ତାରିଖରେ ଏସ୍ଆଇଆର୍ ପ୍ରକ୍ରିୟା ଶେଷ କରାଯାଇ 6 ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଗତ 5 ତାରିଖରୁ ଆଜି ସୁଦ୍ଧା 26,745 ଫର୍ମ 6 ହସ୍ତଗତ ହୋଇଥିବା ଶ୍ରୀ ଗୋପାଳନ କହିଛନ୍ତି।
3: ନା ଆସିଲେ କିଛି ଅସୁବିଧା ନାହିଁ, ଆମକୁ ଇଆର୍ଓ ମାନଙ୍କୁ ଏଇଆର୍ଓ ମାନଙ୍କୁ ଇନ୍ଷ୍ଟ୍ରକ୍ସନ୍ ଅଛି, କାଗଜ ଯୋଉ ପଠାଇଛନ୍ତି ସେ କାଗଜ ଉପରେ ଆମେ ଡିସିସନ୍ ନେବୁ। ଯଦି ବହୁତ ଜରୁରୀ କେସ୍ରେ ଯଦି କିଛି ସନ୍ଦେହ ବୁଝିବାର ଅଛି ତାଙ୍କୁ ଫୋନ୍ କରି ବା ଭିଡ଼ିଓ କଲ୍ କରି ତାଙ୍କୁ ଇଆର୍ଓ ଏଇଆର୍ଓ ତାଙ୍କଠାରୁ ଯାହା ବିବରଣୀ ଗ୍ରହଣ କରିବାର ଅଛି ଗ୍ରହଣ କରିବେ। ହିୟରିଂ ପାଇଁ ଲୋକ ନିଜେ ପର୍ସନାଲି ଆସିବା ଜରୁରୀ ନୁହେଁ।
1: ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ପୌର ନିଗମର ଆୟୁକ୍ତ, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନେ ଆଭାସୀ ମାଧ୍ୟମରେ ସାମିଲ ହୋଇ ନିର୍ବାଚନ ପରିଚାଳନା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଘରକୁ ଘର ସର୍ଭେ ମାଧ୍ୟମରେ ପ୍ରକୃତ ସ୍ଥିତି ଅନୁଯାୟୀ

ବୁଥସ୍ତରୀୟ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଏଥିସହିତ ପ୍ରତ୍ୟେକ ଘରକୁ କ୍ରମିକ ନମ୍ଘର, ଗୋଟିଏ ପରିବାରର ସମସ୍ତ ଯୋଗ୍ୟ ଭୋଟରଙ୍କୁ କ୍ରମାନୁସାରେ ତାଲିକାଭୁକ୍ତ, ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଏବଂ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ଆଇନଗତ ପ୍ରକ୍ରିୟାରେ ସାମିଲ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ଏ ସମସ୍ତ ପ୍ରକ୍ରିୟା ଆସନ୍ତା 31 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ସର୍ଭେ ପ୍ରକ୍ରିୟା, ବୁଥ୍ ଓ ୱାର୍ଡ ସୀମା ନିର୍ଦ୍ଧାରଣ, ଦାବି ଓ ଆପତ୍ତି, ଫର୍ମ ସଂଗ୍ରହ, ସର୍ଭେ ତଥ୍ୟର ଡିଜିଟାଇଜେସନ୍ ଏବଂ ସମୟସୀମା ଅନୁଯାୟୀ କାର୍ଯ୍ୟକ୍ରମ ସମ୍ପାଦନ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଆସନ୍ତା 10 ଫେବୃୟାରୀରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ପୂର୍ବାଞ୍ଚଳ ଆଞ୍ଚଳିକ ପୁଲିସ୍ ସମନ୍ୱୟ କମିଟିର ଉଚ୍ଚସ୍ତରୀୟ ବୈଠକ ଭୁବନେଶ୍ୱରଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସମେତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ଆରକ୍ଷୀ ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ପୁଲିସ୍ ସଂଗଠନ ଓ ବିଭିନ୍ନ ରାଜ୍ୟର ପୁଲିସ୍ ଅଧିକାରୀମାନେ ଏଥିରେ ଉପସ୍ଥିତ ରହି ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଆଲୋଚନା କରିଥିଲେ। ଶ୍ରୀ ଖୁରାନିଆ କହିଛନ୍ତି, ବର୍ତ୍ତମାନ ସମୟରେ ସଂଗଠିତ ଅପରାଧ, ସାଇବର ଅପରାଧ, ମାଦକଦ୍ରବ୍ୟ ଚୋରା ଚାଲାଣ ଏବଂ ବାମପନ୍ଥୀ ଉଗ୍ରବାଦ ଭଳି ସୁରକ୍ଷାଜନିତ ଆହ୍ୱାନ କୌଣସି ଗୋଟିଏ ରାଜ୍ୟରେ ସୀମିତ ହୋଇ ରହିନାହିଁ। ଏହି ଆହ୍ୱାନର ମୁକାବିଲା ପାଇଁ ରାଜ୍ୟମାନଙ୍କ ମଧ୍ୟରେ ନିରନ୍ତର ଗୁଇନ୍ଦା ସୂଚନାର ଆଦାନ ପ୍ରଦାନ, ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ପାରସ୍କରିକ ବିଶ୍ୱାସ ଓ ମିଳିତ କାର୍ଯ୍ୟଶୈଳୀର ଆବଶ୍ୟକତା ରହିଛି। ପୁରୀରେ ଆଜି ରଥଗୁଡ଼ିକର ଦକ୍ଷିଣ ମୋଡ଼ କରାଯାଉଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା' ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି ତିନି ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା' ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ କରାଯାଉଥିବାବେଳେ ପ୍ରବଳ ବର୍ଷା ପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ। ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁମାନଙ୍କୁ ଜନ୍ମବିଧିରେ ଦର୍ଶନ ଦେଉଛନ୍ତି। ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 3 ତାରିଖରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରସ୍ତୁତ କାର୍ଯ୍ୟଖସଡ଼ା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରି ରିପୋର୍ଟ ଦାଖଲ ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗସ୍ତ କରି ଚିକିତ୍ସାଳୟର ସମ୍ପ୍ରସାରଣ ଓ ପୁନର୍ବିକାଶ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅବସରରେ ଶ୍ରୀ ମହାଲିଙ୍ଗ ଏକ ବୈଠକରେ ଯୋଗଦେଇ ହସ୍ପିଟାଲ ଭିଭିଭୂମିର ସୁଦୃଢ଼ୀକରଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ନୂତନ ବିଲ୍ଡିଂରେ କାର୍ଯ୍ୟର ଅଗ୍ରଗତି, ପିଜି ଛାତ୍ରାବାସରେ ରହିଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଗୁଣାତ୍ମକ ମାନ ବଜାୟ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ ହସ୍କିଟାଲ ପରିସରରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ କରିବା ପାଇଁ ଶ୍ରୀ ମହାଲିଙ୍ଗ ଗୁରୁତ୍ୱାରୋପ କରିଥିଲେ। ଏଥିରେ କଟକ ସଦର ବିଧାୟକ ପ୍ରକାଶ ସେଠୀ, ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କର ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ 2027 ପ୍ରସ୍ତୁତି ନିମନ୍ତେ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆଗାମୀ ତିନିଦିନ ମଧ୍ୟରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ରାଜସ୍ୱ କର୍ମଚାରୀଙ୍କ ଜରିଆରେ ପ୍ରସ୍ତାବିତ ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ରଥଟି ଆଜିଠାରୁ 24 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଫସଲ ବୀମାର ଆବଶ୍ୟକତା, ଉପକାରିତା ଏବଂ ନାମ ପଞ୍ଜିକରଣ ସମ୍ପର୍କରେ ସଚେତନ କରିବ। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ କର୍କଟ ଏବଂ ସଂକ୍ରାମକ ରୋଗର ଚିକିତ୍ସା ଉପାୟ ବିକାଶ କରିବା ନିମନ୍ତେ ପ୍ରମୁଖ ଭାରତୀୟ ଔଷଧ ଓ ଟିକା ନିର୍ମାତାଙ୍କୁ 3ଟି ସ୍ୱଦେଶୀ ଜୈବ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଯୁକ୍ତିବିଦ୍ୟା ଆଗାମୀ ପିଢ଼ିର ସ୍ୱଦେଶୀ ଚିକିତ୍ସା ସମାଧାନ ଉପାୟ, ଟିକା ଏବଂ ଚିକିତ୍ସା ଉଦ୍ୟୋଗ ବୃଦ୍ଧି ଦିଗରେ ସହାୟକ ହେବ।
ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ 22ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ଶୁକ୍ରବାର

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଫସଲ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। କ୍ଷୟକ୍ଷତିର ଆକଳନ ପରେ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆଜି ସନ୍ଧ୍ୟା 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ 10ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ ଏବଂ ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ। ତିନି ରଥର ଦକ୍ଷିଣ ମୋଡ଼। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

ନମସ୍କାର ଶ୍ରୋତା ବନ୍ଧୁ, ରାତି 7ଟା ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱାରୋପ। ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ। ତିନିରଥର ଦକ୍ଷିଣ ମୋଡ଼। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 3 ତାରିଖରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ରାଷ୍ଟ୍ରପତି ଭବନ ସୂତ୍ରରୁ ଜଣାପଡ଼ିଛି। କଟକସ୍ଥିତ ଏସ୍ସିବି ମେଡିକାଲ୍ କଲେଜ ଓ ହସ୍କିଟାଲକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ଗସ୍ତ କରି ଚିକିତ୍ସାଳୟର ସମ୍ପ୍ରସାରଣ ଓ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ସାମାଜିକ କର୍ମୀ ସୋନମ ୱାଙ୍ଗଚୁଙ୍କୁ ତୁରନ୍ତ ଗୁରୁଗ୍ରାମର ସଫଦରଜଙ୍ଗ ହାସ୍ପାତାଳକୁ ମେଦାନ୍ତ ହାସ୍ପାତାଳକୁ ସ୍ଥାନାନ୍ତର କରିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ। ବ୍ରିଟେନ୍ର ନୂତନ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍ଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। କ୍ରମାଗତ 10ମ ଦିନ ପାଇଁ ଇରାନ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 8ଟାରେ। ନମସ୍କାର।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 kW ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 ରେ କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ ମୁଖ୍ୟ ସମ୍ବାଦ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଭାରତ ଏବଂ ଉତ୍ତର ମାସିଡୋନିଆ ସହମତ କହିଲେ ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରରେ ସଂସ୍କାର ନେଇ ଗଠନମୂଳକ ପରାମର୍ଶ ଆହ୍ୱାନ କଲେ କେନ୍ଦ୍ର ସରକାର ବିଭିନ୍ନ ରାଷ୍ଟ୍ର ସହ ଭାରତର ଦ୍ୱିପାକ୍ଷିକ ରାଜିନାମା ନିଶାଦ୍ରବ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗକୁ କରିଛି ସୁଦୃଢ଼ ଏବଂ ତୃଣମୂଳ ସ୍ତରରେ ଡିଜିଟାଲ ନବସୃଜନକୁ ପ୍ରୋହାହନ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେଲା ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ଦ୍ୱାରା କ୍ରମାଗତ ହଟ୍ଟଗୋଳ ଲାଗି ରହିବାରୁ ସଂସଦର ଉଭୟ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି ଲୋକସଭାରେ ଆଜି ସକାଳ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲେ ଶ୍ରୀ ବିର୍ଲା ଗୃହ କାର୍ଯ୍ୟ ଚଳାଇବା ଲାଗି ସେମାନଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ ଶ୍ରୀ ବିର୍ଲା ଲୋକସଭାକୁ ମଧ୍ୟାହ୍ନ 12:00 ଯାଏଁ ମୁଲତବୀ ଘୋଷଣା କରିଥିଲେ ମଧ୍ୟାହ୍ନ 12:00 ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ ତେବେ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଓ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ନେଇ ସ୍ଲୋଗାନ ଦେଇଥିଲେ ଫଳରେ ଗୃହକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା 2:00 ପରେ ପରବର୍ତ୍ତୀ ଅଧିବେଶନରେ ମଧ୍ୟ ସମାନ ସ୍ଥିତି ଲାଗି ରହିବାରୁ ସଭାପତି ଗୃହକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12:00 ଗୃହ ଏକତ୍ର ହେବାକ୍ଷଣି ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି କହିଥିଲେ ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ ଫଳରେ ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା ପରବର୍ତ୍ତୀ ଅଧିବେଶନରେ ପୁଣି ସମାନ ସ୍ଥିତି ଉପୁଜିବାରୁ ଦିନକ ପାଇଁ ଗୃହ ମୁଲତବୀ ରହିଥିଲା ଭାରତ ଏବଂ ଉତ୍ତର ମାସିଡୋନିଆ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପାରସ୍କରିକ ସମ୍ମାନ ଆଧାରରେ ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ସହମତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ମାସିଡୋନିଆର ରାଷ୍ଟ୍ରପତି ଗୋର୍ଦାନା ସିଲ୍ଜା ନୋଭାସ୍କା ଡାଭକୋଭାଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଉଭୟ ପକ୍ଷ ଦ୍ୱିପାକ୍ଷିକ ସହଯୋଗର ସମସ୍ତ ଦିଗକୁ ସମୀକ୍ଷା କରିଛନ୍ତି ଏବଂ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି ଭାରତ ଏବଂ ଉତ୍ତର ମାସିଡୋନିଆ ଆଇଟି ଏବଂ ଆଇଟି ଆଧାରିତ ସେବା କୃଷି ଖାଦ୍ୟ ପ୍ରକ୍ରିୟାକରଣ ଫାର୍ମାସ୍ୟୁଟିକାଲ୍ସ ବୟନଶିଳ୍ପ ଜୈବ ପ୍ରଯୁକ୍ତି ପର୍ଯ୍ୟଟନ ଆତିଥ୍ୟ ଏବଂ ଚଳଚ୍ଚିତ୍ର ନିର୍ମାଣ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ସହିତ ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ସହମତ ହୋଇଛନ୍ତି ଭାରତ ଉତ୍ତର ମାସିଡୋନିଆ ବ୍ୟବସାୟିକ ମଞ୍ଚ ଉଭୟ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଦ୍ରୌପଦୀ ମୁର୍ମୁ କହିଛନ୍ତି
2: ଆର୍ଥିକ ସହଯୋଗ ଆମର ଦ୍ୱିପକ୍ଷୀୟ ସମ୍ବନ୍ଧ ଏକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସ୍ତମ୍ଭ

ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1ରୁ 3 ମିନିଟ୍ର ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ୍ ପର୍ଯ୍ୟାୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଏବଂ ନଗର ହାବେଳି, ଡାମନ୍ଡିୟୁ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପଦକ୍ଷେପରେ ପ୍ରତି ଜିଲ୍ଲା ପାଇଁ 20 ଜଣ ଡିଜିଟାଲ୍ ସୃଜନକର୍ତ୍ତାଙ୍କୁ 50,000 ଟଙ୍କାର ଜିଲ୍ଲାସ୍ତରୀୟ ପୁରସ୍କାର, 2,00,000 ଟଙ୍କାର ରାଜ୍ୟସ୍ତରୀୟ ପୁରସ୍କାର ଏବଂ ଦେଶବ୍ୟାପୀ ପ୍ରସାରଣ ସମୟରେ 5,00,000 ଟଙ୍କାର ଜାତୀୟ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଏହି ପଦକ୍ଷେପର ଶୁଭାରମ୍ଭ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଚଞ୍ଚଲ କୁମାର କହିଛନ୍ତି, ଯୁବପିଢ଼ିଙ୍କ ସୃଜନଶୀଳତାକୁ ଆଗକୁ ଆଣିବା ସହ ଏହି ମଞ୍ଚ ପ୍ରୋହାହନ ଯୋଗାଇବ। ସାମାଜିକ କର୍ମୀ ସୋନମ ୱାଙ୍ଗଚୁଙ୍କୁ ତୁରନ୍ତ ଗୁରୁଗ୍ରାମର ସଫଦରଜଙ୍ଗ ହସ୍କିଟାଲରୁ ମେଦାନ୍ତ ହସ୍କିଟାଲକୁ ସ୍ଥାନାନ୍ତର କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୋନମଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିକେ ଉପାଧ୍ୟାୟ ଏବଂ ଜଷ୍ଟିସ୍ ତେଜସ୍ କାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲାର ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ, ୱାଙ୍ଗଚୁଙ୍କୁ ମେଦାନ୍ତ ହସ୍କିଟାଲକୁ ସ୍ଥାନାନ୍ତର କରିବାରେ ସରକାରଙ୍କର କୌଣସି ଆପତ୍ତି ନାହିଁ। ତେବେ ଡାକ୍ତରୀ ପରାମର୍ଶ ବିରୁଦ୍ଧରେ କାର୍ଯ୍ୟକର୍ତ୍ତା ମେଦାନ୍ତ ଡାକ୍ତରଖାନାରୁ ତାଙ୍କୁ ଡିସ୍ଚାର୍ଜ କରିବା ଉଚିତ ନୁହେଁ। ମାମଲାର ଶୁଣାଣି ବେଳେ ସଫଦରଜଙ୍ଗ ହସ୍କିଟାଲରେ ୱାଙ୍ଗଚୁଙ୍କ ଚିକିତ୍ସା ତଦାରଖ କରୁଥିବା ଏମ୍ସର ଡାକ୍ତରମାନଙ୍କ ସହ ଖଣ୍ଡପୀଠ ଆଲୋଚନା କରିଥିଲେ। ମେଦାନ୍ତରେ ସୋନମଙ୍କ ଚିକିତ୍ସା ଉପରେ ଦିନରାତି ନଜର ରଖିବା ପାଇଁ ଏକ ବିଶେଷଜ୍ଞ ଦଳ ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଗୀତାଞ୍ଜଳି ଯେତେବେଳେ ଚାହିଁବେ ଡାକ୍ତରଖାନାରେ ସୋନମଙ୍କୁ ଭେଟିବା ପାଇଁ ଅନୁମତି ଦିଆଯିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। କ୍ରମାଗତ 10ମୀ ଦିନ ପାଇଁ ଇରାନ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି। ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଏକ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଉଭୟ ପକ୍ଷ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ଉପରେ ନିୟନ୍ତ୍ରଣ ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଇରାନ ଏବଂ ଆମେରିକା ମଧ୍ୟରେ ଭଙ୍ଗ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୁଣିଥରେ ଆରମ୍ଭ କରିବା ପାଇଁ କୂଟନୀତିଜ୍ଞମାନେ ଆଜି ପାକିସ୍ତାନର ମଧ୍ୟସ୍ଥତାରେ ଏକ ବୈଠକ ମଧ୍ୟ କରିଥିଲେ। ଏହା ସତ୍ତ୍ୱେ ଉଭୟ ରାଷ୍ଟ୍ର ମଧ୍ୟରେ ତିକ୍ତତା ଜାରି ରହିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ। ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଭାରତ ଏବଂ ଉତ୍ତର ମାସିଡୋନିଆ ସହମତ କହିଲେ ରାଷ୍ଟ୍ରପତି। ବିଭିନ୍ନ କ୍ଷେତ୍ରରେ ସଂସ୍କାର ନେଇ ଗଠନମୂଳକ ପରାମର୍ଶ ଆହ୍ୱାନ କଲେ କେନ୍ଦ୍ର ସରକାର ଏବଂ ତୃଣମୂଳ ସ୍ତରରେ ଡିଜିଟାଲ ନବସୃଜନକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେଲା ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ବର୍ତ୍ତମାନ ଶୋ ଚାଲିଛି ସନ୍ଧ୍ୟା ଆସର, ଆଉ ସନ୍ଧ୍ୟା ଆସରରେ ପ୍ରଥମେ ସୃଷ୍ଟି କରିଛନ୍ତି ନାରାୟଣ ପ୍ରଧାନ। ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ ଲେଖୁଛନ୍ତି, ଜୟ ଜଗନ୍ନାଥ ସମସ୍ତଙ୍କୁ ଜଣାଉଛନ୍ତି। ତା ସହିତ ଲେଖୁଛନ୍ତି, ବର୍ଷା ଭିଜା ଶୁଭ ସନ୍ଧ୍ୟା, ସାଥି ଆପଣଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା। ତେବେ ଲେଖୁଛନ୍ତି, ମା ତାରା ତାରିଣୀ ସମସ୍ତଙ୍କୁ କୃପା କରନ୍ତୁ, ସମସ୍ତେ ଖୁସିରେ ରୁହନ୍ତୁ, ରେଡିଓ ଶୁଣନ୍ତୁ। ନାରାୟଣ ପ୍ରଧାନ, ରେଡିଓ ଲଭର, ବି ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମରୁ। ସାଥି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତା ସହିତ ଆପଣଙ୍କୁ ମଧ୍ୟ ଢେର ସାରା ଶୁଭେଚ୍ଛା ଆମ ତରଫରୁ। ଆମର

ସନ୍ଧ୍ୟା ଆସରରେ ନେକ୍ସଟ ମେସେଜ ଟି କରିଛନ୍ତି ରାଜେନ୍ଦ୍ର ନନା ନୂଆ ଗାଁରୁ ଲେଖୁଛନ୍ତି ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ କରି ସମସ୍ତଙ୍କର ଭଲ ମୁଁ ଚିନ୍ତା କରୁଛି ପ୍ରାର୍ଥନା କରୁଛି ସମସ୍ତେ ଭଲରେ ରୁହନ୍ତୁ ଖାସ କରି ଶୁଭ ସନ୍ଧ୍ୟା ଜଣାଇଛନ୍ତି ପ୍ରେମଜୀ ବାବୁଙ୍କୁ ବାମଦେବ ବାବୁଙ୍କୁ ଆଉ ତା ସହିତ ସମସ୍ତ ଆର୍ଯ୍ୟ ବନ୍ଧୁମାନଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା ଜଣାଇଛନ୍ତି ସାଥି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କ ପ୍ରାର୍ଥନା ଆମ ସମସ୍ତଙ୍କ ସହିତ ସଦାବେଳେ ରହିଥାଉ ତା ସହିତ ଆମ ସମସ୍ତଙ୍କ ତରଫରୁ ଆପଣଙ୍କୁ ଶୁଭ ସନ୍ଧ୍ୟା ବହୁତ ବହୁତ ଧନ୍ୟବାଦ ଆପଣ ଆମ ସହିତ ଯୋଡ଼ି ହେଲେ ନିଜର ଶୁଭେଚ୍ଛା ଶୁଭକାମନା ଆମ ସମସ୍ତଙ୍କ ସହିତ ସେୟାର କରିଲେ ସେଥିପାଇଁ ଦିଲ୍ ସେ ଶୁକ୍ରିୟା।

ସାଥୀ ଆପଣମାନେ ବି ଜଣେଇପାରିବେ ନିଜର ପ୍ରିୟଜନ ମାନଙ୍କୁ, ନିଜର ମନର କଥା ଜଣେଇପାରିବେ, ନିଜର ଗୁଡ୍ ୱିଶେସ୍, ନିଜର ମେସେଜଟିକୁ ପଠାଇବା ପାଇଁ ଫୋନର ମେସେଜ ବକ୍ସକୁ ଯାଇ ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦିଅନ୍ତୁ। ଯାହାଙ୍କୁ ନିଜର ମନର କଥା ବା ନିଜର ଗୁଡ୍ ୱିଶେସ୍ ଜଣାଇବା ପାଇଁ ଚାହୁଁଛନ୍ତି, ତାଙ୍କ ନାଁ ଆଉ ଆଡ୍ରେସ୍ ସହିତ ନିଜର ମେସେଜଟିକୁ ଲେଖନ୍ତୁ। ତାପରେ ଟିକେ ସ୍ପେସ୍ ଦେଇ ନିଜର ନାଁ ଆଉ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ଅଫିସିଆଲ ନମ୍ବର 09495963210 କିମ୍ବା ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର 8895254200।

ಕೇಳ್ಕೊಂಡು 100.4 ಆಕಾಶವಾಣಿ ಎಫ್ ಎಂ ರೇನ್ ಬೋ ಕಟಕ್ ತಿಳಿಸಿ ತಿಳಿದಾ ಬರ್ತಮಾನ ಶೋ ಚಾಲಿಛಿ ಸಂಧ್ಯಾ ಆಸರ ଆଉ ସନ୍ଧ୍ୟା ଆସରରେ ନେକ୍ସଟ ମେସେଜ ଟି କରିଛନ୍ତି ଆବାସିନ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଅଲିଶା ତମନ୍ନା ରେଡ୍ଡି ରାଜଦୀପ ରାୟ ରୁଚିକା ରାୟ ଟାଟା ଷ୍ଟିଲ ପ୍ଲାଣ୍ଟରୁ ଲେଖୁଛନ୍ତି ଅପା ଗୁଡ୍ ଇଭିନିଂ ନମସ୍କାର ଜୟ ଜଗନ୍ନାଥ ସାଥି ଆପଣମାନଙ୍କୁ ମୋ ତରଫରୁ ଭେରି ଗୁଡ୍ ଇଭିନିଂ ନମସ୍କାର ଆଣ୍ଡ ଜୟ ଜଗନ୍ନାଥ ଲେଖୁଛନ୍ତି କେମିତି ଅଛନ୍ତି ଅପା ମୁଁ ବହୁତ ଭଲ ଅଛି ଆଉ ଆଶା କରୁଛି ଆପଣମାନେ ବି ମସ୍ତ ଥିବେ ତନ୍ଦୁରୁସ୍ତ ଥିବେ ତେବେ ଲେଖୁଛନ୍ତି ଯେ ଆଜି ଆପଣଙ୍କ ଉପସ୍ଥାପନା ବହୁତ ଭଲ ଲାଗିଲା ଆପଣଙ୍କ କଥାଶୈଳୀ ବା ଭଏସ୍ ସାରା ଓଡ଼ିଶାକୁ ଭଲ ଲାଗୁଛି ବହୁତ ବହୁତ ଧନ୍ୟବାଦ ସେଥି ଆପଣମାନଙ୍କର ଏଇ ମୋଟିଭେସନ୍ ପାଇଁ ଆଉ ଆପଣଙ୍କର ଏଇ ଫିଡ଼ବ୍ୟାକ୍ ପାଇଁ ତେବେ ଲେଖୁଛନ୍ତି ଆଜି ଆମ ଅଫିସ୍ ଷ୍ଟାଫ୍ ରାଜଦୀପ ରାୟଙ୍କର ହାପି ପାଲା ବର୍ଥଡେ ସେଥିପାଇଁ ଅନେକ ଶୁଭକାମନା ଆପଣଙ୍କର ଆଜି ଅଫିସ୍ ଷ୍ଟାଫ୍ ରାଜଦୀପ ରାୟଙ୍କର ହାପି ପାଲା ବର୍ଥଡେ ଆଉ ସେଥିରେ ଆମେ କେମିତି ସାମିଲ ହବାନି ନିହାତି ଆମେ ବି ସାମିଲ ହବା ଆମ ତରଫରୁ ଆମର ପୁରା ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ରାଜଦୀପ ରାୟଙ୍କୁ ତାଙ୍କର ଶୁଭ ଜନ୍ମଦିନ ଅବସରରେ ଢେର ସାରା ଶୁଭେଚ୍ଛା ଏବଂ ଶୁଭକାମନା ଆମ ସମସ୍ତଙ୍କ ତରଫରୁ ତେବେ ସାଥିମାନେ ଲେଖୁଛନ୍ତି ଦୁନିଆ ପାଇଁ ପଦେ ଦିଲ୍ ମେ ବସେ ହୋ ଜରା ଖ୍ୟାଲ ରଖନା ୱକ୍ତ ମିଲ୍ ଯାଏ ତୋ ଜରା ୟାଦ କରନା ହମେ ତୋ ଆଦତ ହେ ଆପକୋ ୟାଦ କରନେ କି ଆପକୋ ବୁରା ଲଗେ ତୋ ମାଫ କରନା ନାଇଁ ନାଇଁ ସାଥିମାନେ ବୁରା କାହିଁ ଲାଗିବ ଖରାପ କାହିଁ ଲାଗିବ ନିହାତି ଆପଣମାନେ ଏମିତି ହିଁ ଆମ ସହିତ କନେକ୍ଟ ହେଇକି ରହିଥାନ୍ତୁ ବହୁତ ବହୁତ ଧନ୍ୟବାଦ ଆପଣମାନେ ଆମ ସହିତ କନେକ୍ଟ ହେଇକି ରହିଥିଲେ କାର୍ଯ୍ୟକ୍ରମରେ ସାମିଲ ହେଇଥିଲେ ତେବେ ନେକ୍ସଟ ମେସେଜଟି ଦେଖିଦବା ଏଇ ମେସେଜଟି କରିଛନ୍ତି ଅବିନାଶ ମିଶ୍ର ଫ୍ରମ୍ ଭୁବନେଶ୍ୱର ନିଜ ଫ୍ୟାମିଲିକୁ ନିଜ ନନା ଆଉ ବୋଉଙ୍କୁ ଡେଡିକେଟ୍ କରିକି ଏଇ ମେସେଜଟି କରିଛନ୍ତି ଲେଖୁଛନ୍ତି ମୁଁ ମୋ ମନ ପସନ୍ଦର ଖାଇବା ଯେତେ ଯୋଉଠି ଖାଇଲେ ମଧ୍ୟ ମୋ ମା ମୋତେ ସ୍ନେହରେ ଯୋଉ ଖାଇବା ସବୁ ଖୁଆଇ ଦିଅନ୍ତି ମୋର ସବୁବେଳେ ମନେ ପଡ଼େ

ଆଉ ମୋ ନନା ସବୁଦିନ ଅଫିସରୁ ଆସିଲା ବେଳେ ମୋ ପାଇଁ ଯୋଉ ଗରମା ଗରମ ସିଙ୍ଗଡ଼ା ଆଣିକି ମୋତେ ଖୁଆଇ ଦିଅନ୍ତି ମୋର ସବୁବେଳେ ମନେ ପଡ଼େ ଆଇ ଲଭ୍ ବୋଥ୍ ଅଫ୍ ୟୁ ବହୁତ ବହୁତ ସୁନ୍ଦର ମେସେଜଟି କରିଥିଲେ ଅବିନାଶ ମିଶ୍ର ଫ୍ରମ୍ ଭୁବନେଶ୍ୱର ତେବେ ନେକ୍ସଟ ମେସେଜଟି କରିଛନ୍ତି ଖରସୁଆ ଝାଡ଼ଖଣ୍ଡରୁ ଶୁକ୍ରା ନାୟକ ଜଣେଇଛନ୍ତି ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଜୟ ଜଗନ୍ନାଥ ଏବଂ ନମସ୍କାର ଶୁଭ ସନ୍ଧ୍ୟା ମଧ୍ୟ ଜଣାଇଛନ୍ତି ସାଥି ସମସ୍ତ ଶ୍ରୋତାବନ୍ଧୁଙ୍କ ତରଫରୁ ଆମର ପୁରା ଏଫ୍ଏମ୍ ରେନ୍ବୋ ଫ୍ୟାମିଲି ତରଫରୁ ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ ନମସ୍କାର ଏବଂ ଶୁଭ ସନ୍ଧ୍ୟା ତେବେ ସାଥିମାନେ ଏଇଠି ଶେଷ କରିବାକୁ ପଡ଼ିବ ଆଜିର ସନ୍ଧ୍ୟା ଆସର ସେଗମେଣ୍ଟକୁ ତେବେ ଯେଉଁମାନେ ଆମ ସହିତ ଯୋଡ଼ି ହୋଇଥିଲେ ଆଜି ଏତେ ସୁନ୍ଦର ସୁନ୍ଦର ମେସେଜ ଏତେ ସୁନ୍ଦର ସୁନ୍ଦର ୱିଶେସ୍ ଆପଣମାନେ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ପ୍ରିୟଜନମାନଙ୍କୁ ସେୟାର କରିଲେ ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ଜିଏସ୍ଟି କାଉନ୍ସିଲ୍ ନିଜର 56ତମ ବୈଠକରେ ହେଲ୍ଥ କେୟାର ଦ୍ରବ୍ୟକୁ ଶସ୍ତା କରିବା ଦ୍ୱାରା ଆମ ଦେଶର ବୃହତ୍ ଜନସଂଖ୍ୟାକୁ ଏକ ଆଶ୍ୱାସନା ମିଳିଛି। ଭାରତର ମଧୁମେହ ରୋଗୀଙ୍କ ପାଇଁ ଦୈନିକ ଜରୁରୀ ଗ୍ଲୁକୋମିଟର ଏବଂ ଷ୍ଟ୍ରିପ୍ସ ଉପରେ ଜିଏସ୍ଟିର ଦର ହ୍ରାସ କରିଦିଆଯାଇଛି। ଡାକ୍ତରୀ ଚଷମା ଉପରେ ମଧ୍ୟ ଜିଏସ୍ଟି ହ୍ରାସ କରାଯାଇଛି। ବ୍ରେଷ୍ଟ କ୍ୟାନ୍ସର ସହିତ ଆସ୍ଥମାର ଉନ୍ନତ ଚିକିତ୍ସା ପାଇଁ କେତେକ ଦରକାରୀ ଔଷଧ, ଥର୍ମୋମିଟର, ଡାଇଗ୍ନୋଷ୍ଟିକ୍ କିଟ୍ସ ଉପରେ ବି ଟ୍ୟାକ୍ସର ଦର ହ୍ରାସ କରାଯାଇଛି।

ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ସନ୍ତୋଷ କୁମାର ସାହୁ। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ। ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା' ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣମୋଡ଼ କରାଯାଉଥିବାବେଳେ ପ୍ରବଳ ବର୍ଷା ପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 3 ତାରିଖରୁ 3 ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରସ୍ତୁତ କାର୍ଯ୍ୟଖସଡ଼ା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍କିଟାଲକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ଗସ୍ତ କରି ଚିକିତ୍ସାଳୟର ସମ୍ପ୍ରସାରଣ ଓ ପୁନର୍ବିକାଶ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି। ନୟାଗଡ଼ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ତୃଣମୂଳ ସ୍ତରରେ ଡିଜିଟାଲ ନବସୃଜନକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେଲା ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 22 ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ବର୍ତ୍ତମାନ ଶୋ ଚାଲିଛି ଗୀତରେ ମିତରେ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସାଥିରେ ଆଚ୍ଛା ସାଥୀ ଆପଣ ମାର୍କ କରିଥିବେ ଯେତେବେଳେ ଆପଣ ଚାହୁଁଥିବେ ଯେ ଆଜି ଏଇ ମୁହୂର୍ତ୍ତରେ ସମୟ ଟିକେ ସ୍ପିଡ୍ରେ ଚାଲୁ ବୋଲି ଠିକ୍ ସେତିକି ବେଳେ ସେଇଦିନ ସେଇ ମୁହୂର୍ତ୍ତରେ ସମୟ ଭାରି ସ୍ଲୋରେ ବିତିଲା ଭଳି ଫିଲ୍ ହୁଏ ହୁଏ ନା ଆଉ ଯେଉଁଦିନ ଆପଣ ଚାହୁଁଥିବେ ଯେ ସମୟ ଟିକେ ଧୀରେ ଧୀରେ ଚାଲନ୍ତା କିମ୍ବା ଏଇ ମୁହୂର୍ତ୍ତରେ ସେଇ ସମୟଟା ପୁରାପୁରି ଅଟକି ଯାଆନ୍ତା କିନ୍ତୁ ସେଇ ମୁହୂର୍ତ୍ତରେ ସମୟ ବହୁତ ଫାଷ୍ଟ ଚାଲିଲା ଭଳି ଫିଲ୍ ହୁଏ ଆଚ୍ଛା ଜାଣନ୍ତି ଏମିତି କାହିଁକି ଫିଲ୍ ହୁଏ କାହିଁକି ନା ଆମର ସେଇ ସମୟଠାରୁ ଏକ୍ସପେକ୍ଟେସନ୍ସ ଆସିଯାଏ କାହିଁକି ଆସେ କହିଲେ କାହିଁକି ନା ଆମେ ଚାହୁଁ ଯେ ସମୟ କେବଳ ଆମ କଥା ହିଁ ଶୁଣୁ ସିଏ ନିଜ ସ୍ପିଡ୍କୁ ଆମ ହିସାବରେ କମ୍ ବେଶୀ କରୁ

ନାଥି ସମୟ କେବେ ବି କରେ ନା, କରିବନି ବି। କାହିଁକି ନା ସେ ସବୁବେଳେ ନ୍ୟୁଟ୍ରାଲ, ସିଏ କେବେ କାହା ପାଇଁ ପକ୍ଷପାତିତା କରେନି। ତାର ବେଗ ସବୁବେଳେ ସମସ୍ତଙ୍କ ପାଇଁ ସେମ୍ ହିଁ ରଖିଥାଏ। ଆମେ ଏକ୍ସପେକ୍ଟେସନ୍ସ ଅଧିକା ରଖିଦେଉ ବୋଲି ଆମକୁ କଷ୍ଟ ହୋଇଯାହା, କିନ୍ତୁ ଜାଣନ୍ତି ଏକ୍ସପେକ୍ଟେସନ୍ସ ରଖିବାରେ କଷ୍ଟ କେମିତି ହୁଏ? କାହିଁକି ନା ସେଇ ଏକ୍ସପେକ୍ଟେସନ୍ସ ସବୁ ଯେତେବେଳେ ଫୁଲଫିଲ୍ ହୁଏନି ଠିକ୍ ସେତିକିବେଳେ ହିଁ ଆମକୁ କଷ୍ଟ ହୁଏ। ସୁଧାଧି ଲାଇଫ୍ରେ ନା ଅନ୍ୟଠୁ ଏକ୍ସପେକ୍ଟେସନ୍ସ ଟିକେ କମ୍ ରଖିବା, କିମ୍ବା ଚେଷ୍ଟା କରିବା ଅନ୍ୟଠୁ ଏକ୍ସପେକ୍ଟେସନ୍ସ ହିଁ ରଖିବାନି। ଯଦି ଏକ୍ସପେକ୍ଟେସନ୍ସ କାହାଠୁ ରଖିବାକୁ ଚାହାନ୍ତି ତାହେଲେ ନିଜଠୁ ହିଁ ଏକ୍ସପେକ୍ଟେସନ୍ସ ରଖନ୍ତୁ, କାରଣ ଆପଣ ହିଁ ଜାଣନ୍ତି ଯେ

ଏକ୍ସପେକ୍ଟେସନ୍ସ ରଖିବାରେ କଷ୍ଟ କେମିତି ହୁଏ? କାହିଁକି ନା ସେଇ ଏକ୍ସପେକ୍ଟେସନ୍ସ ସବୁ ଯେତେବେଳେ ଫୁଲଫିଲ୍ ହୁଏନି ଠିକ୍ ସେତିକିବେଳେ ହିଁ ଆମକୁ କଷ୍ଟ ହୁଏ। ସୁଧାଧି, ଲାଇଫ୍ରେ ନା ଅନ୍ୟଠୁ ଏକ୍ସପେକ୍ଟେସନ୍ସ ଟିକେ କମ୍ ରଖିବା, କିମ୍ବା ଚେଷ୍ଟା କରିବା ଅନ୍ୟଠୁ ଏକ୍ସପେକ୍ଟେସନ୍ସ ହିଁ ରଖିବାନି। ଯଦି ଏକ୍ସପେକ୍ଟେସନ୍ସ କାହାଠୁ ରଖିବାକୁ ଚାହାନ୍ତି ତାହେଲେ ନିଜଠୁ ହିଁ ଏକ୍ସପେକ୍ଟେସନ୍ସ ରଖନ୍ତୁ, କାରଣ ଆପଣ ହିଁ ଜାଣନ୍ତି ଯେ ଆପଣ ହିଁ ସେଇ ଜଣେ ମଣିଷ ଯିଏ ନିଜ ଏକ୍ସପେକ୍ଟେସନ୍ସକୁ କେବେ ହେଲେ ଅଧାରୁ ଛାଡ଼ିବେନି, ସବୁବେଳେ ପୁରା କରିବାକୁ ହିଁ ଚେଷ୍ଟା କରିବେ। ଆଉ ଆପଣ ହିଁ ଜାଣନ୍ତି ଯେ ନିଜ ଏକ୍ସପେକ୍ଟେସନ୍ସକୁ ପୁରା କରିଲା ପରେ ସେ ଯେଉଁ ଖୁସି ମିଳେ ସେ ଖୁସିର ଲେବଲ୍ଟା କେତେ ଅଧିକା।

ସତରେ ସାଥୀ, ସମୟ ସତରେ ବଡ଼ ବଳବାନ। ସମୟ ପାଖରେ ଏତେ ତାକତ ରହିଛି ଯେ ସେ ପ୍ରତି ଦୁଃଖ ପ୍ରତି କଷ୍ଟକୁ ଧୀରେ ଧୀରେ ହଉ ପଛେ ଆମ ମନ ଆମ ଜୀବନରୁ ଦୂରେଇ ଦିଏ। ଆମ ଜୀବନର ପ୍ରତି ଦୁଃଖ ପ୍ରତି କଷ୍ଟକୁ ଦୂରେଇବାକୁ ହେଲେ ସମୟକୁ ମଧ୍ୟ ସେଇ ଅନୁପାତରେ ସମୟ ଦେବା ଉଚିତ। ଟିକେ ଆଗରୁ କହିଥିଲି ନା, ସମୟ ସବୁବେଳେ ସମସ୍ତଙ୍କ ପାଇଁ ସମାନ, ସେ ସବୁବେଳେ ନ୍ୟୁଟ୍ରାଲ, ତାର ବେଗ ସବୁବେଳେ ସମସ୍ତଙ୍କ ପାଇଁ ସମାନ ହିଁ ଥାଏ। ଆମେ କ'ଣ କରୁ କହିଲେ, ଆମେ ପ୍ରାୟତଃ ସମୟକୁ ଅବହେଳା କରୁ ଆଉ ମନେ ମନେ ଭାବୁ ଯେ ହଁ ଏ ସମୟ ଆଗକୁ ନିଶ୍ଚୟ ଆସିବ, ପୁଣି ଥରେ ଆସିବ ଏ ସମୟ, କିନ୍ତୁ ସେଇ ପର୍ଟିକୁଲାର ସମୟ କେବେ ବି ସେଠି ପୁଣି ଫେରେନି। ଝରଣାର ପାଣି ଭଳି ସମୟ ଧୀରେ ଧୀରେ ଗଡ଼ି ଚାଲେ ଆଉ ଥରେ ଗଡ଼ିଗଲେ କେବେ ବି ପଛକୁ ଫେରେନା। ସେଥିପାଇଁ ସେଠି ସମୟକୁ ଅଟକେଇ ରଖିବା ତ ଇମ୍ପସିବଲ, କିନ୍ତୁ ସେଇ ପର୍ଟିକୁଲାର ସମୟକୁ ୟୁଟିଲାଇଜ୍ କରି ଏନ୍ଜୟ କରି ଆମେ ସେଇ ସମୟକୁ ସେଇ ମୁହୂର୍ତ୍ତକୁ ଆମ ମନ ଭିତରେ ସବୁଦିନ ପାଇଁ ସାଇତି ରଖିପାରିବା ଗୋଟେ ଅଭୁଲା ସ୍ମୃତି କରିକି।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଶୁଣୁଛନ୍ତି ଅଭୁଲା ସ୍କୃତି କାର୍ଯ୍ୟକ୍ରମ କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଆଉ ଆମ ସହିତ କହୁଛନ୍ତି ଆପଣମାନେ ତିଲସି ତିଲତାକ ଅଭୁଲା ସ୍ମୃତିରେ ଆଜି ଆପଣମାନେ ଶୁଣୁଛନ୍ତି ଆନନ୍ଦ ବକ୍ସିଙ୍କ ଗୀତ ରଚନାରୁ କିଛି ଏଭରଗ୍ରୀନ୍ ହିଟ୍ ଆଣ୍ଡ କ୍ଲାସିକ୍ ସଙ୍ଗ୍ସ ସୋ କାର୍ଯ୍ୟକ୍ରମର ନେକ୍ସଟ ସଙ୍ଗ୍ଟି ପହଞ୍ଚୁଛି ଆପଣମାନଙ୍କ ପାଖରେ ଲତା ମଙ୍ଗେସ୍କର ଏବଂ ସାଥୀମାନଙ୍କ କଣ୍ଠରେ ନସିବ କଥାଚିତ୍ରରୁ ଯାହାକୁ ଅଭିୟସ୍ଲି ଲେଖିଛନ୍ତି ଆନନ୍ଦ ବକ୍ସି ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରିଲାଲ୍

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ନମସ୍କାର। ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ସନ୍ତୋଷ କୁମାର ସାହୁ। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେଭଳି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ। ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ। ମା' ସୁଭଦ୍ରାଙ୍କ ଦର୍ପଦଳନ ରଥର ଆଜି ଦକ୍ଷିଣ ମୋଡ଼ କରାଯାଇଥିବାବେଳେ ଆସନ୍ତାକାଲି ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁଙ୍କ ନନ୍ଦୀଘୋଷ ରଥର ଦକ୍ଷିଣ ମୋଡ଼ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏକକ ବାତାୟନ ମଞ୍ଜୁରୀ କମିଟିରେ 4,573 କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ। 11ଟି ଜିଲ୍ଲାରେ 23ଟି ପ୍ରକଳ୍ପକୁ ଅନୁମୋଦନ। 22,873 ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 3 ତାରିଖରୁ 3 ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଗସ୍ତ ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱର ଲୋକସେବା ଭବନଠାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କଲେ ବ୍ରିଟିଶ ଡେପୁଟି ହାଇକମିଶନର ଡକ୍ଟର ଆଣ୍ଡ୍ରୁ ଫ୍ଲେମିଙ୍ଗ। ମୁକ୍ତ ବାଣିଜ୍ୟ ଚୁକ୍ତି କ୍ଷେତ୍ରରେ ସହଯୋଗକୁ ଅଧିକ ମଜବୁତ କରିବା ଉପରେ ଗୁରୁତ୍ୱାରୋପ। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଫସଲ କ୍ଷୟକ୍ଷତିର ଆକଳନ ପରେ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ କାରାଗାର ବିକାଶ ବୋର୍ଡର 4ର୍ଥ ବୈଠକ ଅନୁଷ୍ଠିତ। ଆଧୁନିକ ସୁରକ୍ଷା ବ୍ୟବସ୍ଥା ଓ ବନ୍ଦୀମାନଙ୍କ କଲ୍ୟାଣ ପାଇଁ ବହୁମୁଖୀ ପଦକ୍ଷେପ ସମ୍ପର୍କରେ ପରାମର୍ଶ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 22ଟି ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

କାର୍ଯ୍ୟକ୍ରମରେ ପ୍ରଥମ ସୃଷ୍ଟି କରିଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କନ୍ତଲ ଆଠଗଡ଼ରୁ ଶୁଣିବାକୁ ଚାହିଁଛନ୍ତି ଉଦିତ ନାରାୟଣଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତଟି ତାଙ୍କ ପରେ ପରେ ମେସେଜଟି କରିଛନ୍ତି ଟୁକୁ ଟିକି ମିକି ଟୁକୁନା ମାଣିଆବନ୍ଧ ସନ୍ତରାବାଲି ବଡମ୍ବା କଟକରୁ ଗୀତଟିକୁ ଡେଡିକେଟ୍ କରିଛନ୍ତି ସେ କଣ୍ଢେଇଙ୍କ ପାଇଁ ତେବେ ଲେଖୁଛନ୍ତି ଆକାଶବାଣୀରେ ଆକାଶବାଣୀ ସକାଳୁ ଭଜନ ଦଉଛୁ ପୁଣି ମନପସନ୍ଦ ଗୀତ ଦଉ ପରସି ସମସ୍ତଙ୍କ ମନ ନେଉ ହରସି ସକାଳ ଦଶରୁ ରାତି ଦଶରେ ଆମ ପସନ୍ଦର ଗୀତଟିକୁ ଦେଉଛୁ ରେ ବହୁତ ସୁନ୍ଦର କବିତାଟି ତେବେ ସାଥିମାନେ ପହଞ୍ଚାଇଲି ଆପଣମାନଙ୍କ ପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ସେଇ ତିଲ୍ ତାକ ବର୍ତ୍ତମାନ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆଉ ରେନ୍ବୋ ଏସ୍ଏମ୍ଏସ୍ରେ ନେକ୍ସଟ ମେସେଜ୍ଟି କରିଛନ୍ତି ନୂଆହଟ ଡେରାବିସ୍ କେନ୍ଦ୍ରାପଡ଼ାରୁ କାହ୍ନୁଚରଣ ବେହେରା ନେକ୍ସଟ ମେସେଜ୍ଟି କରିଛନ୍ତି ଦୁର୍ଗାପ୍ରସାଦ ଦଳେ ପାରେଶ୍ୱର ସାହି ଜୁବ୍ରା କଲେଜ ସ୍କୋୟାର କଟକରୁ ଏବଂ ଏହି ମେସେଜ୍ଟି କରିଛନ୍ତି ଆଭାସ ସେନ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଅଲିସା ଅପାତ ତମନ୍ନା ରେଡ୍ଡି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ସାଥି ପହଞ୍ଚାଇଲେ ଆପଣମାନଙ୍କ ପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍ ଏମିତି ହିଁ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆଉ ଆମ ସହିତ କହୁଥାନ୍ତୁ ଦିଲ୍ ସେ ଦିଲ୍ ତାରକ।

ରେନ୍ବୋ ଏକ୍ସପ୍ରେସ୍ ରେ ନେକ୍ସଟ ମେସେଜଟି କରିଛନ୍ତି ସମୀର ସଙ୍ଗୀତା ପଣ୍ଡା ତିଲିଙ୍କା ପେଣ୍ଠ କଟକରୁ। ଏହି ମେସେଜଟି କରିଛନ୍ତି ମହୁଲ ପାଲ ଭୁବନ ଢେଙ୍କାନାଳରୁ, ଦିବ୍ୟରଞ୍ଜନ, ଦିବ୍ୟାଂଶୀ ଏବଂ ରଞ୍ଜିତା। ନେକ୍ସଟ ମେସେଜଟି କରିଛନ୍ତି ସୁନୀଲକାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଦେଓକାଲି ଶଙ୍ଖତ୍ରାସ କଟକରୁ।

ସହିତ ଆହୁରି ମଧ୍ୟ ସାଥୀମାନେ ଯୋଡ଼ି ହୋଇଥିଲେ। ସେମାନେ ହେଲେ ହାଲୁ ଭାଇ ସେୟା ନାଠଗଡ଼ରୁ, ପଙ୍କୁ ରକୁ ସୁଶ୍ରୀ, ସୋମ ଚିକୁ, ବିଜୟ ସିପୁ ଭୁବନେଶ୍ୱରରୁ, କଟିକଟା କଟକରୁ।

ଏଥର ଆମ ସହିତ ଯୋଡ଼ି ହୋଇଥିଲେ ଶାଶ୍ୱତ ମହାପାତ୍ର ଜୟପୁର କୋରାପୁଟରୁ, ସନ୍ଧ୍ୟାରାଣୀ ସୁତାର ପଟାମୁଣ୍ଡେଇ ମଠ ସାହି କେନ୍ଦ୍ରାପଡ଼ାରୁ, ସୋମନାଥ ସାହୁ ଜିଗରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ।

ନେକ୍ସଟ ଆମ ସହିତ ଯୋଡ଼ି ହୋଇଥିଲେ ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ, ଲକ୍ଷ୍ମୀଦେବୀ ଗୋସ୍ୱାମୀ, ଯୋଗେଶ ପୁରୀ, ଟ୍ୱିଙ୍କଲ, ଡିମ୍ପଲ, ମୀନାକ୍ଷୀ, ନିଶା, ତୁଲସୀ, ଦିଶା ଗୋସ୍ୱାମୀ। ନେକ୍ସଟ ଆମ ସହିତ ଯୋଡ଼ି ହୋଇଥିଲେ ହେମନ୍ତ କୁମାର ମହାରଣା, ସୁଭଦ୍ରାପୁର, ଉତ୍ତମପୁର, କଟକରୁ। ସୁମନ୍ତ କୁମାର ରାଉତ, ପୁତୁରା କାହ୍ନା ଆମ ସହିତ ଯୋଡ଼ି ହୋଇଥିଲେ ଅସ୍ତିଆ, ବାଙ୍କୀ, ଆଠଗଡ଼, କଟକରୁ।

ନମସ୍କାର। ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ସନ୍ତୋଷ କୁମାର ସାହୁ। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେଭଳି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ। ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ। ମା' ସୁଭଦ୍ରାଙ୍କ ଦର୍ପଦଳନ ରଥର ଆଜି ଦକ୍ଷିଣମୋଡ଼ କରାଯାଇଥିବାବେଳେ ଆସନ୍ତାକାଲି ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏକକ ବାତାୟନ ମଞ୍ଜୁରୀ କମିଟିରେ 4,573 କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ। 11 ଜିଲ୍ଲାରେ 23 ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ। 22,873 ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ। ନିବେଶ ପାଇଁ ଭଲ ପରିବେଶ ଥିବା ଶ୍ରେଷ୍ଠ 5 ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନିତ। ନୀତି ଆୟୋଗ ରିପୋର୍ଟରେ ଶୀର୍ଷ 5ରେ ଓଡ଼ିଶା ଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 3 ତାରିଖରୁ 3 ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଗସ୍ତ ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ କାରାଗାର ବିକାଶ ବୋର୍ଡର 4ର୍ଥ ବୈଠକ ଅନୁଷ୍ଠିତ। ଆଧୁନିକ ସୁରକ୍ଷା ବ୍ୟବସ୍ଥା ଓ ବନ୍ଦୀମାନଙ୍କ କଲ୍ୟାଣ ପାଇଁ ବହୁମୁଖୀ ପଦକ୍ଷେପ ସମ୍ପର୍କରେ ପରାମର୍ଶ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 22 ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡ଼ିଓରେ ସମୟ ବର୍ତ୍ତମାନ ରାତି 11:08 ଆସନ୍ତୁ ଶୁଣିବା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟତାଳି ଶୁଣିପାରିବେ 6:05। ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 103ତମ ଭାଗ ଶୁଣିପାରିବେ 6:40। 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ, ଏଥିରେ ବିଷୟ ରହିଛି ବାହାଡ଼ ଦାନ୍ତର ଉପଚାର। ଆଲୋଚନା କରିବେ ଡାକ୍ତର ଅଭିଳାଷ ମହାପାତ୍ର। 7:25 ଶୁଣିପାରିବେ ଶୁଭ ସକାଳ ମୋ ପସନ୍ଦ। 8:30

ଶୁଣୁଛନ୍ତି ଆପଣମାନେ ଶହେ ଦଶମିକ ଚାରି ଆକାଶବାଣୀ ଏବଂ ରେନ୍ବୋ କନେକ୍ଟର ସଦଲ ଦାବକୁ ମୋର କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀ। ହଁ, ଆଜି ମୁଁ ଅର୍ଘ୍ୟଥାଳୀରେ ଏମିତି ଜଣେ ପ୍ରଭୁଙ୍କ ବିଷୟରେ କହିବାକୁ ଯାଉଛି ଯିଏ ବହୁତ ମନୁଆ, ହେଲେ ନିଜ ଭକ୍ତମାନଙ୍କର ଭାବକୁ ଦେଖିଲେ ସେ କେବେ ଅଟକି ଯାଆନ୍ତି। କେବେ ସିଏ ଝୁଲି ଝୁଲି ଆସନ୍ତି, ତ କେବେ ସିଏ ରତ୍ନ ସିଂହାସନ ଉପରେ ବସି ହସନ୍ତି, କେବେ ସିଏ ସମସ୍ତ ଜଗତକୁ ଦେଖା କରିବା ପାଇଁ ନିଜେ ଶ୍ରୀମନ୍ଦିର ଛାଡି ଚାଲି ଆସନ୍ତି। ହଁ, ମୁଁ କହୁଛି ସେଇ ଚକାନୟନ, ସେଇ ଚକାଡୋଳା, ସେଇ ବଳିଆର ଭୁଜ, ସେଇ ନୀଳାଚଳ ନିବାସ କଳା ଠାକୁରଙ୍କ ବିଷୟରେ। ହଁ, ଆଖି ଯୋଡ଼ି କଥା ପାଇଛନ୍ତି ପ୍ରଭୁ, ଯୋଉ ଆଖିରେ ସେ ଅପଲକ ନୟନରେ ସାରା ଜଗତକୁ ଚାହିଁଛନ୍ତି, ଏବଂ ଆମେ ସମସ୍ତେ ରଥଯାତ୍ରାର ପବିତ୍ର ଦୃଶ୍ୟ ଦେଖିସାରିଛନ୍ତି ସୌଚକ୍ଷରେ, ଏବଂ ତା ସହିତ ରଥାରୂଢ଼ ଜଗନ୍ନାଥଙ୍କୁ ଦର୍ଶନ କରି ଏମିତି ମନେ ହେଇଛି ଯେମିତି ସବୁ ଜନ୍ମର ପାପ ଧୋଇ ହେଇଯାଇଛି। ସେ ରଥ ଦଉଡ଼ିକୁ ସ୍ପର୍ଶ କରି ଏମିତି ଲାଗିଛି ଯେମିତି ଏଇ ଜନ୍ମର

ଶୁଣିଛନ୍ତି ଭାବଭକ୍ତି ଭର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଏବଂ ମିତ୍ର ସହିତ 100.4 ଆକାଶବାଣୀ ଏବଂ ରେନ୍ବୋ କଟକ ତଳସେଦଲ ଦାଗରେ ହଁ ମହାପ୍ରଭୁ ଭାଇ ଭଉଣୀଙ୍କୁ ଧରି ନିଜ ମାଉସୀ ମାଙ୍କ ଘରକୁ ଯାଇଛନ୍ତି। ହେଲେ ଜଗନ୍ନାଥଙ୍କର ମାଉସୀ ମା କିଏ ସେ ବିଷୟରେ ନିହାତି ଆଜି ଆମେ ଜାଣିବା। ଜଗନ୍ନାଥ ସ୍ୱୟଂ ବ୍ରହ୍ମ ଯାହାଙ୍କର ମାତାପିତା କେହି ହେଲେ ନାହାନ୍ତି, ହେଲେ ତାଙ୍କର ମାଉସୀ କୋଉଠୁ ଆସିଲେ? ପ୍ରକାରାନ୍ତରେ ଅଦୈତବାଦୀମାନେ କୁହନ୍ତି ଯେ ପୁରୁଷୋତ୍ତମଙ୍କର ପିତା ସବିତୃ ଓ ମାତା ହେଉଛନ୍ତି ରାତ୍ରି, ସେ ସ୍ୱୟଂ କାଳ। ହଁ, ତାହେଲେ ମାଉସୀ ମା ଆସିଲେ କୁଆଡ଼ୁ? ମାତୃଭଗ୍ନୀଙ୍କୁ ଆମେ ମାତୃଶ୍ୱାସା ବା ମାଉସୀ କହିଥାଉ। ଜଗନ୍ନାଥ ପ୍ରଥମେ ସ୍ଥାପିତ ହେଲାବେଳେ ଯଜ୍ଞ ଅନୁଷ୍ଠିତ ହୋଇ

ଯଜ୍ଞ ମଧ୍ୟରୁ ପ୍ରକଟ ହେଲେ। ତେଣୁ ସେ ଯଜ୍ଞୋତ୍ସବ ବା ଯଜ୍ଞ ଜଗନ୍ନାଥଙ୍କର କଳ୍ପିତ ଜନକ। ଯଜ୍ଞଙ୍କର ପତ୍ନୀ ହେଉଛନ୍ତି ସ୍ୱାହା ଏବଂ ଯଜ୍ଞଙ୍କର ଶକ୍ତି ଯୁପର ପ୍ରତୀକ ଅଟେ। ଆଉ ଜଗନ୍ନାଥଙ୍କ ଯଜ୍ଞରେ ପ୍ରତିଷ୍ଠିତ ଯୁପଙ୍କର ନାମ ଅର୍ଦ୍ଧଶୋଷିଣୀ ବା ଅର୍ଦ୍ଧାସିନୀ। ସେଇଠାରେ ଯଜ୍ଞର ଉଦକ ଅର୍ପିତ ହୋଇଥିଲା ବୋଲି ଏହିପରି ନାମ କରାଯାଇଛି। ସେ ଯଜ୍ଞ ପତ୍ନୀ ସ୍ୱାହାଙ୍କର ପ୍ରତୀକ ବିଗ୍ରହ। ଏହି ରହସ୍ୟମୟ ବିଗ୍ରହଙ୍କ ଉପରୁ ସୁଭଦ୍ରାଙ୍କର ସାଦୃଶ୍ୟ ଥିବା ଏବଂ ଶାସ୍ତ୍ରୀୟ ଦେବୀ ମୂର୍ତ୍ତି ପ୍ରସ୍ତର ନିର୍ମିତ ଭାବରେ ଅଛନ୍ତି। ବାସ୍ତବରେ ମହାଯଜ୍ଞର ସହଜାତ ଶକ୍ତି ଲୋକମତରେ ମାଉସୀ ମା ହେଉଛନ୍ତି ଅର୍ଦ୍ଧାସିନୀ। ସେଇଠୁ ହିଁ ମହାପ୍ରଭୁ ପୋଡ଼ପିଠା ଭୋଗ ମୋହଣୀ କରନ୍ତି ବାହୁଡ଼ା ଦଶମୀ ଦିନ। ହଁ, ଇଏ ହେଉଛନ୍ତି ମାଉସୀ ମା। ଏମିତି ଆହୁରି ରୋଚକ କଥା ଆପଣଙ୍କ ସହିତ ବାଣ୍ଟିବି, କିନ୍ତୁ ତା ପୂର୍ବରୁ କିଛିଟି ଭାବଭକ୍ତି ଭରା ଭଜନ ଶୁଣୁଥାନ୍ତ ଦେବମିତ୍ରା ସହିତ 100.4 ଆକାଶବାଣୀ ଏବଂ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ।

ଶୁଣୁଛନ୍ତି ଭବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଦେବ ମିତ୍ର ସହିତ 100.4 ଆକାଶବାଣୀ ଏଫଏମ୍ ରେନ୍ବୋ କଟକ ତଲସେ ତଲ ତାକେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଯିଏକି ଓଡ଼ିଶାର ଇଷ୍ଟ ଦେବତା ରାଷ୍ଟ୍ର ଦେବତା ଗରିଷ୍ଠ ଦେବତା ବିଶିଷ୍ଟ ଦେବତା ସେ ହେଉଛନ୍ତି ଅନିବନ୍ଧନ ବାନ୍ଧବ ସୁଖ ଓ ଦୁଃଖରେ ସେ ଏ ଜାତିର ଶେଷ ସହାୟ ଓ ସାଥୀ ଏ ଜାତି କେବେ ତାଙ୍କୁ ଛାଡ଼ି ନାହିଁ କି ସେ କେବେ ଏ ଜାତିକୁ ଛାଡ଼ି ନାହାନ୍ତି ରଣାଙ୍ଗନାର ଜୟ ପରାଜୟର ବନ୍ଧୁର ପଥରେ କେବେ କେବେ ପ୍ରାସାଦରେ ବସି ଦିବ୍ୟ ଭୋଜନ କରନ୍ତି ତ କେତେବେଳେ ଶତ୍ରୁସେନା ଆଗରେ ଖଲିପତ୍ରରେ ଫଳ ଖାଇ ସେ ଜାତିର ସଙ୍ଗ ଛାଡ଼ି ନାହାନ୍ତି ସେଇଥିପାଇଁ ତ ସିଏ ଆମର ବନ୍ଧୁ ଦିନବନ୍ଧୁ କୃପା ସିନ୍ଧୁ ଆଉ ଆମ ନିଜର ବନ୍ଧୁ ଜଗବନ୍ଧୁ ବିବାହ ହେଉ କି ସକଳ ମଙ୍ଗଳ କାର୍ଯ୍ୟରେ ପ୍ରତିଟି ଓଡ଼ିଆ ତାଙ୍କୁ ବନ୍ଧୁ ଭାବରେ ଡାକେ କିଏ ଗୁଆ ନଡ଼ିଆ ପାନ ବେଡ଼ି ଦେଇ ବ୍ୟକ୍ତିଗତ ନିମନ୍ତ୍ରଣ କରେ ଆଉ କୁହେ ହେ ପ୍ରଭୁ ମୁଁ ଏହି କାର୍ଯ୍ୟଟି ଆୟୋଜନ କରୁଛି ଆପଣ ସହାୟତା କରିବେ ଆପଣଙ୍କର ଉପସ୍ଥିତି ନିତ୍ୟାନ୍ତ ଆବଶ୍ୟକ ବା ସେତିକି ତାପରେ ସବୁ ଦାୟିତ୍ୱ ତାଙ୍କର ତେଣୁ ପ୍ରତିଟି ଓଡ଼ିଆଙ୍କର ବ୍ୟକ୍ତିଗତ ଜୀବନରେ ଆଉ ସାମୁହିକ ଜୀବନରେ ରାଷ୍ଟ୍ରୀୟ ଜୀବନରେ ଯେତେବେଳେ ଜଣେ ଓଡ଼ିଆ ଜିତିଛନ୍ତି ସେତେବେଳେ ସିଏ ଜଗତର ନାଥ ଜଗନ୍ନାଥଙ୍କୁ ସ୍ମରଣ କରିଛନ୍ତି ହଁ ସତ କହିବାକୁ ଗଲେ ତୁମେ ଗତି ପ୍ରଭୁ

ଶିବଙ୍କ ଜଟାରୁ ଜନ୍ମ ନେଲେ ବୀରଭଦ୍ର। ଶିବଙ୍କ ଆଦେଶରେ ବୀରଭଦ୍ର ଶିବଗଣଙ୍କ ସହିତ ଯଜ୍ଞସ୍ଥଳରେ ପହଞ୍ଚି ଯଜ୍ଞକୁ ନଷ୍ଟ କଲେ ଓ ଦକ୍ଷଙ୍କ ମୁଣ୍ଡ କାଟିଦେଲେ। ଭୃଗୁ ଋଷିଙ୍କ ଆଖି ଫୁଟାଇଦେଲେ। ଦେବତାମାନେ ଭୟରେ ପଳାଇଗଲେ। ଏହାପରେ ବ୍ରହ୍ମା ଦେବତାମାନଙ୍କୁ ସାଙ୍ଗରେ ନେଇ କୈଳାସକୁ ଯାଇ ଦକ୍ଷଙ୍କୁ ପୁନର୍ଜୀବନ, ଭୃଗୁ ଋଷିଙ୍କୁ ଚକ୍ଷୁ ପ୍ରଦାନ ତଥା ଯଜ୍ଞ ସମ୍ପୂର୍ଣ୍ଣ କରିବା ନିମିତ୍ତ ଶିବଙ୍କୁ ସ୍ତୁତି କଲେ।

0: ଶୁଣୁଥିଲି
1: ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 101ତମ ଭାଗ। କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ, ଆଶା ମୁକୁଲ ବାରିକ ଏବଂ ମନ୍ମଥ ମିଶ୍ର। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ବିଛଣା ଘା ଆଲୋଚନା କରିଛନ୍ତି ଡକ୍ଟର ରାଜେଶ କୁମାର ଦୋରା।
2: ବିଛଣା ଘାକୁ ବେଡ୍ ସୋର୍ କିମ୍ବା ପ୍ରେସର ସୋର୍ ବୋଲି ମଧ୍ୟ କୁହାଯାଏ। ଜଣେ ରୋଗୀ ଦୀର୍ଘ ଦିନ ଧରି ରୋଗକ୍ରାନ୍ତ ହେଲେ ବିଛଣାରେ ବହୁ ଦିନ ଧରି ପଡି ରହେ, ତେଣୁ ଏହି ପରିସ୍ଥିତିରେ ଦେହର ପ୍ରେସର ପଏଣ୍ଟ ଗୁଡ଼ିକ ସ୍ଥାନରେ ଚମଡ଼ା ଛାଡ଼ିଯାଏ। ଏହି ଘା ଗୁଡ଼ିକ ସମୟକ୍ରମେ ଚର୍ମ ଭିତରକୁ ଭେଦ କରେ ଏବଂ ଚର୍ବି ମାଂସପେଶୀ ଏବଂ ହାଡ଼ ପର୍ଯ୍ୟନ୍ତ ମଧ୍ୟ ଭେଦ କରେ। ମୁଖ୍ୟତଃ ପଛ ହାଡ଼ ପାଖରେ, ଅଣ୍ଟାର 2 ପାର୍ଶ୍ୱରେ ଏବଂ ସାକ୍ରାଲ ରିଜିଅନରେ, ମଳଦ୍ୱାରର 2 ପାର୍ଶ୍ୱରେ, ପିଠି ଏବଂ ଡେଣା ପାଖରେ, ଜଙ୍ଘର ପଛ ଭାଗରେ ଏବଂ ପାଦର ତଳପଟେ ଦେଖାଦିଏ। ବିଛଣା ଘା ମୁଖ୍ୟତଃ ରୋଗୀର 7 ଦିନ ପରେ ଆରମ୍ଭ ହୁଏ। ଏହି ଘା ଶୀଘ୍ର ଆରୋଗ୍ୟ ହୁଏ ନାହିଁ, ରୋଗୀ ନିଜେ ଦେଖିପାରେ ନାହିଁ। ଏହା ଆରମ୍ଭରୁ ଯନ୍ତ୍ରଣାଦାୟକ ନ ହେବାରୁ ରୋଗୀ ଏବଂ ତାର ସହଯୋଗୀମାନେ ହେୟ ଜ୍ଞାନ କରନ୍ତି ଏବଂ ଘା ଆସ୍ତେ ଆସ୍ତେ ମାଡ଼ିବାକୁ ଆରମ୍ଭ କରେ। ମୁଖ୍ୟତଃ ବହୁତ ଦିନ ଧରି ଡାକ୍ତରଖାନା ବେଡ୍ରେ ପଡ଼ିବା ସ୍ନାୟୁ ରୋଗୀ, ମଧୁମେହ ରୋଗୀ ଏବଂ ଏକ୍ସିଡେଣ୍ଟ ରୋଗୀମାନଙ୍କରେ ଏହି ବିଛଣା ଘା ଦେଖାଯାଏ। ବିଛଣା ଘାର ଲକ୍ଷଣ ଗୁଡ଼ିକ ହେଲା, ପ୍ରଥମ ଅବସ୍ଥାରେ ଉପର ମଳି ଚର୍ମ ଛାଡ଼ିଯାଏ। ଏହି ପ୍ରେସର ସୋର୍ରେ ଉପର ଚମଡ଼ା ଏବଂ ତଳର ସବକ୍ୟୁଟାନିୟସ୍ ଟିସୁ, ଚର୍ବି ମାଂସପେଶୀ ଏବଂ ହାଡ଼ ପର୍ଯ୍ୟନ୍ତ

Hey friends, good morning. You are listening to 100.4 Akashvani FM Rainbow. Kadak dil se dil tak, kon dil se dil tak, kare dewa mitra aasha apanko sahit show arambh hoi jaichi. Subha sakal ro sa samastang pai sakal ji subhamay ho munihati bhavare kahibi. And hum aaj ami emiti gote kotha baku jauche jaha pray ama samastang jibon sahit jorita. Ame sabubale paribar pai बन्धुमानक पाइ निज अफिस काम पाइ निज पिलामानक पाइ समस्तक पाइ समय बाहर करू किंतु शेष थर केबे आपण निज पाइ किछ समय राखि देले आइना आगेरे ठिया ही निज को पचारी थिले मु केमिति अछि हम समाज रे गुटी कथा सुनिबा को मिले निज कथा भावनी अन्यमानक कथा भाव ଅନ୍ୟମାନଙ୍କ ପାଇଁ ବଞ୍ଚିବା ନିଶ୍ଚୟ ମହାନର କଥା କିନ୍ତୁ ଯଦି ଆପଣ ନିଜ ଭିତରୁ ଖୁସି ନାହାନ୍ତି ତାହେଲେ ଅନ୍ୟକୁ ଖୁସି କେମିତି କରିବେ ଅନ୍ୟକୁ ଖୁସି ଆପଣ କେମିତି ବାଣ୍ଟିବେ ଖାଲି ଗ୍ଲାସ୍ କେବେ ବି ପାଣି ଦେଇପାରେନି ଠିକ୍ ସେହିପରି ଥକି ଯାଇଥିବା ମନ କେବେ ବି ଭଲ ପାଇବା କି ପ୍ରେମ ବାଣ୍ଟିପାରେନି

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
1: ଇଏ ସୌଦାର 15,000, ପରିବାର 2,000।
0: ଆଉ ଲାଇଟ ବିଲ
1: ଏବେ ଜିରୋ ପଇସା କେମିତି ଦେବି?
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ஒன்ஸ் அகைன் வெல்கம் பேக். அப்புறமா டியூன் கழிச்சு வந்து 100.4 ஆகாஷ்வாணி எஃப்எம் ரெயின்போ கடக் தில் சிதல் தக்கன் தில் சிதல் தக்கிறது பூமித்ரா ஆபணங்க சோஹித. Yes, ମୁଁ କହୁଥିଲି ଆପଣଙ୍କୁ ଯେ ଅନ୍ୟମାନଙ୍କୁ ଭଲ ପାଇବା କଥା ଠିକ ଅଛି, କିନ୍ତୁ ତା ସହିତ ନିଜକୁ ମଧ୍ୟ ଭଲ ପାଇବା କଥା. ତାକୁ ନେଇ ଗୋଟେ ଛୋଟ କାହାଣୀ। ଜଣେ ମହିଳା ଥିଲେ ଯିଏ ସକାଳଠୁ ରାତି ପର୍ଯ୍ୟନ୍ତ ସମସ୍ତଙ୍କର ଯତ୍ନ ନଉଥିଲେ, କିନ୍ତୁ ନିଜ ପାଇଁ ଗୋଟେ କପ୍ ଚା ମଧ୍ୟ ସେ ଶାନ୍ତିରେ ପିଇପାରୁନଥିଲେ। ଗୋଟେ ଦିନ ତାଙ୍କ ଝିଅ ତାକୁ ପଚାରିଲା କି ମା, ତୁମର ଫେଭରେଟ୍ କଲର୍ କ'ଣ? ମା ଚୁପ୍, ପୁରା ଯେମିତି ସେ ନିଶବ୍ଦ ହେଇଗଲେ, କାରଣ ବହୁତ ବର୍ଷ ହେଲା ସେ ନିଜ ପସନ୍ଦକୁ ଭୁଲି ଯାଇଥିଲେ। ସେଥିପାଇଁ ସାଙ୍ଗମାନେ ଦାୟିତ୍ୱ ପାଳନ କରନ୍ତୁ, କିନ୍ତୁ ନିଜ ପରିଚୟକୁ ବିଲକୁଲ ବି ହରାନ୍ତୁ ନାହିଁ। ତେବେ ଆଜି ସକାଳୁ ଆପଣଙ୍କ ପାଇଁ ମୋର ଗୋଟେ ପ୍ରଶ୍ନ ଯେ ଆପଣ ନିଜ ପାଇଁ କ'ଣ କରନ୍ତି? ଗୋଟେ କପ୍ କଫି ପିଅନ୍ତି, ନା କିଛି ଭଲ ବହି ପଢ଼ନ୍ତି, ନା କିଛି ଭଲ ମ୍ୟୁଜିକ୍ ଶୁଣନ୍ତି, ନା ମର୍ଣ୍ଣିଂ ୱାକ୍ରେ ନିଜ ପାଇଁ ଯାଆନ୍ତି, ବା ବର୍ଷାରେ ବାଲକୋନିରେ ବସି ଗରମା ଗରମ ଚା ପିଅନ୍ତି? ଆପଣ ଚାହିଁଲେ ନିହାତି ଭାବରେ ମୋତେ ମେସେଜ କରିପାରିବେ, ମୁଁ ନିହାତି ଭାବରେ ଆପଣଙ୍କ ମେସେଜକୁ ସ୍ଥାନ ଦେବି। ନିହାତି ଭାବରେ ସେୟାର କରନ୍ତୁ। ଆଉ ହଁ, ବହୁତ ଲୋକ କୁହନ୍ତି ମୁଁ ଯଦି ନିଜ ପାଇଁ ସମୟ ନେବି ତାହେଲେ ଲୋକ କହିବେ ମୁଁ ସ୍ୱାର୍ଥପର। ନା ନା, ଏହା ସ୍ୱାର୍ଥପରତା ନୁହଁ। ସ୍ୱାର୍ଥପରତା ହେଉଛି କେବଳ ନିଜ ଖୁସି ପାଇଁ ଅନ୍ୟକୁ କଷ୍ଟ ଦେବା, କିନ୍ତୁ ନିଜର ମାନସିକ ଶାନ୍ତି ପାଇଁ କିଛି ସମୟ ନେବା, ନିଜ ସ୍ୱପ୍ନକୁ ପୁଣି ଜୀବନ୍ତ କରିବା, ଆଉ ନିଜ ଶରୀରର ଯତ୍ନ ନେବା, ତା ସହିତ ନିଜ ମନ କଥା ଶୁଣିବା, ଏଇଟା ସେଲ୍ଫିସନେସ୍ ନୁହଁ, ବରଂ ଏଇଟା ହେଉଛି ସେଲ୍ଫ ରେସ୍ପେକ୍ଟ। ସେଇଥିପାଇଁ ଜୀବନରେ ସମସ୍ତଙ୍କୁ ଭଲ ପାଆନ୍ତୁ, କିନ୍ତୁ ନିଜକୁ ଭୁଲି ଯାଆନ୍ତୁ ନାହିଁ, କାରଣ ଯେଉଁଦିନ ଆପଣ ନିଜକୁ ଭଲ ପାଇବା ଶିଖିଯିବେ ସେଇଦିନ ଆପଣଙ୍କ ହସ ଆଉ କାହାରି ଅନୁମତି ଉପରେ ନିର୍ଭର କରିବ ନାହିଁ। ସେଥିପାଇଁ ମନେ ରଖନ୍ତୁ, ନିଜକୁ ଇମ୍ପୋର୍ଟାନ୍ସ ଦେବା ସେଲ୍ଫିସନେସ୍ ନୁହଁ, ଏହା ହେଉଛି ନିଜ ଜୀବନକୁ ସମ୍ମାନ ଦେବା। ତେବେ ଆଜିର ଏଇ କଥା ସହିତ ମୁଁ ଶୁଭ ସକାଳ ଶୋକୁ ଏଇଠି ରଖୁଛି, କିନ୍ତୁ ହଁ, ସବୁବେଳ ପାଇଁ ସମସ୍ତଙ୍କୁ ଖୁସିର କାରଣ ସାଜନ୍ତୁ, ଆଉ ନିଜ ଖୁସିର କାରଣ ମଧ୍ୟ ହୁଅନ୍ତୁ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0315 କିନ୍ତୁ ଏବେ ଏବେ ମୁଁ ଆପଣଙ୍କୁ ଶୁଣେଇବି ବାଲ ସୁବ୍ରମଣ୍ୟମଙ୍କ କଣ୍ଠରେ ସେଇ ପୁରୁଣା ଦିନର ଗୋଟିଏ ସୁନ୍ଦର ଗୀତ ଯାହାକୁ ଏବେ ବି ଶୁଣିଲେ ଆତ୍ମାକୁ ଶାନ୍ତି ମିଳେ।

0: ଶୁଣିଛନ୍ତି ଆପଣମାନେ ଦେବମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଶୀତଲ ତାକରେ ଶାଲନ୍ତ ଦେଖିବା ଆମର ଆଜିର ଫାର୍ଷ୍ଟ କଲର୍ କିଏ ଅଛନ୍ତି ଏବଂ ସିଏ କଣ କହୁଛନ୍ତି ଆଜିର ଟପିକକୁ ନେଇକି। ହ୍ୟାଲୋ,
1: ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ବଳରାମ ବେହେରା ଆଜ୍ଞା କହୁଥିଲି, ଏଜି ଅଫିସ ଷ୍ଟାଫ ଓଡ଼ିଶା ହାଇକୋର୍ଟ କଟକରୁ।
0: କେମିତି ଅଛନ୍ତି ଆପଣ? ଘରେ ପୁରୁଣା ଗୀତ ଶୁଣିବାକୁ କିଏ ସବୁଠୁ ବେଶୀ ଭଲ?
1: ପୁରୁଣା ଗୀତ ଆଜ୍ଞା, ମୁଁ ବେଶୀ ଶୁଣିବା, ବହୁତ ପିଲାଦିନୁ ପୁରୁଣା ଗୀତ ଶୁଣି ଆସେ
0: ଆଜ୍ଞା।
1: ରେଡିଓ ଥିଲା ଆଜ୍ଞା, ଯେତେବେଳେ ରେଡିଓ ଥିଲା ସେତେବେଳେ ଅଭିଜ୍ଞତା ଏଫ୍ଏମ୍ ରେଡିଓ ଏବେ ବି ଅଛି, ଆମେ ଫୋନ ମାଧ୍ୟମରେ ଶୁଣିପାରୁଛୁ, କିନ୍ତୁ ମୁଁ ସେଟା ରେଡିଓ ଯେତେବେଳେ ଥିଲା ସେତେବେଳେ ମୁଁ ରାତିରେ ରେଡିଓ ଅନ୍ କରିକି ରାତି ସାରା ବି ଶୁଣୁଥିଲି। ଯେତେବେଳେ ଶୋଇପଡ଼ିବି ରେଡିଓ ବାଲା ସଙ୍ଗେ ସଙ୍ଗେ ଘରେ ଉଠିକି ଘରେ ବାପା ରେଡିଓ ବନ୍ଦ କରିବେ, କାରଣ ରାତି ସାରା ରେଡିଓ ଶୁଣୁଛି ନା କଣ, ରେଡିଓ ସଙ୍ଗେ ସଙ୍ଗେ ହଉଛି, ଷ୍ଟେସନ ବନ୍ଦ ହେଇଗଲାଣି।
0: ଆଚ୍ଛା, ତାହେଲେ ଆପଣ ବେଶୀ ଶୁଣନ୍ତି ଆଉ ବେଶୀ ସବୁ ଗୀତ ଶୁଣିବାକୁ ଭଲ ପାଆନ୍ତି ନା କଣ?
1: ମୁଁ ତ ଓଡ଼ିଆ ଗୀତ।

0: ଓଡିଆ ଗୀତ ଭଲ ପାଏ, ପୁରୁଣା ଗୀତ ଶୁଣିବାକୁ, ହିନ୍ଦୀ ଫିଲ୍ମ ଗୀତ ବହୁତ ଭଲ ପାଏ ବେଶୀ, କିଶୋର କୁମାର, ମହମ୍ମଦ ରଫି, ଲତା ମଙ୍ଗେସକର, ପୁରୁଣା ଗୀତ ମାନେ 30-40 ବର୍ଷର ଫିଲ୍ମ ଯୋଉ ଗୀତ ସେଇ ଗୀତ ମତେ ବହୁତ ଭଲ ଲାଗେ ଆଜ୍ଞା।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କଠୁ ଶୁଣିକି ବହୁତ ଭଲ ଲାଗିଲା। ମୁଁ ସିଓର ଏଇ ପ୍ରୋଗ୍ରାମ ଭିତରେ ଲତା ମଙ୍ଗେସକରଙ୍କ କଣ୍ଠରେ ଗୋଟେ ସୁନ୍ଦର ଗୀତ ଆପଣଙ୍କ ପାଇଁ ଶୁଣେଇଦେବି।
0: ନମସ୍କାର ଆଜ୍ଞା, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315।

0: ସତରେ ବେଳେ ବେଳେ ମୁଁ ଜାଣିପାରେନି ଆପଣମାନଙ୍କ ପ୍ରତି ଏତେ ଭଲ ପାଇବା କାହିଁକି, କାହିଁକି ନା ଆପଣ ହୃଦୟରେ ହିଁ ଅଛନ୍ତି। ଚାଲନ୍ତୁ ଦେଖିବା ହୃଦୟ ପାଖକୁ କିଏ ଆଉ ଜଣେ କଲ୍ କରିଛନ୍ତି ଏବଂ ସେ କଣ କହୁଛନ୍ତି ଆଜିର ଟପିକ କୁ ନେଇ। ହ୍ୟାଲୋ
1: ଦେବମିତ୍ର ମ୍ୟାଡାମ, ଜୟ ଜଗନ୍ନାଥ, ନମସ୍କାର।
0: ଜୟ ଜଗନ୍ନାଥ ନମସ୍କାର। ଏନର୍ଜେଟିକ ଭଏସ୍ ରଲି ମ୍ୟାଡାମଙ୍କର ହିଁ କେବଳ ହେଇପାରିବ।
1: ଆପଣଙ୍କ ସହିତ ବେଶୀ ନୁହେଁ,
0: କେମିତି ଅଛନ୍ତି ଆପଣ?
1: ମୁଁ ବଢିଆ ଅଛି।
0: ଆଚ୍ଛା
1: ଆପଣ କେମିତି ଅଛନ୍ତି?
0: ମୁଁ ବି ବଢିଆ ଅଛି। ଆପଣଙ୍କ ଭଏସ୍ ଶୁଣିକି ମତେ ବହୁତ ବଢିଆ ଲାଗେ, ମାନେ ଏନର୍ଜି ଫିଲ୍ ହେଇଯାଏ, ତ ମୁଁ ଭଲ ହେଇଯାଏ ଭଲ ନଥିଲେ। ଆଚ୍ଛା କୁହନ୍ତୁ ଆପଣ
1: ଆପଣ ଯୋଉଠି ବସିଛନ୍ତି ନା ସେ ଜାଗାଟା ମୁଁ ଦେଖିଛି।
0: କୁହନ୍ତୁ ଆପଣଙ୍କ ଘରେ ଓଡିଆ ହଉ କି ହିନ୍ଦୀ ଚଳଚ୍ଚିତ୍ରର ପୁରୁଣା ଗୀତ ଶୁଣିବାକୁ କିଏ ବେଶୀ ପସନ୍ଦ କରନ୍ତି?
1: ମ୍ୟାଡାମ ଆମ ପରିବାରର ପୁରୁଣା ଗୀତ ସମସ୍ତେ ଶୁଣିବାକୁ ଭଲ ପାଆନ୍ତି।
0: ସମସ୍ତେ
1: ନିଜେ ଗୋଟେ ଛୋଟ ବେଳଠୁ ଆମ ନନା ଗୋଟେ ରେଡିଓ ଆଣିଥିଲା, ଆମ ଏରିଆରେ ରେଡିଓ ନଥିଲା, ଆମ ନନା ସେତେବେଳେ ଆଣିଥିଲା, ଆମେ ଛୋଟ ଛୋଟ ଛୁଆ ଛୁଆ ସବୁ ହେଇଥିଲୁ, ଅକ୍ଷୟ ମହାନ୍ତି, ବାଳକୃଷ୍ଣ ଦାସ, ଭିକାରୀ ବଳ, ଚିତ୍ତ ଜେନା, ଲତା ମଙ୍ଗେସ୍କର, ମହମ୍ମଦ ରଫି, କିଶୋର କୁମାର, ଏମାନଙ୍କ ଗୀତ ଯେତେବେଳେ ରେଡିଓରେ ବାଜେ ଆମ ଗୋଡ଼ ଆପେ ଆପେ ଉଠିଯାଏ, ଆମ ଟିକେ ତାଙ୍କ ସାଙ୍ଗରେ ତାଳ ଦେଇକିରି ବୋଲିଦେଉ। ଆଉ ସେ ଯୋଉ ବାଜା, ସେ ଯୋଉ ଗୀତ, ସେ ଯୋଉ ସ୍ୱର, ସେ ଯୋଉ କଣ୍ଠ, ଏଗୁଡାକ ତ ଶୁଣିଲେ ସବୁ ବଢିଆ ଲାଗେ।
0: ଆପଣ ଯେମିତି କହୁଛନ୍ତି ମତେ ସମସ୍ତଙ୍କ ଚେହେରା ଗୋଟେ କରି ଗୋଟେ ଆଖି ଆଗରେ ନାଚିଗଲା, ଯୋଉ ବି ଗାୟକ ଆଉ ଗାୟିକାଙ୍କ କଥା ଆପଣ କହିଲେ। ସତରେ ଏମାନଙ୍କର ଗାୟକିରେ ଯେମିତି ଥାଏ ପ୍ରାଣ ଭରିକି ଅଛି, ତ ଠିକ ସେମିତି ଆମେ ସମସ୍ତେ ତାଙ୍କୁ ଅନୁଭବ କରୁ, ଏପର୍ଯ୍ୟନ୍ତ ବି ସେମାନେ କାଳଜୟୀ। ତ ଆପଣଙ୍କ କଥା ଶୁଣି ବହୁତ ଭଲ ଲାଗିଲା, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ଧନ୍ୟବାଦ, ରଖିଲି, ନମସ୍କାର। ଆଉ ଗୋଟେ ଏବେ ତ ଆମକୁ ସବୁ ଛାଡିକି ଚାଲିଗଲେ,
0: ନିହାତି ଭାବରେ ଏଇ ପ୍ରୋଗ୍ରାମ ମାଧ୍ୟମରେ ମୁଁ ଆପଣଙ୍କୁ ଶୁଣେଇଦେବି।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ଜଗନ୍ନାଥ ମଙ୍ଗଳ କରନ୍ତୁ। ରଖିଲି, ଦେବମିତ୍ର ମ୍ୟାଡାମ ଏମିତି ଆସୁଥାନ୍ତୁ, ପ୍ରୋଗ୍ରାମ କରୁଥାନ୍ତୁ।
0: ବହୁତ ବହୁତ ଧନ୍ୟବାଦ, ଏମିତି ଭଲ ପାଇବା ଅଜାଡୁଥାନ୍ତୁ।
1: ଜୟ ଜଗନ୍ନାଥ।
0: ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230353 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ, କି ଆପଣଙ୍କ ଘରେ କିଏ ଓଲ୍ଡ ମ୍ୟୁଜିକ ଗୋଲ୍ଡ ହିସାବରେ ଶୁଣିବାକୁ ଭଲ ପାଆନ୍ତି, ନିହାତି ଭାବରେ ସେୟାର କରନ୍ତୁ। କିନ୍ତୁ ଏବେ ପାଇଁ ଏଇ ବ୍ୟୁଟିଫୁଲ୍ ସେ ଗୀତ ଆପଣ ସମସ୍ତଙ୍କ ପାଇଁ।

0: ମୁଁ ବି ବହୁତ ବଢିଆ ଅଛି। ଆଜି ବୋଧେ ଆପଣଙ୍କ ସହିତ ମୋର ପ୍ରଥମ କଥାବାର୍ତ୍ତା।
1: ଲାଷ୍ଟ ଟାଇମ୍ କଥା ହେଇଥିଲି ବୋଧେ ମେ ବି ମାସେ ତଳେ।
0: ଆଚ୍ଛା,
1: ସେଦିନ ଆପଣଙ୍କ କିଛି ଅଲଗା ପ୍ରୋଗ୍ରାମ ଥିଲା ବୋଲି କଥା ହେଲି, ବଟ୍ ଆପଣ ମୋ ଗୀତ ଆସିଲାନି। ଫାର୍ଷ୍ଟ ଟାଇମ୍ ବହୁତ ଦିନ ପରେ, ମାନେ ଦୁଇ ତିନି ବର୍ଷ ପରେ କଲ୍ ଲଗେଇକି ଫାର୍ଷ୍ଟ ଟାଇମ୍ ଲାଷ୍ଟ
0: କ୍ଲାସିକ ଗୀତ ଓଡିଆ ଗୀତ ଶୁଣିବାକୁ କିଏ ବେଶୀ ପସନ୍ଦ କରନ୍ତି?
1: ମୋ ମା ତ ବେଙ୍ଗଲୀ, ବଟ୍ ମାନେ ମୋ ମା 1968 ରୁ ଆସିକି ଓଡିଶା ପର୍ଯ୍ୟନ୍ତ ଅଛନ୍ତି, ସିଏ ଓଡିଆ ଗୀତର ଏଡ଼େ ବଡ ଫ୍ୟାନ୍ ଯାହା କୁହନ୍ତୁନି।
0: ଆଚ୍ଛା,
1: ସିଏ ଆମେ ଛୁଆବେଳେ ଦେଖିଛୁ ପ୍ରଶାନ୍ତ ନନ୍ଦଙ୍କର, ମହେଶଙ୍କର, ଏମାନଙ୍କ ଫିଲ୍ମ ଦେଖିବା ପାଇଁ ମୋ ମାନଙ୍କ ସହିତ ଆମେ ଯାଉ, ବାପା ମାନଙ୍କ ସହିତ ଆମେ ଯାଉ। ଆମ ଘରେ ସବୁବେଳେ ରାତିରେ ଆପକି ଫର୍ମାଇଶ ହଉ କି କଣ କଣ ସେପରେ ଥିଲା ସବୁ, ସକାଳେ ଯେମିତି ଆମେ ସ୍କୁଲ ବାହାରୁଥିବୁ ମାଙ୍କର ଓଡ଼ିଆ ଗୀତ ଲାଗିଥିବ, ଆମ ପାଇଁ ରୋଷେଇ ଚାଲିଥିବ। ଆମ ମା ହଉଛନ୍ତି ବହୁତ ବଡ ଫ୍ୟାନ୍ ପୁରୁଣା ଗୀତର, ଓଡିଆ ଗୀତ ପୁରୁଣା ଗୀତ, ହିନ୍ଦୀ ଗୀତ, ହିନ୍ଦୀର ବି ପୁରୁଣା ଗୀତ। ଆଜିକାଲି ଓଡିଆ ମାନେ ଆଧୁନିକ ଗୀତ ତ ଏତେ ମାନେ ଭଲ ଲାଗୁନି ଏକ୍ଚୁଆଲି ଶୁଣିବା ପାଇଁ, ବଟ୍ ପୁରୁଣା ଗୀତର ଗୋଟେ ମଧୁରତା ଗୋଟେ ଅଲଗା।
0: ମ୍ୟାଡମ୍, ଆପଣଙ୍କ ମା ଶୁଣିବାକୁ ଭଲ ପାଆନ୍ତି, ଆପଣଙ୍କ ପୁରା ଫ୍ୟାମିଲିରେ ସମସ୍ତେ ଶୁଣିବାକୁ ଭଲ ପାଆନ୍ତି?
1: ପୁରା ଫ୍ୟାମିଲି, ମୋ ମା ହଉଛନ୍ତି ମେନ୍, ମୋ ମା ହଉଛନ୍ତି ଛୁଆବେଳେ ଗୀତ ଶିଖୁଥିଲେ, ହାରମୋନିୟମ ବଜାଉଥିଲେ, ସୋ ଦାଟ ମୋ ମା ଗୀତ ଫ୍ୟାମିଲିରୁ ଆସୁଛନ୍ତି।
0: ଆଚ୍ଛା, ତାହେଲେ ଯଦି
1: ମ୍ୟୁଜିକ୍ ଫ୍ୟାମିଲିରୁ ଆସୁଛନ୍ତି, ତାଙ୍କର ଇଏଟା ବହୁତ ଖୁସି ଯେ ପୁରୁଣା ଗୀତ ଶୁଣିବା।
0: ତାହେଲେ
1: ଟ୍ରାଭେଲ କଲେ ବି ଗାଡିରେ ପୁରୁଣା ଗୀତ ହିଁ ବାଜେ ମ୍ୟାଡମ୍, ନୂଆ ଗୀତ ମାନେ ଆମେ ଆମେମାନେ ବି ଅଭ୍ୟସ୍ତ ପୁରୁଣା ଗୀତରେ।
0: ତାହେଲେ ଏମିତି ପୁରୁଣା ଗୀତକୁ ଭଲ ପାଉଥାନ୍ତୁ, କାହିଁକି ନା ମତେ ବି ଲାଗେ କି ପୁରୁଣା ଗୀତରେ ସେଇ ସ୍ୱର ଏପର୍ଯ୍ୟନ୍ତ ବି ବଞ୍ଚି ରହିଛି, ଆଉ ତା ସହିତ ପୁରୁଣା ଗୀତରେ ଯୋଉ ଭାବାର୍ଥ ଅଛି ସେଟା ନୂଆ ଗୀତରେ କୋଉଠି ନା କୋଉଠି ଖୋଜିଲେ ତାର ଟିକେ ଲ୍ୟାକୁନା ରୁହେ।
1: ଏବେ ଯୋଉ ଗୀତର ମ୍ୟାଡମ୍ କିଛି ମିନିଂ ନାହିଁ ମ୍ୟାଡମ୍, ଖାଲି ମ୍ୟୁଜିକ ଖାଲି ଲୋକ ନାଚିବା ପାଇଁ ମଧ୍ୟ ଗୀତ ତିଆରି ହେଇଛି, ବଟ୍ କୌଣସି ଭାବାର୍ଥ ନାହିଁ।
0: ଆଚ୍ଛା ଠିକ୍ ଅଛି, ତ ଆପଣଙ୍କ ମାଙ୍କ ପାଇଁ ମୁଁ ଆଜି ଗୋଟେ ବହୁତ ସୁନ୍ଦର ଗୀତ ଡୋରା ଫିଲ୍ମ ର ଗୋଟେ ଶୁଣେଇ ଦଉଛି। ମୁଁ ତ ଥିଲି ଏକୁଟିଆ ଗୀତଟି, ଆପଣଙ୍କ ମା ପାଇଁ ସ୍ପେଶିଆଲି ଡେଡିକେଟ୍ କରି ମୁଁ ଶୁଣେଇ ଦଉଛି। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ଓକେ ମ୍ୟାଡମ୍, ଥ୍ୟାଙ୍କ ୟୁ।

0: ହ୍ୟାଲୋ
1: ଆଜ୍ଞା ଦିଦି
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଦିଦି କଟକରୁ ମମତା ବେହେରା କହୁଛି।
0: କେମିତି ଅଛନ୍ତି?
1: ଭଲ ଅଛି ଦିଦି, ଆପଣ କେମିତି ଅଛନ୍ତି?
0: ମୁଁ ବି ବହୁତ ଭଲ ଅଛି। ଆଚ୍ଛା ମମତା, କହିଦିଅନ୍ତୁ ଯେ ଆପଣଙ୍କ ଘରେ କିଏ ଓଡିଆ ହଉ କି ହିନ୍ଦୀର ପୁରୁଣା ଗୀତ ଶୁଣିବାକୁ ବହୁତ ଭଲ ପାଆନ୍ତି?
1: ଦିଦି ଆମେ ସମସ୍ତେ ଓଡିଆ ଆଉ ହିନ୍ଦୀ ସବୁ ମାନେ ପୁରୁଣା ଗୀତ ଶୁଣିବା ପାଇଁ ଆମେ ବହୁତ ଭଲ ପାଉ। ଆଉ ଯେତେବେଳେ ମାନେ ଇଏ ଥିଲୁ ଆମର ରେଡିଓ ଆମକୁ ସାଙ୍ଗରେ ଆମେ ଯୋଉ ଯାଉଥିବୁ ଆମ ପଛରେ ରେଡିଓ ଆମ ଧରିକିନି ଯିବା ଆସିବା କରିବୁ, ଘରେ କାମ କରିବୁ।
0: ଆଚ୍ଛା ମାନେ 2000 ଗୀତ ପାଖାପାଖି ଗୀତ ଭଲ ଲାଗେ ନା ଆପଣଙ୍କୁ 90s ମାନେ 90 ଯୋଉ ସବୁ ଗୀତ ଅଛି ସେସବୁ ଶୁଣିବାକୁ ଭଲ ଲାଗେ?
1: ବହୁତ ପୁରୁଣା ଗୀତ ଆମକୁ ବହୁତ ଭଲ ଲାଗେ, ହିନ୍ଦୀ ଓଡିଆ ବହୁତ ଭଲ ଲାଗେ।
0: ଆଚ୍ଛା ଘରେ ଏମିତି କିଏ ଅଛନ୍ତି ଯିଏ ପୁରା ମାନେ ପୁରୁଣା ଗୀତ ଶୁଣିବା ପାଇଁ ପୁରା ପାଗଳ, ସେମିତି କିଏ ସମସ୍ତଙ୍କ ଭିତରେ?
1: ସେମିତି ଦିଦି ଆମ ମା ଥିଲେ, ଆମ ମା ବହୁତ ପୁରୁଣା ଗୀତ ଶୁଣିବା ପାଇଁ ଆଉ ଟିଭିରେ ବି ଭଜନ ଇଏ ସିଏ ମାନେ ଶୁଣିବା ପାଇଁ ବହୁତ ଇଏ।
0: ଆଚ୍ଛା କିନ୍ତୁ ଏବେ ଆଉ ମା ନାହାନ୍ତି ନା କଣ?
1: ନାଇଁ ଦିଦି, ମା 7 ହେଲାଣି ଆମ ସାଙ୍ଗରେ ଆଉ ମାନେ।
0: କିନ୍ତୁ ଆପଣମାନେ ଯେବେ ବି ପୁରୁଣା ଗୀତ ଶୁଣୁଥିବେ ସେବେ ମାଙ୍କ ସ୍ମୃତି ଆପଣଙ୍କ ପାଖରେ ରହୁଥିବ, ଗୀତରେ ଅନେକ ସ୍ମୃତି ରହିଥାଏ, ତ ଆପଣ ଏମିତି ମାଙ୍କ ସ୍ମୃତି ସାଉଣ୍ଟନ୍ତୁ ପୁରୁଣା ଗୀତ ମାଧ୍ୟମରେ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ନିହାତି ଭାବରେ ଗୋଟେ ସୁନ୍ଦର ଗୀତ ମୁଁ ଆପଣଙ୍କୁ ଶୁଣେଇଦେବି। ନମସ୍କାର, ଆପଣ ବି କଲ୍ କରିପାରିବେ ଆମ ନମ୍ବର 0671230 3153 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ। ଚାଲନ୍ତୁ ଦେଖିବା ନିଜ କାହାଣୀ ବାଣ୍ଟିବା ପାଇଁ ନେକ୍ସଟ କିଏ ଅଛନ୍ତି କଲର। ହ୍ୟାଲୋ,
2: ହ୍ୟାଲୋ,
0: କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଦେବମିତ୍ର ମ୍ୟାମ ନମସ୍କାର, ମୁଁ ବାମଦେବ ପୃଷ୍ଟି କହୁଥିଲି ଜାଞ୍ଜିରମଙ୍ଗଳା କଟକରୁ।
0: ନମସ୍କାର, କେମିତି ଅଛନ୍ତି?
2: ହଁ ବହୁତ ଭଲ ଅଛି।
0: ଆଚ୍ଛା ତାହେଲେ ପୁରୁଣା ଗୀତ ଶୁଣିବାକୁ କିଏ ବହୁତ ଭଲ ପାଆନ୍ତି ଆପଣଙ୍କ ଘରେ?
2: ଗୀତ ଶୁଣିବାକୁ ମୁଁ ତ ବେଶୀ ଭଲ ପାଏ, ମୁଁ ବେଶୀ ଗୀତ ପ୍ରିୟ। ପ୍ରାୟ ମୁଁ ରେଡିଓରୁ ନୁହଁ, ମୋ ପାଖରେ ବହୁତ କ୍ୟାସେଟ୍ ସିଡି ବି ଅଛି। ଏବେ ତ କ୍ୟାସେଟ୍ ଆଉ ସିଡି ଆଉ ଏତେଟା ଆଉ ଚାଲୁନି, ମାନେ ଚାଲୁନି କଣ, ଧୀରେ ଧୀରେ ତାର ମେସିନ୍ ବି ମାନେ ଆଉ ମିଳୁନି, ସିଡିର ମେସିନ୍ ବି ମିଳୁନି। ଯାହା ଅଛି ସେଥିରେ ସିଡି ବି ଧୀରେ ଧୀରେ ମୋର ମାନେ କେତେଟା ଚାଲୁଛି କେତେକ ଚାଲୁନି, କିନ୍ତୁ ପ୍ରାୟ ୟୁଟ୍ୟୁବରେ ମୁଁ ଗୀତ ଶୁଣେ, ରେଡିଓରୁ ବି ବହୁତ ପୁରୁଣା ପୁରୁଣା ଗୀତ ଶୁଣେ।
0: ଆଚ୍ଛା କୋଉ ସିଙ୍ଗରଙ୍କ ଗୀତ ଶୁଣିବାକୁ ଆପଣ ବେଶୀ ଭଲ ପାଆନ୍ତି?
2: ବିଶେଷ କରି ଆମର ଓଡିଆରେ ଅକ୍ଷୟ ମହାନ୍ତିଙ୍କର ଗୀତ ମତେ ବହୁତ ଭଲ ଲାଗେ, ଚିତ୍ତ ଜେନାଙ୍କର ବି ବହୁତ ଗୀତ ଭଲ ଲାଗେ, ପ୍ରଣବ ପଟ୍ଟନାୟକଙ୍କର ଗୀତ ବହୁତ ଭଲ ଲାଗେ। ତା ଛଡା ହିନ୍ଦୀରେ ମଧ୍ୟ ମହମ୍ମଦ ଅଜିଜ, ସୁରେଶ ୱାଡକର, ଅନୁରାଧା ପୋଡୱାଲ, ଲତା ମଙ୍ଗେସକର ଏମାନଙ୍କ ଗୀତ ବି ବହୁତ ଭଲ ଲାଗେ। ବିଶେଷ କରି ମତେ ଓଡିଆ ଗୀତ ହିଁ ମତେ ବହୁତ ପସନ୍ଦ। ମୁଁ ଯେତେବେଳେ ବି ଅନୁରୋଧ କରିଥାଏ ଆପଣଙ୍କ ପାଖକୁ ଏଇ ରେଡିଓରେ ଆମର ରେନ୍ଡୋ ହଉ କି ବିବିଧ ଭାରତୀ ହଉ କଟକ ହଉ, ମୁଁ ଓଡିଆ ଗୀତ ହିଁ ବେଶୀ ପ୍ରାଧାନ୍ୟ ଦେଇଥାଏ।

0: ବହୁତ ଭଲ ଲାଗିଲା ଆପଣଙ୍କଠୁ ଶୁଣିକି କି ଆପଣ ସବୁତ କାଳଜୟୀ ସ୍ମରଣୀୟ ଆର୍ଟିଷ୍ଟ ମାନଙ୍କର ନାଁ ନେଲେ। ସମସ୍ତଙ୍କ ଗୀତ ଏବେ ବି ଆମ ହୃଦୟରେ ଲୁଚି ରହିଛି, କୋଉଠି ନା କୋଉଠି ଆମେ ଗୁନଗୁନାଉ, ଆପଣ ମଧ୍ୟ ଗୁନଗୁନାଉ।
1: ଚିତ୍ତ ଜେନାଙ୍କର ଗୋଟେ ଗୀତ ଅଛି, ମୋ ପ୍ରିୟା ଠାରୁ ବି ଅଧିକ ସୁନ୍ଦର, ସେ ଗୀତଟି ମୋର ସବୁଠାରୁ ବେଶୀ ପ୍ରିୟ। ମୁଁ ଯେତେବେଳେ ବି ମାନେ ଶୁଣେ ସେଇ ଗୀତଟା, ଯେତେବେଳେ ମୋର ବାଜେ ରେଡିଓରେ ବାଜେ କିମ୍ବା ମୁଁ ପ୍ରାୟ ଅଧିକାଂଶ ସମୟ ଏଇ ଗୀତଟା ହିଁ ମୁଁ ଅନୁରୋଧ କରିଥାଏ। ତା ଛଡ଼ା ଆପଣଙ୍କ ପୂର୍ବରୁ ଯୋଉ ବଜେଇଥିଲେ, ମୁଁ ତ ଥିଲି ଏକୁଟିଆ ବାହାରା ପକ୍ଷୀ ଡୋରାର, ସିଏ ହଉଛି ମୋର ଆହୁରି ଅତି ପ୍ରିୟ ଗୀତ।
0: ନିହାତି ଭାବରେ ତାହେଲେ ଆପଣଙ୍କ ରିକ୍ୱେଷ୍ଟରେ ଚିତ ଜେନାଙ୍କ କଣ୍ଠରେ ଏଇ ସୁନ୍ଦର ଗୀତଟି ମୁଁ ଆପଣଙ୍କୁ ଶୁଣେଇ ଦଉଛି। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ଧନ୍ୟବାଦ ମ୍ୟାମ୍, ନମସ୍କାର।
0: ନମସ୍କାର।

0: ଗୀତ ପରି ପୁଣି ସ୍ୱାଗତ। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଡେକ୍ ଦିଲ୍ ସି ଦିଲ୍ ତକ୍। ଖୁସି ଆନନ୍ଦ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି, ସେ କଣ କହୁଛନ୍ତି। ହ୍ୟାଲୋ,
1: ହ୍ୟାଲୋ,
0: ନମସ୍କାର, କିଏ କହୁଛନ୍ତି, କୋଉଠି କହୁଛନ୍ତି?
1: ସନ୍ତୋଷ ମଲ୍ଲିକ, ମହାକାଳପଡ଼ା ଭର୍ତ୍ତପୁର ଜିଲ୍ଲା ଯାଜପୁରରୁ କହୁଛି। ମୋର ସମସ୍ତ ଶ୍ରୋତା ଭାଇ ଏବଂ ଶ୍ରୋତା ଭଉଣୀ ମାନଙ୍କୁ ମଧ୍ୟ ନମସ୍କାର, ଆପଣଙ୍କୁ ମଧ୍ୟ ନମସ୍କାର। ଆଉ ଭଗବାନଙ୍କୁ ଡାକୁଛି, ଆପଣଙ୍କୁ ବହୁତ ଭଗବାନ ବହୁତ ଭଲରେ ରଖନ୍ତୁ, ଆଉ ସବୁ ଶ୍ରୋତା ଭାଇ ଶ୍ରୋତା ଭଉଣୀ ମାନଙ୍କୁ ବି ବହୁତ ଭଲରେ ରଖନ୍ତୁ।
0: ଆପଣଙ୍କ ପ୍ରାର୍ଥନାରେ ଆମେ ମଧ୍ୟ ସୁସ୍ଥ ଅଛୁ, ଆପଣ ମଧ୍ୟ ସୁସ୍ଥରେ ରୁହନ୍ତୁ। ବହୁତ ବହୁତ ଧନ୍ୟବାଦ ଏତେ ଶୁଭକାମନା ପାଇଁ। ଆଚ୍ଛା କୁହନ୍ତୁ, ଆପଣଙ୍କ ଘରେ କିଏ ସବୁଠୁ ପୁରୁଣା ଗୀତ ଶୁଣିବାକୁ ପସନ୍ଦ କରନ୍ତି?
1: ଆମ ଘରେ ତ ପୁରୁଣା ସଙ୍ଗୀତ କହିଲେ ତ ମୁଁ ବେଶୀ ଶୁଣେ।
0: ଆଚ୍ଛା,
1: ନୂଆ ଗୀତ ପୂର୍ବରୁ ମତେ ପୁରୁଣା ଗୀତ ତ ବହୁତ ବଢିଆ ଲାଗେ।
0: ଆଚ୍ଛା,
1: ଆଜ୍ଞା,
0: ତ ଆପଣଙ୍କୁ କିଏ ସବୁଠୁ ପୁରୁଣା ଗୀତ ଅଧିକ ଶୁଣାନ୍ତି ବା ଆପଣଙ୍କୁ ବେଶୀ ଡେଡିକେଟ୍ କରନ୍ତି କିଏ ପୁରୁଣା ଗୀତ?
1: ମତେ ମୋ ସାଙ୍ଗ ଗୋଟେ ଅଛି, ସିଏ ହଉଛନ୍ତି ଆମର ଆମର ଘର ପାଖ ଅଛନ୍ତି, ସେ ମୋବାଇଲରେ ବେଶୀ ମତେ ଶୁଣାନ୍ତି, ହେଉଛି କାଳନ୍ତି ପାତ୍ର।
0: ଆଚ୍ଛା ଆଚ୍ଛା,
1: ବହୁତ ଶୁଣାନ୍ତି ଗୀତ।
0: ଆଚ୍ଛା,
1: ଏଇ ବାଇନ ଏଇ ଗୀତଟା ଭଲ ଲାଗୁଛି ମତେ, ଆମ ଗାଁ ସବୁ ବାଇନ ଡାକନ୍ତି।
0: ଆଚ୍ଛା,
1: ଏଇ ବାଇନ ଏଇ ଗୀତଟା ଭଲ ଲାଗୁଛି। ହଁ, ମତେ ପୁରୁଣା ଗୀତ ସବୁ ଭଲ ଲାଗେ।
0: ତାହେଲେ ଠିକ ଅଛି,
1: ତାପରେ ମୋ ପାଖରେ ଯୋଉଟା ମେମୋରି ଅଛି ସେଥିରେ ସବୁ ପୁରୁଣା ଗୀତ ଅଛି।
0: ଆଚ୍ଛା, ତାହେଲେ କାଳନ୍ଦୀ ଭାଇ ସବୁବେଳେ ବାଇନ ଭାଇଙ୍କୁ ଗୀତ ଶୁଣାନ୍ତି, କିନ୍ତୁ ଆଜି ବାଇନ ଭାଇଙ୍କ ତରଫରୁ ଏଫ୍ଏମ୍ ରେନ୍ବୋରୁ କାଳନ୍ଦୀ ଭାଇଙ୍କ ପାଇଁ ଗୋଟେ ସୁନ୍ଦର ଗୀତଟି ଆମେ ଶୁଣେଇବୁ ଲତା ମଙ୍ଗେସକରଙ୍କ କଣ୍ଠରେ। ପୁରୁଣା ଗୀତ ସେମିତି ସ୍ମୃତି ଭରା ଗୀତ ଏମିତି ଶୁଣୁଥାନ୍ତୁ, ସ୍ମୃତିରେ ଭିଜୁଥାନ୍ତୁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ନମସ୍କାର
0: ନମସ୍କାର।

0: ଗୀତ ପରି ପୁଣି ସ୍ୱାଗତ ଆପଣମାନେ ଶୁଣୁଛନ୍ତି ଦେବ ମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ସଦଲ ଦାକରେ ଶୋ ଚାଲିଛି ଡାଲ୍ ଇନ୍ ଲାଇଭ୍ ର ଚଳନ୍ତୁ ଦେଖିବା ନେକ୍ସଟ ମତେ କିଏ ଡାଏଲ୍ କରିଛନ୍ତି ଏବଂ ସେ କଣ କହୁଛନ୍ତି ହ୍ୟାଲୋ ନମସ୍କାର ରାଜେନ୍ଦ୍ର ନନା କହୁଛନ୍ତି କୋଉଠୁ କହୁଛି
1: ପୁରୁଣା ଗୀତ କଥା ବଢିଆ ଗୀତ ମତେ ଭଲ ଲାଗେ ଶୁଣିବାକୁ ମୁଁ ବି ସେଇ ଗୀତରେ ସାର୍ଙ୍କ ପାଖରେ ହାରମୋନିୟମ ଶିଖିଦେଲି
0: ଆଚ୍ଛା କୋଉଠି ଶିଖୁଥିଲେ ଆପଣ ହାରମୋନିୟମ
1: ମୁଁ ସେଠି ଭିକାରି ସାର୍ଙ୍କର ଷ୍ଟୁଡେଣ୍ଟ ଥିଲି ବା ବୟାଅଶୀ ମସିହାରେ
0: ଆଚ୍ଛା
1: ଭିକାରି ସାର୍ଙ୍କ ଷ୍ଟୁଡେଣ୍ଟ ଭିକାରି ସାର୍ ସବୁ ରବିବାର ସେଠିକି ଆସନ୍ତି ଆମେ ସବୁ ଯାଉ ତାଙ୍କ ଷ୍ଟୁଡେଣ୍ଟ ହାରମୋନିୟମ ଶିଖୁ
0: ଆଚ୍ଛା
1: ଆଉ ମାସକୁ 50 ଟଙ୍କା ସେତେବେଳେ
0: ଆଚ୍ଛା ମାସକୁ 50 ଟଙ୍କା ଆପଣ ଦଉଥିଲେ
1: ମାସକୁ 50 ଟଙ୍କା ଆମେ ଦଉ ଚାରିଥର ଯିବୁ ସାର୍ ସବୁ ଖାତାରେ ଲେଖିକି ଦେବେ ତା କୋର୍ସ ଆମେ କମ୍ପ୍ଲିଟ କରିକି ଯିବୁ ଆମେ କହିବୁ ଆଉ ସାର୍ ଆସନ୍ତି ସବୁ ରବିବାର ସେତିକି ଅକ୍ଷୟ ଆଉ ଖୋକା ଭାଇ ବି ଥିଲେ ତାଙ୍କ ଷ୍ଟୁଡେଣ୍ଟ ହେଲେ
0: ଆଚ୍ଛା
1: ଆଉ ମୁଁ ଏଇ ଗୀତରେ ଶିଖିଥିଲି ଏଇଟା ବଢିଆ ଗୀତ ଦେ ରେ କାଳିଆ ଦେ ତୁପା ଦେ ଶରଣ ଦେ ରେ କାଳିଆ ଦେ
0: ଗୀତ ଶିଖିଛନ୍ତି ତାଙ୍କ ଗୁରୁ ଭାବରେ ପାଇଛନ୍ତି ତାଙ୍କ ଗହଣରେ ଆଗକୁ ବଢିଛନ୍ତି ଜାଣିକି ବହୁତ ଖୁସି ଲାଗୁଛି ମତେ ତ ବହୁତ ଭଲ ଲାଗୁଛି
1: ଭିକାରୀ ସାର୍ ଖୁକା ଭାଇ ଇଏ କଣ ସାଧାରଣ ଲୋକ ଥିଲେ ଇଏ ପା ଦେବବଂଶୀ ଲୋକ ଜନ୍ମ ହେଇଥିଲେ ସଙ୍ଗୀତର ବିଶାରଦ ଅଛି ସ୍ୱରର ବିଶାରଦ ଥିଲେ ସେ
0: ଆଜ୍ଞା
1: ଚାଲିଗଲେ ଆଉ ହେବେ ସିଏ ହେଇଥିଲେ ତାଙ୍କର କଣ କମ୍ ଛାତ୍ର

0: ବିକାଶ ସାର୍ଙ୍କର ଆଉ ଖୋକାଙ୍କର ବହୁତ ଛାତ୍ର, ମୁଁ ତାଙ୍କ ଛାତ୍ର ଥିଲି, ହାରମୋନିୟମ ଶିଖିଥିଲି।
1: ଆଚ୍ଛା, ତାହେଲେ ଏବେ ବି ହାରମୋନିୟମ ବଜେଇଲେ ଆପଣଙ୍କ ସେମାନଙ୍କ କଥା ମନେ ପଡ଼ିଯାଏ ନା କଣ?
0: ମୁଁ ବଜାଉଛି ନା, ମୁଁ ନନା ଲୋକ ମୋର ସବୁଥିରେ ବଜାଏ ନା, ମୁଁ ସାର୍ଙ୍କ ଠୁ ଶିଖିଥିଲି। ସାର୍ ସବୁ ଶିଖେଇଥିଲେ ସ୍କେଲ ଏ ବି ସି ଡି ଚାରିଟା ସ୍କେଲ ସବୁଥିରେ ବାହାରିବ।
1: ବହୁତ ଭଲ ଲାଗିଲା ଆପଣଙ୍କ ଠୁ ଏସବୁ କଥା ଜାଣିକି, ବହୁତ ବହୁତ ଧନ୍ୟବାଦ କଲ କରିଥିବା। ନମସ୍କାର। ଆପଣ ବି କଲ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି ଆଉ ସେ କଣ କହୁଛନ୍ତି ଆଜିର ଟପିକ୍ କୁ ନେଇ। ହ୍ୟାଲୋ,
2: ସମୟ ସମ୍ପତ୍ତି ଆର ଶରୀର ଚାହେ ସାଥ ଦେ ୟା ନା ଦେ, ସବର ଆଉ ସମଝଦାରୀ ଆଉ ସତ୍ୟ ସମ୍ବନ୍ଧ ହମେଶା ସାଥ ଦେତା ହେ। ମିତ୍ର ମ୍ୟାମ ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ଆଜିର ଟପିକ ଉପରେ କଣ କହିବେ? ଆପଣଙ୍କ ଘରେ କିଏ ଗୀତ ଶୁଣିବାକୁ, ପୁରୁଣା ଗୀତ ଶୁଣିବାକୁ ବହୁତ ପସନ୍ଦ କରନ୍ତି?
2: ମୁଁ ମୋ ନିଜ କଥା ହିଁ କହିବି। ଏଇଟା ଗୀତ ମତେ ବହୁତ ଖୁସି ଲାଗେ।
1: ଆଚ୍ଛା, ତାହେଲେ ଆପଣ ଗୀତ ଶୁଣିବାକୁ, ପୁରୁଣା ଗୀତ ଶୁଣିବାକୁ, ଏଇଭଳି ଗୀତ ଶୁଣିବାକୁ ବହୁତ ଭଲ ପାଆନ୍ତି।
2: ମୁକେଶଙ୍କର ଯୋଉ ଗୀତ ଗୁଡାକ ବହୁତ ସୁନ୍ଦର।
1: ହଁ, ତାଙ୍କର
2: ଜୟ ଜଗନ୍ନାଥ କହିଲି, ତା ସମ୍ବନ୍ଧରେ ଦୁଇ ପଟ କହିବି ମ୍ୟାମ।
1: ଆଜ୍ଞା
2: ମ୍ୟାମ, ଆମର ଯୋଉ ମହାପ୍ରସାଦ ରନ୍ଧ ହଉଛି ମାନେ ତିଆରି ହଉଛି, ସେ ମହାପ୍ରସାଦ ତିଆରିର ଏତେ ସୁନ୍ଦର ବିଧି ଅଛି। ଦେଖନ୍ତୁ, ସାତଟା ମାଟି ପାତ୍ରରେ ସେ ଯୋଉ ବ୍ୟଞ୍ଜନ ତିଆରି ହୁଏ ଏବଂ ସଭା ଉପର ହଉଛି ହାତ ଆଗେ ହିଁ ତିଆରି ହେଇଯାଏ। ତ ସଂକ୍ଷେପରେ କହିବି, ଏଇ ଯୋଉ ମ୍ୟାନେଜମେଣ୍ଟର ଦାୟିତ୍ୱ ମୁଁ ଭାବୁଛି ମହାଲକ୍ଷ୍ମୀଙ୍କ ଉପରେ ଥାଏ, ଆଉ ଆମକୁ ପ୍ରସାରଣ ମାନେ ଆଶୀର୍ବାଦର ରୂପ ଦିଅନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ।
1: ଆଜ୍ଞା, ବହୁତ ସୁନ୍ଦର କଥା ଟିକେ କହିଲେ, ବହୁତ ବହୁତ ଧନ୍ୟବାଦ କଲ କରିଥିବାରୁ। ଆପଣ ବି କଲ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ କଥା ମୋ ସହିତ। ନିହାତି ଭାବରେ କଲ କରନ୍ତୁ ଏବଂ ଆପଣଙ୍କ କଥା ଆମ ସହିତ ସେୟାର କରନ୍ତୁ। କିନ୍ତୁ ଆପଣଙ୍କ ଘରେ ପୁରୁଣା ଗୀତ ଶୁଣିବାକୁ କିଏ ପସନ୍ଦ କରନ୍ତି ନିହାତି ଭାବରେ ଜଣାନ୍ତୁ, ଜଣାଇବା ପାଇଁ ଡାଏଲ କରନ୍ତୁ। ଚାଲନ୍ତୁ ଦେଖିବା ନେକ୍ସଟ କିଏ ଡାଏଲ କରିଛନ୍ତି ଏବଂ ସେ କଣ କହୁଛନ୍ତି। ହ୍ୟାଲୋ
3: ହ୍ୟାଲୋ ମ୍ୟାମ ନମସ୍କାର, ଜୟ ଜଗନ୍ନାଥ।
1: ନମସ୍କାର ଜୟ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ପ୍ରଫୁଲ୍ଲ ପ୍ରଧାନ କହୁଛି, କୁଆରପାଳ ମାଣିଆବନ୍ଧ।
1: କେମିତି ଅଛନ୍ତି
3: ମ୍ୟାମ? ବହୁତ ବଢିଆ ଅଛି।
1: ଆଚ୍ଛା, କୁହନ୍ତୁ ଆପଣଙ୍କ ଘରେ ପୁରୁଣା ଗୀତ ଶୁଣିବାକୁ କିଏ ପସନ୍ଦ କରନ୍ତି?
3: ମ୍ୟାମ ମୁଁ ତ ସଦାବେଳେ ବହୁତ ଭଲ ପାଏ ପୁରୁଣା ଗୀତକୁ, ଯୋଉଟାକି ଆମର 80-10 ପର୍ଯ୍ୟନ୍ତ ସବୁ ଗୀତ ମତେ ବହୁତ ବଢିଆ ଲାଗେ। କୋଉଦିନ ଏମିତିକି ମୁଁ ନ ଶୁଣେ ତାର ମାନେ ନାହିଁ। ଯୋଉଦିନ ବନ୍ଦ ହେଇ ତୋ ରେଡିଓ, ଆମ ଘରେ ମ୍ୟାଡାମ କହିବା କଣ ଆଜି ବାଜିନି ରେଡିଓ, ମୁଁ କହିବି ନା ଆଜି ଭଲ ଗୀତ ନାହିଁ।
1: ଆଚ୍ଛା ଆଚ୍ଛା, ତାହେଲେ ଭଲ ପୁରୁଣା ଓଡିଆ ଗୀତ ଶୁଣିବାକୁ ଆପଣ ସବୁବେଳେ ପସନ୍ଦ କରନ୍ତି ନା କଣ?
3: ମ୍ୟାମ ଯଦି ପୁରୁଣା ଓଡିଆ ଗୀତ ବାଜିଲା ଏଦିନ ଆଉ କିଛି ଖିଆଟା ବି ଭୁଲି ଯିବାକୁ ହବ, ବୋଲେ ଖାଲି ସେଇ ଗୀତରେ ମନ ଥିବ, କାମ ଥିବ, ଯିଏ ଯାହା କରେ ତା କଥା ଶୁଣା ଶୁଣିବେ, ସେଦିନଟା ପୁରା ଦିଲଦାସରେ କଟିଯିବ ସକାଳୁ ସନ୍ଧ୍ୟା ଆଉ।
1: ତାହେଲେ ଆପଣ ଏମିତି ପୁରୁଣା ଗୀତକୁ ଭଲ ପାଉଥାନ୍ତୁ ଏବଂ ରେଡିଓ ସହିତ ସବୁବେଳେ ପୁରୁଣା ଗୀତ ଶୁଣୁଥାନ୍ତୁ, ରେଡିଓ ସହିତ ଯୋଡି ରହୁଥାନ୍ତୁ। ବହୁତ ବହୁତ ଧନ୍ୟବାଦ କଲ କରିଥିବାରୁ।
3: ଧନ୍ୟବାଦ ମ୍ୟାମ, ରହିଲି, ନମସ୍କାର।
1: ନମସ୍କାର।

0: ନମସ୍କାର, କେମିତି ଅଛନ୍ତି?
1: ବହୁତ ବଢିଆ ଅଛି।
0: ଆଚ୍ଛା, ଆପଣଙ୍କ ଘରେ ପୁରୁଣା ଗୀତ ଶୁଣିବାକୁ କିଏ ବେଶୀ ପସନ୍ଦ କରନ୍ତି?
1: ଆପଣଙ୍କୁ ମୁଁ ଆଗରୁ କହୁଛି, ମାନେ ଆମେ ମୁଁ ରେଡିଓ ଶୁଣିଲିଣି ଆସିକି 86-87 ମସିହାରେ।
0: ଆଜ୍ଞା।
1: ଆଉ ସେତେବେଳେ ଆମର ଘରେ ଆମର ଷ୍ଟେରିଓ ବାଜେ, ଷ୍ଟେରିଓ ଆପଣ ଜାଣିଛନ୍ତି, ବଡ ରେକର୍ଡ।
0: ଆଜ୍ଞା।
1: ବଡ ରେକର୍ଡ ବାଲା ବାଜିବ।
0: ଆଜ୍ଞା।
1: ଆଉ ସେଥିରେ ସବୁ ମାନେ ହିନ୍ଦୀ ଗୀତ ଥାଏ ଆଉ ଓଡିଆ ଗୀତ ବେଶୀ ଥାଏ।
0: ଆଚ୍ଛା।
1: ହଁ, ଫିଲ୍ମ ଭଳିଆ ସେଥିରେ ରେକର୍ଡିଂ ହେଇକି ଥାଏ।
0: ଆଚ୍ଛା, କିନ୍ତୁ କିଏ ବେଶୀ ଶୁଣିବାକୁ ପସନ୍ଦ କରନ୍ତି, ଆପଣ ନା ବାବା ମା ନା ଆପଣଙ୍କ ଭାଇ ଭଉଣୀ, କିଏ ବେଶୀ ପସନ୍ଦ କରନ୍ତି?
1: ନାଇଁ, ବାପା ଶୁଣନ୍ତି ସେତେବେଳେ, ଆଉ ଭାଇ ବି ଶୁଣନ୍ତି, ମୁଁ ବି ଶୁଣେ ସେତେବେଳକୁ, କିନ୍ତୁ ଷ୍ଟେରିଓ ଶୁଣୁଥିଲି। ଏବେ ଆମର ରାତିରେ ଆମର ମିସେସ୍ ଶୁଣନ୍ତି, ଯୋଉ SMS ପ୍ରୋଗ୍ରାମ ଯୋଉ ହୁଏ ରାତିରେ।
0: ଆଜ୍ଞା।
1: ସେଥିରେ ଓଡିଆ ଗୀତ ବାଜିବ ମାନେ ତାଙ୍କୁ ଖୁସି ଲାଗେ।
0: ଆଚ୍ଛା, ତାହେଲେ ଆପଣ ଓଡିଆ ପୁରୁଣା ଗୀତ ଶୁଣିବାକୁ ବହୁତ ପସନ୍ଦ କରନ୍ତି?
1: ହିନ୍ଦୀ ପୁରୁଣା ହିନ୍ଦୀ ବି ବହୁତ ଭଲ ଲାଗେ। ଆମର ଜି କ୍ଲାସିକ ମୁଁ ସକାଳୁ ଖୋଲି ଦିଏ, ଏବେ ଆଉ ନାହିଁ, ପିଲାଙ୍କ ପରୀକ୍ଷା ପରୀକ୍ଷା ସବୁ ଆସିଲାଣି, ତାହେଲେ ଆଗରୁ ଜି କ୍ଲାସିକ ସକାଳୁ 5:00 ଖୋଲିଦେବ, ସେ ପୁରା ବାଜୁଥିବ ରାତି ସକାଳ 8-9 ଯାଏ ବସିବ, ଖାଲି ଓଡିଆ ଓଲ୍ଡ ସଙ୍ଗ।
0: ଆଚ୍ଛା, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଏମିତି ପୁରୁଣା ଗୀତକୁ ଭଲ ପାଉଥାନ୍ତୁ, ପୁରୁଣା ଗୀତ ସହିତ ଯୋଡ଼ି ହେଇକି ରହୁଥାନ୍ତୁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ସତରେ ପୁରୁଣା ଗୀତରେ ଯୋଉ ଭାବାର୍ଥ ଥାଏ, ସେ କାହିଁକି କେଜାଣି ନୂଆ ଗୀତରେ ଆଉ ଖୋଜିବାକୁ ମିଳୁନି। ସେସବୁ ସ୍ମୃତି ଏବେ ସାଉଁଟିବାକୁ ବହୁତ ଖୁସି ଲାଗେ, ଏମିତି ଲାଗେ ସେ ଗୀତ ଗୁଡା ହୃଦୟ ପାଖରେ ହିଁ ରହିଛି। ସେ ଗୀତରେ ଯୋଉ ଭାବାର୍ଥ ଥାଏ, ସେ ଗୀତରେ ଯୋଉ ସ୍ୱର ଥାଏ, ସେ ଗୀତରେ ଯୋଉ ଲାଳିତ୍ୟ ଥାଏ, ସତରେ ମନ ଭିତରେ ନାଚିଯିବାକୁ ଇଚ୍ଛା ହୁଏ। ପାଦ ସେତେ ଖୁବ୍ ନାଚିନି, କିନ୍ତୁ ମନ ନାଚିଯାଏ, ଶୁଣିଲେ ଯେମିତି ଲାଗେ ଆତ୍ମାକୁ ତୃପ୍ତି ମିଳେ। ଆଉ ସେ କଣ୍ଠସ୍ୱରରେ ସତରେ ଯାଦୁ ଥାଏ। ସେ ମହମ୍ମଦ ରଫି ହୁଅନ୍ତୁ, ସେ କିଶୋର କୁମାର ହୁଅନ୍ତୁ, ସେ ଲତା ମଙ୍ଗେସ୍କର ହୁଅନ୍ତୁ, ସେ ଆଶା ଭୋସ୍ଲେ ହୁଅନ୍ତୁ, କି ଅକ୍ଷୟ କୁମାର ହୁଅନ୍ତୁ, ଚିତ୍ତରଞ୍ଜନ ଜେନା ହୁଅନ୍ତୁ, ସମସ୍ତଙ୍କ କଣ୍ଠରେ ଯେମିତି ଗୋଟେ ଯାଦୁ ଥିଲା, ସେ ଯାଦୁରେ ଆମେ ସମସ୍ତେ ସବୁବେଳେ ପାଇଁ ବାନ୍ଧି ହେଇ ରହିବାକୁ ଚାହୁଁ। ତେବେ ଆଜି ଏଇ କଥା ସହିତ ଟାଇଲେଣ୍ଟ ଲାଇଭ୍ ଶୋକୁ ମୁଁ ଏଇଠି ରଖୁଛି, କିନ୍ତୁ ଆପଣମାନଙ୍କୁ ଶୁଣାଉଛି କିଶୋର କୁମାର ଏବଂ ଲତା ମଙ୍ଗେସ୍କରଙ୍କ କଣ୍ଠରେ ଏଇ ବ୍ୟୁଟିଫୁଲ୍ ସେ ଟ୍ରାକ୍ସ। ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: एक प्रकार से पीएम जय अब गरीबों की जय बन गई है।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

Sahit Nagar, Bhubaneswar. Like, today's program is very nice and beautiful songs. Thank you, Opa. Thank you so much. Ete sundar comment dite paro. ଶୁଣିବାକୁ ଚାହିଁଛନ୍ତି ଦିଲ୍ ମେ ହୋ ତୁମ୍ ଗୀତଟିକୁ ନିହାତି ଭାବରେ ଏଇ ବ୍ୟୁଟିଫୁଲ୍ ସେ ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ କେଉଁ କୋଉଠୁ କରୁଛନ୍ତି ଏବଂ ସେ କ'ଣ ଶୁଣିବାକୁ ଚାହିଁଛନ୍ତି ଏହି ଏସ୍ଏମ୍ଏସ୍ କରୁଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ ଏବଂ ଶୁଣିବାକୁ ଚାହିଁଛନ୍ତି ଦୋସ୍ତିରୁ ଜାନେ ୱାଲୋ ଜରା ମୁଡ଼କେ ଦେଖୋ ମହମ୍ମଦ ରଫିଙ୍କ କଣ୍ଠରେ ଏହି ସୁନ୍ଦର ଗୀତଟି ନିହାତି ଭାବରେ ମୁଁ ଆପଣ ସମସ୍ତଙ୍କୁ ଶୁଣେଇଦେବି ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନକରି ଶୁଣିନେବା ପ୍ୟାକ୍ ଟୁ ପ୍ୟାକ୍ ଏହି ଦୁଇଟି ବ୍ୟୁଟିଫୁଲ୍ ଟ୍ରାକ୍କୁ

0: ଶୁଣୁଛନ୍ତି ଆପଣମାନେ ଦେବମିତ୍ରକୁ 100.4 ଆକାଶବାଣୀ ଏବଂ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ କେଉଁ କେଉଁଠୁ ଆମ ପାଖକୁ ପଠାଇଛନ୍ତି ଏବଂ କ'ଣ ଲେଖିଛନ୍ତି। ଏହି ଏସ୍ଏମ୍ଏସ୍ ଆସୁଛି ସୁନାବେଡ଼ାରୁ, କୋରାପୁଟରୁ। ଲେଖି ପଠାଇଛନ୍ତି ରମେଶ ଚନ୍ଦ୍ର ଦାସ, ଚିନ୍ମୟୀ ଦାସ, ରାନୁ ଏବଂ ସୋନାଲି। ଲେଖିଛନ୍ତି ଦେବମିତ୍ର ମ୍ୟାଡମ୍, ଜୟ ଜଗନ୍ନାଥ ଆପଣଙ୍କୁ ମଧ୍ୟ, ଜୟ ଜଗନ୍ନାଥ। ଲେଖିଛନ୍ତି ଆପଣଙ୍କ ଉପସ୍ଥାପନା ଶୈଳୀ ଅତି ଉଚ୍ଚକୋଟୀର, ଲତା ମଙ୍ଗେସ୍କର ଏବଂ ରଫିଙ୍କର କଣ୍ଠରେ ନବେ ଦଶକର ଗୀତ ଶୁଣାଇଦେବେ। ନିହାତି ଭାବରେ ଆପଣଙ୍କ ଅନୁରୋଧର କ୍ରମେ ମୁଁ ଗୋଟେ ବହୁତ ସୁନ୍ଦର ଗୀତଟିଏ ଶୁଣାଇଦେବି, ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫିଙ୍କ କଣ୍ଠରେ। ପରବର୍ତ୍ତୀ ଏସ୍ଏମ୍ଏସ୍ କିଏ କୋଉଠୁ ପଠାଇଛନ୍ତି ଏବଂ କ'ଣ ଶୁଣିବାକୁ ଚାହିଁଛନ୍ତି, ଏହି ଏସ୍ଏମ୍ଏସ୍ କରୁଛନ୍ତି ପ୍ରଭାତ ବଳିଆର ସିଂ, ଚନ୍ଦନ ଏବଂ ଟୁନି ବାଙ୍କି କଲେଜ ବାଙ୍କିରୁ। ଶୁଣିବାକୁ ଚାହିଁଛନ୍ତି ମତେ ଯିଏ ଯାହା କହୁ ମୋର କି ଯାଏ, ଅମିତ କୁମାରଙ୍କ କଣ୍ଠରେ, ସନ୍ଧ୍ୟା ତାରା ଚଳଚ୍ଚିତ୍ରରୁ। ଆପଣଙ୍କ ମନପସନ୍ଦର ଗୀତ ଦେବମିତ୍ର ଆପଣଙ୍କ ପାଖରେ ପହଞ୍ଚୁଛି ଖୁବ୍ ଶୀଘ୍ର। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣିନବା ବ୍ୟାକ୍ ଟୁ ବ୍ୟାକ୍ ଏହି ଦୁଇଟି ବ୍ୟୁଟିଫୁଲ ଟ୍ରାକ୍କୁ।
1: Ikipa,
2: Ikipa,
1: Ku, Ku, Ku, Baba.

শুনছেন দেব মিত্র কো 100.4 আকাশবাণী এফএম রেইনবো কাটক দিল সে দিল তক সে চলন্ত দেখিব পরবর্তী এসএমএস কেও কোটু পড়ে হচ্ছন্তি এবং কল লিখছন্তি এই এসএমএস করুছন্তি প্রশান্ত কুমার বিষয় সিরকুড়ুয়া গোপালপুর কটক রু লিখিছন্তি নমস্কার রেডিও অ্যান্ড দেব মিত্র ম্যাম আপনার মধ্যপ্রতি নমস্কার লিখুছন্তি রেডিও মিন্স অল বিলঙ্গিংস ইন ফ্রন্ট অ্যান্ড ব্যাক অফ রেডিও ମୁଁ ଆଜି ଡାଇଲିନ୍ର କ୍ଲାସିକାଲ ସଙ୍ଗର ଟପିକ୍ ଶୁଣୁଥିଲି ପୁରୁଣା ଦିନର ଆଇଟମ୍ ଆଣ୍ଡ ଟାଇଟଲ ସଙ୍ଗ ବି କ୍ଲାସିକାଲ ରକ୍ ଆଣ୍ଡ ରାପ୍ର ମିଶ୍ରଣରେ ତିଆରି ହୋଇଥିଲା ସେଥିପାଇଁ ସେଗୁଡ଼ା ଆଜି ବି ଏଭରଗ୍ରୀନ୍ ହୋଇକି ରହିଛି ଆଉ ଜଣେ କ୍ଲାସିକାଲ ଲିଜେଣ୍ଡ ଥିଲେ ଯିଏ ହେଉଛନ୍ତି ୟଶୁ ଦାସଜୀ ୱାଓ ସତରେ ମନେ ପକାଇଦେଲେ ୟଶୁ ଦାସଜୀଙ୍କୁ ଏବଂ ଲେଖିଛନ୍ତି ତେଣୁ ତାଙ୍କରି କଣ୍ଠରେ ଗୋଟିଏ ଓଡ଼ିଆ ଗୀତ ମୁଁ ଶୁଣିବାକୁ ଚାହୁଁଛି ବା ଆଶା କରୁଛି ନିହାତି ଭାବରେ ରିକ୍ୱେଷ୍ଟ ରଖିବେ ସେ ଶୁଣିବାକୁ ଚାହିଁଛନ୍ତି ବତାସୀ ଝଡ଼ରୁ ମମତାର ବାଲି ଘର ଗୀତାଟିକୁ ଏବଂ ଯେହେତୁ ସେ ୟଶୁ ଦାସଙ୍କ ବିଷୟରେ କହିଲେ ଆମ ସମସ୍ତଙ୍କର ପ୍ରିୟର ସ୍ୱର ସମ୍ରାଟ କେ ଜେ ୟଶୁ ଦାସଙ୍କର ପ୍ରକୃତ ନାମ ହେଉଛି କଟାସେରୀ ଜୋସେଫ ୟଶୁ ଦାସ ଆମେ ସମସ୍ତେ ତାଙ୍କୁ ୟଶୁ ଦାସଜୀ ବୋଲି ଜାଣୁ ସଙ୍ଗୀତ ଯେମିତି ତାଙ୍କ ରକ୍ତରେ ଥିଲା ହଁ କାରଣ ତାଙ୍କ ବାପା ମଧ୍ୟ ଜଣେ ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଥିଲେ ଆଉ ଗୋଟେ ଆଶ୍ଚର୍ଯ୍ୟର କଥା ହେଉଛି ୟଶୁ ଦାସ 50,000 ଅଧିକ ଗୀତ ଭାରତର ଅନେକ ଭାଷାରେ ଗାଇଛନ୍ତି ସେଥିପାଇଁ ତାଙ୍କ ସ୍ନେହରେ ଗାନ ଗନ୍ଧର୍ବନ ବୋଲି ଡକାଯାଏ ମଧ୍ୟ ଆଉ ସବୁଠୁ ସୁନ୍ଦର କଥା ହେଉଛି ପ୍ରତିବର୍ଷ ନିଜ ଜନ୍ମଦିନରେ ସେ କର୍ଣ୍ଣାଟକର କୋଲ୍ଲୁର ମୁକାମ୍ବିକା ମନ୍ଦିରକୁ ଯାଇ ଦେବୀଙ୍କ ସମ୍ମୁଖରେ ଭକ୍ତିମୟ ସଙ୍ଗୀତ ପରିବେଷଣ କରନ୍ତି ସତରେ ୟଶୁ ଦାସ କେବଳ ଜଣେ ଗାୟକ ନୁହଁ ସେ ହେଉଛନ୍ତି ଭାରତୀୟ

ସଙ୍ଗୀତର ଜୀବନ୍ତ ଐତିହ୍ୟ ଏବଂ ତାଙ୍କ କଣ୍ଠରେ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ସାର୍ ଆଉ ତାଙ୍କ କଥା ମନେ ପକାଇଦେଲେ ଆମ ସମସ୍ତଙ୍କୁ ନିହାତି ଭାବରେ ତାଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ ମୁଁ ଆପଣଙ୍କୁ ସର୍ ଶୁଣେଇବି ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ ଆଡ଼କୁ ବଢ଼ିବା ନେକ୍ସଟ ଏସ୍ଏମ୍ଏସ୍ କିଏ ଆଉ କୋଉଠୁ କରିଛନ୍ତି ଏବଂ ସିଏ କ'ଣ ଶୁଣିବାକୁ ଚାହିଁଛନ୍ତି ନିହାତି ଭାବରେ ଜାଣିବା ଏହି ଏସ୍ଏମ୍ଏସ୍ କରୁଛନ୍ତି ହିତେନ୍ଦ୍ର ଦାସ ଆସାମରୁ ଲେଖିଛନ୍ତି ଏନି ସଙ୍ଗ ଆର୍ଜି ମ୍ୟାମ୍ ନିହାତି ଭାବରେ ଗୋଟେ ବ୍ୟୁଟିଫୁଲ ସଙ୍ଗ କୁମାର ସାନୁଙ୍କ କଣ୍ଠରେ ଆପଣଙ୍କ ପାଇଁ ମୁଁ ସିଓର ଶୁଣେଇବି ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣି ନବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ ଟ୍ରାକ୍ କୁ।

କିଛି ସ୍ୱର ଏମିତି ଥାଏ ଯାହାକୁ ଶୁଣିଲେ ଲାଗେ ସମୟ ଟିକେ ପଛକୁ ଫେରିଗଲାଣି। ନାଇଣ୍ଟିଜ୍ର ପ୍ରେମ, ହସ ଆଉ ଅନୁଭବ ସବୁକିଛି ପୁଣି ଥରେ ମନେ ପଡ଼ିଯାଏ, ଆଉ ମନ ଆପେ ଆପେ ସେ ଗୀତ ସହ ଗୁନଗୁନ ହେଇଯାଏ। ହସତି, ଆଜି ଆମେ କଥା ହେବା ସେଇ ନାଇଣ୍ଟିଜ୍ର ଅନେକ ସୁପରହିଟ୍ ସଙ୍ଗକୁ ନିଜ ମଧୁର ଭଏସ୍ରେ ସଜାଇଥିବା ଲୋକପ୍ରିୟ ସିଙ୍ଗର। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଦ ୱାନ୍ ଆଣ୍ଡ ଓନ୍ଲି ଅଭିଜିତ ଭଟ୍ଟାଚାର୍ଯ୍ୟ। ଆଜି ଆମେ କଥା ହେବା ତାଙ୍କ ମ୍ୟୁଜିକାଲ ଜର୍ଣ୍ଣି ବିଷୟରେ। ଆଗକୁ ତ ଢେର ସାରା କଥା ହେବା, କିନ୍ତୁ ଏବେ ଶୁଣିନବା ତାଙ୍କ ଭଏସ୍ରୁ ଏଇ ସଙ୍ଗଟି। ତେବେ ଗୀତଟି ଶୁଣିଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରା ପୁରୀ ଝୁମି ଯାଆନ୍ତୁ।

ଅଭିଜିତ ସଙ୍ଗୀତର ଜର୍ଣ୍ଣି ଷ୍ଟାର୍ଟ ହୋଇଥିଲା ଅନେକ ସ୍ୱପ୍ନକୁ ସାଥି ଧରି। 80s ରୋ ଶେଷ ଆଉ 90s ରୋ ଆରମ୍ଭ, ଏ ଟାଇମ୍ ତାଙ୍କ ପାଇଁ ଗୋଟେ ଗୋଲ୍ଡେନ୍ ଟାଇମ୍ ଥିଲା। ବାଗି, ଖିଲାଡି, ୟେସ୍ ବସ୍, ଜୋ ଜିତା, ୱହି ସିକନ୍ଦର ଭଳି ଫିଲ୍ମ ଗୀତଗୁଡ଼ିକ ତାଙ୍କୁ ରାତାରାତି ଷ୍ଟାର୍ ବନେଇଦେଲା। ସେତେବେଳେ ମ୍ୟୁଜିକ୍ ଡିରେକ୍ଟର ମାନେ କହୁଥିଲେ ରୋମାଣ୍ଟିକ ସଙ୍ଗ ମାନେ ଅଭିଜିତ ପରଫେକ୍ଟ। ଅଭିଜିତଙ୍କ ଭଏସ୍ ପୁରା ଫିଟ୍ ଥିଲା ଶାହରୁଖ ଖାନ୍ଙ୍କୁ। ବାସା ଜୋସ୍, ଚଲତେ ଚଲତେ ପ୍ରତ୍ୟେକ ଫିଲ୍ମରେ ତାଙ୍କ ଭଏସ୍ ଏମିତି ଚାଲୁଥିଲା ଯେ ସେ ଗୀତରେ ହିରୋ କେଉଁଟା ଅଧିକ ଲୋକପ୍ରିୟ ହେବ ଅନୁମାନ କରିବା କଷ୍ଟ। ତାଙ୍କର ପ୍ରତ୍ୟେକ ସଙ୍ଗଟା ଥିଲା ସୁଇଟ୍ ଭାଇବ୍ସ। ସେ ଗୀତ ଶୁଣିଲେ ଲାଗେ ସତେ ଯେପରି ଆମ ନିଜ ଷ୍ଟୋରି। ତେବେ ସେଥି ଆଗକୁ ତ କଥାବାର୍ତ୍ତା ଜାରି ରହିବ, ତେବେ ଚାଲନ୍ତୁ ଏବେ ଶୁଣିନବା ତାଙ୍କ ଫିଲ୍ମରୁ ଆଉ ଗୋଟେ ସୁପରହିଟ୍ ଗାନା। ତେବେ ଗୀତଟି ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦେ ସେ ଦିଲ୍ ତକ୍।

ଅଭିଜିତ କେବଳ ସିଙ୍ଗର ତା ନୁହେଁ, ସେ ଜଣେ ଭଲ ମଣିଷ ମଧ୍ୟ। ଲାଇଭ କନସର୍ଟରେ ସେ ଏବେ ବହୁତ ଆକ୍ଟିଭ, ସୌରଭ ତାଙ୍କର ଡେଡିକେସନ ବହୁତ। ସେ କୁହନ୍ତି ମନରୁ ଗାଇବା ହେଉଛି ପ୍ରକୃତ କଳା। ତାଙ୍କ ସଙ୍ଗୀତରେ ଅଛି ବେଙ୍ଗଲି ସୁଇଟନେସ୍, ହିନ୍ଦୀ ରୋମାନ୍ସ ଏବଂ ଇଣ୍ଡିଆନ୍ କ୍ଲାସିକାଲର ଗୋଟେ ଡିଫରେଣ୍ଟ ଷ୍ଟାଇଲ, ଆଉ ଖାସ୍ ସେଇଥିପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି। ମେ କୋଇ ଏସା ଗୀତ ଗାଉ, ଏହି ସଙ୍ଗ ପାଇଁ 1998 ମସିହାରେ ସେ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ। ତାପରେ ସଙ୍ଗୀତ ମହାସମ୍ମାନ, ଏମ୍ଟିଭି ଏସିଆ ଆୱାର୍ଡ, ବଙ୍ଗବିଭୂଷଣ ସହ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ମଧ୍ୟ ସେ ପାଇଛନ୍ତି। ତାଙ୍କ କଣ୍ଠସ୍ୱର ଆଉ ସଙ୍ଗୀତ ପ୍ରତି ଡେଡିକେସନ୍ ତାଙ୍କୁ ଭାରତୀୟ ସଙ୍ଗୀତ ଜଗତରେ ଏକ ସମ୍ମାନୀୟ ସ୍ଥାନରେ ପହଞ୍ଚାଇ ଦେଇଛି।

ଆମେ ସମସ୍ତେ ଭଲ କଥା ଶୁଣିବାକୁ ବହୁତ ପସନ୍ଦ କରୁ। ଯଦି କେହି ହସିକି କହିଦିଅନ୍ତି କେମିତି ଅଛୁ ବୋଲି, ଆଉ ଯଦି ସେମାନେ ଆମକୁ ପଚାରି ଦିଅନ୍ତି, ମନଟା ଗୋଟେ ଅଜଣାତିରେ ଖୁସି ହେଇଯାଏ। ସେଥିପାଇଁ କୁହାଯାଏ ମଣିଷର ସୌନ୍ଦର୍ଯ୍ୟ ତା କଥାରେ ଲୁଚିଥାଏ। ଗୋଟେ ମିଠା କଥା ରାଗକୁ ଶାନ୍ତ କରିପାରେ, ଭାଙ୍ଗିଥିବା ସମ୍ପର୍କକୁ ପୁଣି ଥରେ ଯୋଡ଼ିପାରେ, ଆଉ ନିରାଶା ମନରେ ଆଶାର ଦୀପ ଜଳିପାରେ। ଆଜିର ଏ ବ୍ୟସ୍ତମୟ ଜୀବନରେ ଆମେ ସମସ୍ତେ ସବୁକିଛି ପାଇବା ପାଇଁ ଜଲ୍ଦି ଜଲ୍ଦି ହଉ, କିନ୍ତୁ ଦୁଇ ପଦ ମିଠା କଥା କହିବାକୁ ଭୁଲିଯାଉ। ତେବେ ଆସନ୍ତୁ ନା ଆଜିଠୁ ନିଜ କଥାରେ ମିଠା ସ୍ୱରିଦେବା। ହୁଏତ ଆମର ଛୋଟ ଛୋଟ ମିଠା କଥା କାହା ମୁହଁରେ ହସ ଆଣିଦେବ, କାହାର ଦୁଃଖକୁ ହାଲକା କରି ଟିକେ ଖୁସି ଦେବ। ତେବେ ଆପଣଙ୍କ ମନରେ ଖୁସି ପାଇଁ ଶୁଣିଦେଉଛି ଏଇ ଗୀତଟି, ଶୁଣିଥାନ୍ତୁ ଆଉ କହୁଥାନ୍ତୁ।

ସୋ ଚାଲିଛି କିଛି କଥା କିଛି ଗୀତରେ ଆଉ ମୁଁ ଅଛି ମୋ ନେଲିସା ଆପଣମାନଙ୍କ ସାଥିରେ ମିଠା କଥାର ସବୁଠାରୁ ବଡ ବିଶେଷତା କ'ଣ ହେଉଛି ଜାଣିଛନ୍ତି ଏଇଟା ସିଧା ହୃଦୟକୁ ଛୁଇଁଯାଏ ଆଜିକାଲି ଆମେ ଫୋନରେ ବହୁତ କଥା ହଉଛୁ ମେସେଜ କରୁଛୁ କିମ୍ବା ସାମ୍ନାସାମ୍ନି ବସି ଆମେ ବହୁତ ସାରା କଥା ହଉଛୁ କିନ୍ତୁ ସ୍ନେହର କଥା କହିବା ପାଇଁ ଖୁବ୍ କମ୍ ସମୟ ମିଳୁଛି ଘରେ ହେଉ କି ଅଫିସରେ ବନ୍ଧୁବାନ୍ଧବଙ୍କ ଭିତରେ ହେଉ ଅବା ଅଜଣା ଲୋକମାନଙ୍କ ସହ ଆମ ବ୍ୟବହାର ଆଉ ଆମ କଥାବାର୍ତ୍ତା କହିବାର ଶୈଳୀ ହିଁ ଆମର ପ୍ରକୃତ ପରିଚୟ ତେଣୁ ଆମେ ଏମିତି କହିବା ଯାହା ଅନ୍ୟକୁ କଷ୍ଟ ଦେବନି କାରଣ ପଦେ ମିଠା କଥା ସମ୍ପର୍କକୁ ସୁନ୍ଦର କରିବା ସହ ମଣିଷର ବ୍ୟକ୍ତିତ୍ୱକୁ ଆଉ ଟିକେ ସୁନ୍ଦର କରିନିଏ

ଆମେ କାହାକୁ କ'ଣ ଗିଫ୍ଟ ଦେଲୁ ସେଇଟା ସମୟ ସହ ଭୁଲି ଯାଇପାରୁ, କିନ୍ତୁ ଆମେ କେଉଁଭଳି ଭାବରେ ସ୍ନେହରେ ତାଙ୍କ ହୃଦୟ ଜିତିଥିଲୁ ସେଟା ବହୁ ଟାଇମ୍ ଯାଏ ମନେ ରହିଥାଏ। ସେଥିପାଇଁ କୁହାଯାଏ କାହାକୁ କିଛି କହିବା ଆଗରୁ ଭାବି ଚିନ୍ତି କହିବା, କାରଣ ଭଲ କଥା ସମ୍ପର୍କକୁ ବହୁତ ମଜବୁତ କରେ, ଭରସା ବଢ଼ାଏ ଆଉ ଅନେକ ପ୍ରୋବ୍ଲେମ୍ର ସଲ୍ୟୁସନ୍ ବି କରିଦିଏ।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।